ଆକାଶବାଣୀ ଜୟପୁର ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ଚାରି ଦିନ 2026 ମସିହା ମଇ ମାସର 25 ତାରିଖ ସମୟ ବର୍ତ୍ତମାନ ସକାଳ 5:57। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ସ୍ୱାଗତ କରୁଛୁ ଆମର ଆଜିକାର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ମାଙ୍ଗଳିକ

ଶିବତାଣ୍ଡବ ଶୁଣୁଥିଲେ। ପାରମ୍ପରିକ ରଚନା ପାଇଁ କଣ୍ଠଦାନ କଲେ ଜଗନ୍ନାଥ ପାଇଗ୍ରାହେ। ପରବର୍ତ୍ତୀ ଶିଳ୍ପୀ ହେଲେ ସାଧନା ଦାସ। ଗୀତ ରଚନା ବାବାଜୀ ଚରଣ ଜେନା।

ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଜଗନ୍ନାଥ ପାଣିଗ୍ରାହୀ, ସାଧନା ଦାସ, ଗଗନ ବିହାରୀ ସ୍ୱାଇଁ ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଆସନ୍ତୁ ଶୁଣିବା ଏହାର 28ତମ ଭାଗ। କଣ୍ଠଦାନ କରିଛନ୍ତି ସୁରେଶ ୱାଡେକର।

ଏଠାରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣୁଥିଲେ ଏହାର 28ତମ ଭାଗ। କଣ୍ଠଦାନ କଲେ ସୁରେଶ ୱାଡେକର। ଆକାଶବାଣୀ ଜୟପୁର। ଆଜିର ଅନୁଚିନ୍ତା ଉପସ୍ଥାପନାରେ ଅଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ଶରୀର ହେଉଛି ଏକ ମନ୍ଦିର, ଏହାରି ମାଧ୍ୟମରେ ହିଁ ଯାବତୀୟ ଧର୍ମକର୍ମ କରିବାକୁ ହେବ। ଅତେବ ଶରୀରର ଯତ୍ନ ଏକାନ୍ତ କାମ୍ୟ। ଶରୀରକୁ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ କରିପାରିଲେ ହିଁ ତା ଭିତରେ ମନ ଏବଂ ଚିନ୍ତନକୁ ସୁନ୍ଦର ଭାବରେ ସଜାଡ଼ି ହେବ। ଏହିଭଳି ଏକ ଉତ୍ତମ ବିଚାର ହିଁ ଯୋଗାଭ୍ୟାସ ଭିତରେ ନିହିତ ଭାବନା। ସୁସ୍ଥ ଏବଂ ନିରୋଗ ରହିବା ପାଇଁ ମନ ଏବଂ ଅନ୍ତରକୁ ସଫା ରଖିବା ପ୍ରଥମ ଆବଶ୍ୟକତା। ଏଭଳି କରିବା ପାଇଁ ଆସନ, ପ୍ରାଣାୟାମ ଏବଂ ଧ୍ୟାନର ପ୍ରକ୍ରିୟା ପାଳନ କରିବାର ବିଧି ରହିଛି। ବିଭିନ୍ନ ଯୋଗାସନ ଆମକୁ ଆମ ଶରୀର ସମ୍ପର୍କରେ ସଚେତନ କରିପାରେ, ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ସନ୍ତୁଳନ ତଥା ସମନ୍ୱୟ ରଖିବା ଦିଗରେ ଏସବୁ ଯୋଗାସନର ଉପାଦେୟତା ଯୁଗ ଯୁଗରୁ ପରୀକ୍ଷିତ। ଏସବୁର ସୁଫଳ ସମ୍ପର୍କରେ ଯେତେ କହିଲେ ବି କମ୍ ପଡ଼ିଯିବ। ପ୍ରାଣାୟାମ ଦ୍ୱାରା ଶରୀର ଏବଂ ମନ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠିତ ହୁଏ। ଶରୀରକୁ ପରିଚାଳିତ କରୁଥିବା ପ୍ରାଣବାୟୁକୁ ସୁନିୟନ୍ତ୍ରିତ କରି ସ୍ୱାସ୍ଥ୍ୟକୁ ଶାରୀରିକ ସ୍ତରରୁ ମାନସିକ ସ୍ତରକୁ ଉନ୍ନୀତ କରାଯାଇପାରେ ପ୍ରାଣାୟାମ ଦ୍ୱାରା। ପ୍ରାଣାୟାମ ଉପରକୁ ଯେଉଁ ସ୍ତର ସେଇଟି ହେଉଛି ଧ୍ୟାନ। ସୁସ୍ଥ ଶରୀର ଏବଂ ସୁସ୍ଥ ମନକୁ ନେଇ ଆଉ ଟିକେ ଗଭୀର ଭାବରେ ବିଚାର କରିବା ପାଇଁ ଧ୍ୟାନସ୍ଥ ହେବା ଆବଶ୍ୟକ। ଧ୍ୟାନ ବଳରେ ମଣିଷ ବିଶ୍ୱ ସହ ସଂଯୁକ୍ତ ହୁଏ। ଯେଉଁ ପ୍ରାଣ ଆମକୁ ପରିଚାଳିତ କରୁଛି ତାର ଉତ୍ସ କେଉଁ ଏକ ମହାଶକ୍ତି, ଏହି କଥା ଆଡ଼କୁ ଧୀରେ ଧୀରେ ଅଭ୍ୟାସ ବଳରେ ଅଗ୍ରସର କରିହୁଏ। ଆମର ନୀତିଦିନିଆ ଜୀବନରେ ଆସନ, ପ୍ରାଣାୟାମ, ଧ୍ୟାନ ଏସବୁ ସହ ସୁଷମ ଖାଦ୍ୟ ଏବଂ ସୁସଂଯତ ଅଭ୍ୟାସ ଆମକୁ ବାସ୍ତବରେ ଏକ ସୁଖକର ଜୀବନର ଅନୁଭବ ଦେଇପାରେ। ଯୋଗ କହିଲେ କେବଳ କିଛି ସମୟର ଶାରୀରିକ ଏବଂ ମାନସିକ କ୍ରିୟାକଳାପ ନୁହେଁ, ଏହା ଏକ ଜୀବନ ପନ୍ଥା, ଏକ ବ୍ୟବସ୍ଥା ଯାହାକୁ ପ୍ରତି ମୁହୂର୍ତ୍ତରେ ଜିଇଁବାକୁ ହୁଏ। ସାଧାରଣ

ଜୀବନର ବ୍ୟସ୍ତବହୁଳତା ହେତୁ ମନରେ ଉପୁଜୁଥିବା ଚାପ ଏବଂ ବିକାରଠାରୁ ନିଜ ମନକୁ ଦୂରରେ ରଖିବା ନିମନ୍ତେ ନିରନ୍ତର ଏକ ସକାରାତ୍ମକ ଭାବ ପୋଷଣ କରିବା ଆବଶ୍ୟକ। ଯୋଗରୁ ମିଳୁଥିବା ସୁପରିଣାମକୁ ଜୀବନରେ ପାଳନ କରିବା ହିଁ ଉପଯୋଗ। ମାନସିକ ଚାପ ଆଜିର ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଯାଇଛି। ଆମେ କରୁଥିବା ବିଭିନ୍ନ କାମ ବାସ୍ତବରେ ଆମକୁ ମଧ୍ୟ ବିଚଳିତ କରୁଥାଏ। ଆମକୁ ଏକଥା କେହି କୁହନ୍ତି ନାହିଁ, ଆମ କାମର ଉପଯୋଗିତା କ'ଣ। ଆମେ ଏକ ବଡ଼ ଯନ୍ତ୍ରର କୌଣସି ଏକ କ୍ଷୁଦ୍ର ଯନ୍ତ୍ରାଂଶ ଭଳି କ'ଣ ପାଇଁ କ'ଣ କରୁଥାଉ ବୁଝିବା ଆମ ପକ୍ଷେ ସମ୍ଭବ ନଥାଏ। ଅତଏବ ଆମ ମନରେ ବିକାର ଆସିବା ସ୍ୱାଭାବିକ। ଅସନ୍ତୁଷ୍ଟ ଭାବରେ ଅକାରଣରେ ଆମେ ଦିନରାତି ଖଟୁଛୁ ବୋଲି ଏକ ବିଚାର ଆମକୁ ଆବଶ୍ୟକ ଶାନ୍ତି ଦେଇପାରେ ନାହିଁ। ଏହିଭଳି ଅସନ୍ତୋଷର ପରିଣାମ କେବଳ ଆମ ଭିତରେ ସୀମିତ ରହିପାରେ ନାହିଁ, ଏହାର ପ୍ରଭାବ ଆମ ପରିବାର, ଆମ ବନ୍ଧୁ ପରିଜନ ପର୍ଯ୍ୟନ୍ତ ବ୍ୟାପିଯାଏ। ଅତଏବ ଏଭଳି ବିଷାକ୍ତ ପରିଣତିଠାରୁ ଦୂରରେ ରହିବା ନିମନ୍ତେ ମନକୁ ସ୍ଥିର ରଖିବାର ଉପାୟ ଭାବରେ ଯୋଗାଭ୍ୟାସ ଏକାନ୍ତ ଜରୁରୀ। ନିଜ ମନକୁ ସ୍ଥିର ରଖିପାରିଲେ ଆମେ ଆମ ନିଜକୁ ନିୟନ୍ତ୍ରଣ କରିବା ସହ ପରିସ୍ଥିତିକୁ ଆୟତ୍ତ କରିପାରିବା। ଆମେ ଅବିଚଳିତ ରହିପାରିଲେ ପାରିବାରିକ ସ୍ଥିତି ସୁଦୃଢ଼ ହେବା ସହ ବନ୍ଧୁ ପରିଜନ ମଧ୍ୟ ଆମ ଉପରେ ଅଧିକ ଭରସା କରିପାରିବେ। ଆମ ସ୍ଥିରତା ଏବଂ ସୁସ୍ଥ ଅବସ୍ଥା ପ୍ରକାରାନ୍ତରେ ଏକ ସାମାଜିକ ପ୍ରଭାବ ଆଣିପାରିବ। ନିଜେ ଏକ ଉଦାହରଣ ସାଜି ଆମେ ଆମ ସଖା ସହୋଦରଙ୍କୁ ମଧ୍ୟ ଉପଯୁକ୍ତ ପନ୍ଥା ବୁଝାଇ ସେହି ବାଟରେ ଅଗ୍ରସର ହେବା ପାଇଁ କହିପାରିବା। ବାସ୍ତବରେ ଆମେ ଯେଉଁ ପରିବର୍ତ୍ତନ ଚାହୁଁଥାଉ, ଆମେ ନିଜେ ସେହି ପରିବର୍ତ୍ତନ ହୋଇ ଏକ ଉଦାହରଣ ସାଜିପାରିବା।

0: ଏଥିଲା ଆଜିର ଅନୁଚିନ୍ତା। ଉପସ୍ଥାପନାରେ ଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା।
1: ନମସ୍କାର ଶ୍ରୋତାବନ୍ଧୁମାନେ, ଆଜିର ଚାଷବାସ କଥାରେ ଆମେ ଲାଉ ଚାଷ ବିଷୟରେ ଜାଣିବା। ଲାଉ ଗୋଟିଏ ପ୍ରମୁଖ ପରିବା ଫସଲ ଅଟେ। ଏହାକୁ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ଚାଷ କରାଯାଏ। ଲାଉରେ ଅଧିକ ପରିମାଣରେ ପାଣି ଥାଏ। ଏହା ଶରୀର ପାଇଁ ବହୁତ ଉପକାରୀ। ଲାଉ ଖାଇଲେ ଶରୀର ଥଣ୍ଡା ରହେ। ଏହା ସହଜରେ ହଜମ ହୁଏ। ଲାଉ ତରକାରୀ ଲୋକମାନେ ବହୁତ ପସନ୍ଦ କରନ୍ତି। ଲାଉ ଚାଷ କରି ଚାଷୀ ଭଲ ଲାଭ ପାଆନ୍ତି। ଏହି ଚାଷ ପାଇଁ ବହୁତ ଅଧିକ ଖର୍ଚ୍ଚ ଲାଗେ ନାହିଁ। ଠିକ୍ ପ୍ରଣାଳୀରେ ଚାଷ କଲେ ଭଲ ଉତ୍ପାଦନ ମିଳେ। ଲାଉ ଚାଷ ପାଇଁ ଉପଯୁକ୍ତ ମାଟି ଦରକାର। ଦୋଆଁଶା ମାଟି ଲାଉ ଚାଷ ପାଇଁ ଭଲ। ପାଣି ନିଷ୍କାସନ ବ୍ୟବସ୍ଥା ଭଲ ହେବା ଦରକାର। ପାଣି ଜମି ରହିଲେ ଗଛ ନଷ୍ଟ ହୁଏ। ଜମିକୁ ଭଲ ଭାବେ ଚାଷ କରିବା ଦରକାର। ମାଟିକୁ ଭୁସୁଭୁସା କରିବା ଉଚିତ। ଗୋବର ସାର ମିଶାଇଲେ ମାଟି ଉର୍ବର ହୁଏ। ଜୈବିକ ସାର ଗଛ ପାଇଁ ଭଲ। ଚାଷ ପୂର୍ବରୁ ଜମି ସଫା କରିବା ଦରକାର। ଘାସ ଓ ଅପଚିଷ୍ଟ ହଟାଇବା ଉଚିତ। ଲାଉ ଚାଷ ପାଇଁ ଭଲ ବିହନ ବାଛିବା ଦରକାର। ସୁସ୍ଥ ବିହନ ହେଲେ ଗଛ ଭଲ ହୁଏ। ବିହନକୁ ପୂର୍ବରୁ ଔଷଧରେ ଶୋଧନ କରାଯାଏ। ଏଥିରେ ରୋଗ କମ୍ ହୁଏ। ବିହନକୁ ଗଡ଼ାରେ ପକାଯାଏ। ପ୍ରତ୍ୟେକ ଗଡ଼ାରେ ଦୁଇଟି ବିହନ ଦିଆଯାଏ। ଗଡ଼ା ମଧ୍ୟରେ ଦୂରତା ରଖାଯାଏ। ଗଛ ବଢ଼ିବା ପାଇଁ ସ୍ଥାନ ଦରକାର। ବିହନ ପକାଇଲେ ପାଣି ଦିଆଯାଏ। କିଛି ଦିନରେ ଚାରା ବାହାରେ। ଲାଉ ଗଛ ଲତା ପ୍ରଜାତିର। ଏହା ମାଛା ଉପରେ ଚଢ଼ି ବଢ଼େ। ମାଛା କଲେ ଫଳ ଭଲ ହୁଏ। ବାଂଶ ଦ୍ୱାରା ମାଛା ତିଆରି କରାଯାଏ। କେହି କେହି ଦଉଡ଼ି ବ୍ୟବହାର କରନ୍ତି। ମାଛା ମଜବୁତ ହେବା ଦରକାର। ଲତା ଭଲ ଭାବେ ବଢ଼ିବା ଉଚିତ। ମାଛା ଥିଲେ ରୋଗ କମ୍ ହୁଏ। ଫଳ ମାଟିକୁ ଛୁଅନ୍ତି ନାହିଁ। ଏଥିରେ ଫଳ ସୁନ୍ଦର ହୁଏ। ଲାଉ ଗଛକୁ ନିୟମିତ ପାଣି ଦରକାର। ଗ୍ରୀଷ୍ମ ଦିନରେ ଅଧିକ ପାଣି ଲାଗେ। ସକାଳ ବା ସନ୍ଧ୍ୟାରେ ପାଣି ଦେବା ଭଲ। ମଧ୍ୟାହ୍ନରେ ପାଣି ଦେବା ଉଚିତ ନୁହେଁ। ଅଧିକ ପାଣି ଦେଲେ ମୂଳ ପଚିଯାଏ। କମ୍ ପାଣି ଦେଲେ ଗଛ ଶୁଖିଯାଏ। ସେଥିପାଇଁ ଠିକ୍ ପରିମାଣରେ ପାଣି ଦେବା ଦରକାର। ସାର ସମୟରେ ଦେବା ଉଚିତ। ଗୋବର ସାର ଭଲ ଉପକାର କରେ। ଜୈବିକ ସାର ମାଟିକୁ ସୁସ୍ଥ ରଖେ। ଲାଉ ଗଛରେ ଅନେକ ପୋକ ମଧ୍ୟ ଲାଗେ। ଫଳମାଛି ଗୋଟିଏ ପ୍ରମୁଖ ପୋକ। ଏହା ଫଳକୁ

0: କଷ୍ଟ କରେ। ପତ୍ର ମୋଡ଼ିଆ ପୋକ ମଧ୍ୟ ଲାଗେ। ପୋକ ଲାଗିଲେ ଗଛ ଦୁର୍ବଳ ହୁଏ। ଜୈବିକ ଔଷଧ ବ୍ୟବହାର କରିବା ଭଲ। ନିମ ତେଲ ଛିଟିଲେ ପୋକ କମ୍ ହୁଏ। କ୍ଷେତ ସଫା ରଖିବା ଦରକାର। ରୋଗାକ୍ରାନ୍ତ ପତ୍ର କାଟିଦେବା ଉଚିତ। ସମୟରେ ଯତ୍ନ ନେଲେ ରୋଗ କମ୍ ହୁଏ। ଲାଉ ଗଛରେ ଫୁଲ ହୁଏ। ପ୍ରଥମେ ପୁରୁଷ ଫୁଲ ଆସେ, ତାପରେ ସ୍ତ୍ରୀ ଫୁଲ ଆସେ। ମହୁମାଛି ପରାଗ ସଞ୍ଚୟ କରେ, ଏଥିରୁ ଫଳ ହୁଏ। ଛୋଟ ଲାଉ ଦେଖିବାକୁ ସୁନ୍ଦର ଲାଗେ, ଧୀରେ ଧୀରେ ଫଳ ବଡ଼ ହୁଏ। ସବୁଜ ରଙ୍ଗର ଲାଉ ଅଧିକ ଦେଖାଯାଏ। କେତେକ ଲାଉ ଲମ୍ବା ହୁଏ ତ କେତେକ ଲାଉ ଗୋଲାକାର ହୁଏ। ଲାଉ ଚାଷ ଚାଷୀଙ୍କ ଆୟ ବଢ଼ାଏ। ଏହା ଅଳ୍ପ ସମୟର ଫସଲ, କମ୍ ସମୟରେ ଉତ୍ପାଦନ ମିଳେ। ମହିଳାମାନେ ମଧ୍ୟ ଏହି ଚାଷ କରନ୍ତି। ଘର ବାଡ଼ିରେ ମଧ୍ୟ ଲାଉ ଚାଷ ହୁଏ। ଏହା ପରିବେଶ ପାଇଁ ଭଲ। ଜୈବିକ ପ୍ରଣାଳୀରେ ଚାଷ କଲେ ମାଟି ସୁସ୍ଥ ରୁହେ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଲାଉ ଚାଷ ଗ୍ରାମୀଣ ଅର୍ଥନୀତିକୁ ସହାୟତା କରେ। ଲାଉ ଚାଷ ଏକ ଲାଭଦାୟକ ଚାଷ। ଆମେ ସମସ୍ତେ ଲାଉ ଚାଷକୁ ପ୍ରୋତ୍ସାହନ ଦେବା ଉଚିତ।
1: ଏଥିଲା ଚାଷବାସ କଥା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଡିଡେଇ ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ସୁନ୍ଦରୀ ପଲାସୀ ଏବଂ ତାଙ୍କ ସାଥୀ। ଉପସ୍ଥାପନାରେ ଅଛନ୍ତି ଉଦୟ ଶଙ୍କର ଜାନୀ।
1: ବିଭିନ୍ନ ତପସିଲଭୁକ୍ତ ଉପଜାତିର ସମ୍ପ୍ରଦାୟମାନଙ୍କ ଭିତରେ ଡିଡେଇ ସମ୍ପ୍ରଦାୟ ଅନ୍ୟତମ। ଏମାନେ ମଧ୍ୟ ଆଜିକାଲି ଯୁଗକୁ ଚାହିଁ ସମୟକୁ ଚାହିଁ ଧୀରେ ଧୀରେ ପରିବର୍ତ୍ତିତ ହେଲେଣି। ସେମାନଙ୍କ ଭିତରେ ଶିକ୍ଷା ଦୀକ୍ଷାର ଆଗ୍ରହ ଆସିଲାଣି ଏବଂ ସେମାନେ ଏହି ଶିକ୍ଷା ଦୀକ୍ଷା ଏବଂ ବିଭିନ୍ନ ସମୟରେ ଘଟୁଥିବା ନିଜ ଜୀବନ ଘଟଣାବଳୀକୁ ଗୀତ ଆକାରରେ ଛନ୍ଦି ସେମାନେ ପରିପ୍ରକାଶ କରିଥାନ୍ତି। ଆଜି ଆସନ୍ତୁ ଆମର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଡିଡାଇମାନଙ୍କର ପ୍ରଥମେ ପାଠ ପଢ଼ିବା ପାଇଁ ଅନ୍ୟକୁ ବୁଝାଇବା ଗୀତ, ପାଠ ପଢ଼ିବାର ଉପକାରିତା ଏବଂ ପାଠ ପଢ଼ିବା ଦ୍ୱାରା ଆମର ଲାଭ, ଏହି ସମ୍ପର୍କରେ ଏହି ଗୀତ ମାଧ୍ୟମରେ ସେମାନେ ବୁଝାଉଛନ୍ତି ଅନ୍ୟମାନଙ୍କୁ। ଏହାକୁ ପରିବେଷଣ କରୁଛନ୍ତି ସୁନ୍ଦରୀ ପଲାସୀ ଏବଂ ସାଥୀ।

ଏଥର ଆସନ୍ତୁ ସୁନ୍ଦରୀ ପଲାସୀ ଏବଂ ସାଥୀ ପରିବେଷଣ କରିଥିବା ବାହାଘର ଗୀତ ଶୁଣିବା। ଦିଦେମାନଙ୍କର ବାହାଘର ସମ୍ପର୍କରେ ଏହି ଗୀତଟି।

ପ୍ରଚାର କଲୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣୁଥିଲେ ଡିଡିଆଇ ଗୀତ, ପରିବେଷଣ କଲେ ସୁନ୍ଦରୀ ପଲାସୀ ଏବଂ ତାଙ୍କ ସାଥୀ, ଉପସ୍ଥାପନାରେ ଥିଲେ ଉଦୟ ଶଙ୍କର ଜାନି। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

8 ବାଜି କ୍ଷମା ଚାହୁଁଛି ରାତି 7 ବାଜି 30 ମିନିଟ୍ରେ ଚଳିତି ଜନ କାର୍ଯ୍ୟକ୍ରମ ଶୁଣିବେ ରାତି 8 ବାଜି 15 ମିନିଟ୍ରେ ଏଥିରେ ହାଲଚାଲରେ ଶୁଣିବେ ସୁଜଳା ଯୋଜନା ସମ୍ପର୍କରେ ରାତି 9:30 ମିନିଟ୍ରେ ପ୍ରଚାର କରିବ ଗୀତିନାଟ୍ୟ ପ୍ରଶ୍ନ ରଚନା ଡକ୍ଟର ନାରାୟଣ ସାହୁ ପ୍ରଯୋଜନା ଅଶୋକ ମିଶ୍ର ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10 ଏ ଥିଲା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝି ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକ

0: ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବାବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ୍, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, ଏଲ୍ଡିଆର୍ଏଫ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍କତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20 ସହର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସ୍ବଲ୍ ଚାମ୍ପିୟନ୍ସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20 ବାଳକ ଏବଂ 18 ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପାଲ୍ସି ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1000 ଜନସଂଖ୍ୟାରେ ପାଖାପାଖି 3 ଜଣ ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୈଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ

ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିଆଲ ପାଲିସର କାରଣ କ'ଣ? ଏହା ଜନ୍ମ ପୂର୍ବରୁ ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା

0: ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
1: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से इस जनजाति महाकुंभ को कहना चाहता हूँ, कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦୁଲ୍ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 01140759000ରେ ଫୋନ୍ ଯୋଗେ କିମ୍ବା cuet-ugiinta.ac.inରେ ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି

0: ୟୁରୋପ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ୱଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60-ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ୍ ଫେବୃୟାରୀ 28 ତାରିଖରେ ଇରାନ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭରରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭରରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ବର୍ଣ୍ଣବିଭା ବର୍ଣ୍ଣାଳୀରେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସୁରଭି। ଉପସ୍ଥାପନାରେ ଅଛନ୍ତି ଦମୟନ୍ତୀ ବୈକାର।

ନମସ୍କାର। ସୁରଭିର ଅନ୍ୟ ଏକ ସ୍ୱତନ୍ତ୍ର ଅଧ୍ୟାୟକୁ ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ସୁରଭିରେ ଯିଏ ଅତିଥି ଅଛନ୍ତି, ତାଙ୍କ ଜୀବନ୍ତ ଆଉ ଦମଦାର ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପୁରେ ପୁରେ ବେଶ୍ ପରିଚିତ ଚେହେରାଟିଏ। ଓଡ଼ିଆ ସିନେମା ହେଉ ବା ଟେଲି ଧାରାବାହିକ, ସବୁଠି ସେ ଅଭିନୟ କରନ୍ତି। ତାଙ୍କ ଜୀବନ୍ତ ଅଭିନୟରେ କେତେବେଳେ ଆପଣ ହସିଛନ୍ତି, କେତେବେଳେ କାନ୍ଦିଛନ୍ତି, ତ କେତେବେଳେ ତାଙ୍କର ନକାରାତ୍ମକ ଅଭିନୟରେ ଆପଣ ରାଗିଛନ୍ତି ବି। ଜଣେ ଭର୍ସାଟାଇଲ୍ ଆର୍ଟିଷ୍ଟ, ହଁ ଆଜ୍ଞା, ସେ ଆଉ କେହି ନୁହନ୍ତି, ଓଲିଉଡ଼ର ଜଣେ ନାମୀ ଦାମୀ ଜଣାଶୁଣା ଆକ୍ଟ୍ରେସ୍ ଜୟା ସ୍ୱାମୀ। କଣ ମନେ

0: ଥିଲା ହସ ହସ ଡଉଲ ଡାଉଲ ଚେହେରା ଆଉ ତାଙ୍କର ଲମ୍ବା ବେଣୀରେ ସିଏ ଆମ ସମସ୍ତଙ୍କ ପାଖରେ ବେଶ ପରିଚିତ। ଯିବା ଏଇଠି କଥାବାର୍ତ୍ତା ଆରମ୍ଭ କରିବା ଜୟ ମ୍ୟାଡମଙ୍କ ସହିତ। ନମସ୍କାର ମ୍ୟାଡମ।
1: ନମସ୍କାର ସମସ୍ତଙ୍କୁ।
0: କେମିତି ଅଛନ୍ତି ଆପଣ?
1: ବହୁତ ବଢିଆ, ତମେ କେମିତି ଅଛ?
0: ମୁଁ ବି ଭଲରେ ଅଛି। ଜୟ ସ୍ୱାମୀ, ଜୟ ଭରଦ୍ୱାଜ, କେତେ କଣ ନାଁ ଆପଣଙ୍କର ଅଛି?
1: ହଁ,
0: ମାନେ ଜୟ ମ୍ୟାଡମ, ଛୋଟବେଳଠୁ ଆମେ ଆପଣଙ୍କର ସିନେମା ଦେଖି ଆସୁଛୁ। ଆଜି କିନ୍ତୁ ଆପଣ ଆମ ସହିତ କଥା ହୋଇଛନ୍ତି, ଆମକୁ ସାକ୍ଷାତକାର ଦେଉଛନ୍ତି, ବହୁତ ଖୁସି ଲାଗୁଛି, ବହୁତ ଏକ୍ସାଇଟେଡ୍ ଅଛୁ ଆମେ। ପ୍ରଥମେ ଜାଣିବା ପାଇଁ ଚାହିଁବୁ ଯେ ଆପଣଙ୍କ ଯୋଉ ଏତେ ଲମ୍ବା ଚୁଟି ସିନେମାରେ ଆମେ ଦେଖିଛୁ, ସେ ଚୁଟି ଅଛି ନା ନାହିଁ?
1: ଲମ୍ବା ତ ସେତେ ନାହିଁ, ବଟ୍ ଯାହା ଅଛି ଆଇ ଏମ୍ ନଟ୍ ହ୍ୟାପି ଥିଲା, ବହୁତ ଥିଲା। ମୋ ମାଙ୍କର ଅବଦାନ କହିଲେ କିଛି ଭୁଲ ହବନି। ମା ତାଙ୍କ ମାନେ ସେ ଚୁଟି କେମିତି ମାନେ ଲମ୍ବା ରହିବ, ହେଲ୍ଦି ହେୟାର ରହିବ, ସେପାଇଁ ବହୁତ ପରିଶ୍ରମ କରୁ।
0: ଆଚ୍ଛା, ପରିବାରରେ କେତେ ଜଣ ଭାଇ ଭଉଣୀ ଥିଲେ ଆପଣ?
1: ଭାଇ ଆମର ଜଣେ, ଭଉଣୀ ଆମେ ପାଞ୍ଚ ଜଣ।
0: ସେ ପାଞ୍ଚ ଜଣଙ୍କ ଭିତରୁ ଆପଣଙ୍କ ଚୁଟି ବହୁତ ଲମ୍ବା ଥିଲା ବୋଧେ?
1: ସବା ବଡ ନାନୀଙ୍କର ଲେନ୍ଥ ବହୁତ ଆଉ ମୋର।
0: ଆଚ୍ଛା, ଇଏ ତ ଗଲା ଆପଣଙ୍କର ଏତେ ଲମ୍ବା ଚୁଟିର କାହାଣୀ। ତ ଜୟ ମ୍ୟାଡମ, ଓଡ଼ିଆ ସିନେମା ପ୍ରତି ଆପଣଙ୍କର ଆଗ୍ରହ କେମିତି ଆସିଲା? ଆପଣ ଓଡ଼ିଆ ନୁହନ୍ତି, ଆପଣ ସାଉଥରୁ ବିଲଙ୍ଗସ୍ କରନ୍ତି, ଆଉ ଓଡ଼ିଆ ସିନେମାରେ ଆପଣଙ୍କର ଯୋଉ ଦମଦାର ଡାଇଲଗ୍ ଗୁଡ଼ାକ ଏତେ ସ୍ପଷ୍ଟ ଆଉ ଏତେ ସୁନ୍ଦର ଭାବରେ ଆପଣ ଓଡ଼ିଆ ଡାଇଲଗ୍ ଡେଲିଭରି କରନ୍ତି ସିନେମାରେ, ହାଉ ଇଟ୍ ଇଜ୍ ପସିବୁଲ୍?
1: ଓଡ଼ିଆ ଫିଲ୍ମ ମିନ୍ସ ମୁଁ ଛୋଟବେଳୁ ମୋର ଡାନ୍ସ ପ୍ରତି ବହୁତ ମାନେ ଇଣ୍ଟରେଷ୍ଟ ଥିଲା, ଆଗ୍ରହ ଥିଲା। ମୁଁ ଭାବୁଥିଲି ମୁଁ ଗୋଟେ ଡାନ୍ସିଂ ହିରୋଇନ୍ ହେବି। ତ ବଡ଼ ବଡ଼ ଡ୍ୟାନ୍ସର ମାନେ ଯେମିତି ଆମ ଓଡ଼ିଶାର ସଞ୍ଜୁ ନାନୀ, କୁମକୁମ ମହାନ୍ତି, ଆଉ ବମ୍ବେ ଇଣ୍ଡଷ୍ଟ୍ରିର ବୈଜୟନ୍ତୀ ମାଲା, ଏମାନେ ସବୁ ଡାନ୍ସିଂ ହିରୋଇନ୍ ଥିଲେ ହେଲା। ତ ସେଇଗୁଡ଼ାକ ଛୋଟବେଳୁ ସେମାନଙ୍କ ଫିଲ୍ମ ଦେଖୁ ଦେଖୁ ମୋର ବି ଇଚ୍ଛା ହେଇଗଲା ଯେ ମୁଁ ଯଦି ହିରୋଇନ୍ ହେବି ତାହେଲେ ଏଇଭଳିଆ ଗୋଟେ ଡାନ୍ସିଂ ହିରୋଇନ୍ ହେବି। ତ ଓଡ଼ିଶୀ ଶିଖିଲି।
0: ଆଜ୍ଞା,
1: ଆଉ ଯେହେତୁ ମୋର ଜନ୍ମସ୍ଥାନ ଓଡ଼ିଶା ମାନେ ଚୌଦ୍ୱାର,
0: କଟକ,
1: କଟକ ଚୌଦ୍ୱାର।
0: ଆଚ୍ଛା, ଆପଣ କିନ୍ତୁ ବିଲଙ୍ଗସ୍ କରନ୍ତି ସାଉଥରୁ?
1: ହଁ
0: ହଁ। ତାପରେ ଆପଣ ଓଡ଼ିଶୀ ଶିଖୁଥିଲେ?
1: ଯୋଉ ଅନୁଷ୍ଠାନରେ ମୁଁ ଡାନ୍ସ ଶିଖୁଥିଲି ସେ ଅନୁଷ୍ଠାନରେ ଗୋଟେ ଆନୁଆଲ ଫଙ୍କସନ ହେଲା। ସେ ଆନୁଆଲ ଫଙ୍କସନରେ ତା ପୂର୍ବରୁ କଣ ହେଇଛି ନା, ଆମ ଘର ପାଖରେ ଗୋଟେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଫାର୍ଷ୍ଟ କଲର ମୁଭି, ସେଟା ହଉଛି ଗପ ହେଲେ ବି ସତ, ସେ ମୁଭିର ସୁଟିଂ ଆମ ଘର ପାଖରେ ହଉଥିଲା ଚୌଦ୍ୱାର। ତ ସେଠି ଯେତେବେଳେ ସୁଟିଂର ମାହୋଲ ହେଲା, ଆମ ଅନୁଷ୍ଠାନ ତରଫରୁ ସେ ଫିଲ୍ମ ମେକର ମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ କରାଗଲା। ସେଇଠି ସେମାନେ ମୋ ନୃତ୍ୟ ଦେଖିଲେ, ମୋ ଫଙ୍କସନ ଯୋଉ ହେଲା ଆମର ଆନୁଆଲ ଫଙ୍କସନ ଡାନ୍ସ କଲେଜର, ସେ ନୃତ୍ୟ ହେରିକା ଦେଖିଲେ। ତାପରେ ସେମାନେ ବାପାଙ୍କୁ ପଚାରିଲେ ଯେ ଅଭିନୟ କରିବା ପାଇଁ, ଆକ୍ଟିଂ କରିବା ପାଇଁ ଝିଅର କିଛି ଇଚ୍ଛା ଅଛି? ଯଦି ଇଚ୍ଛା ଅଛି ତ ଭଲ କଥା, କାହିଁକି ନା ଭଲ ଡାନ୍ସ ବି ଆମେ ଦେଖିଲୁ, ରାତିରେ ବହୁତ ବଢିଆ ପରଫର୍ମ କରିଥିଲା, ଫୋଟୋଜେନିକ୍ ଫେସ୍ ବି ଅଛି, ଏ ସେ ବୋଲି ବାପାଙ୍କ କେତେଟା ବାପା ଆସି କହିଲା ବେଳକୁ ମୁଁ ବହୁତ ଖୁସି ହେଇଗଲି। ଖୁସି ହେଇକି କେମିତି କ'ଣ ଘରେ ରାଜି କରିବାକୁ ପଡ଼େ ସେ ସବୁ ପ୍ରୋସେସ୍ ହେଲା। ତାପରେ ମୋତେ ପ୍ରଥମେ ମୁଁ ଆସିକି କଟକ ବାଦାମବାଡ଼ିରେ ଗୋଟେ ଡିଷ୍ଟ୍ରିବ୍ୟୁସନ୍ ଅଫିସ୍ ଥିଲା, ଯେମିତି ଆଜିକାଲି କହୁଛନ୍ତି ଅଡିସନ୍ ବା ଲୁକ୍ ଟେଷ୍ଟ, ସେତେବେଳେ କୌଣସି ଗୋଟେ ଅଫିସ୍ ମାନେ ଫିଲ୍ମ ଡିଷ୍ଟ୍ରିବ୍ୟୁସନ୍ର ଅଫିସ୍ ଥାଏ, ସେଇ ଅଫିସ୍କୁ ମୁଁ କେତେଟା ଫଟୋ ନେଇକରି ମୋତେ ଆସିବା ପାଇଁ କୁହାଯାଇଥିଲା। କଳିଙ୍ଗ ପିକ୍ଚର୍ସ ବୋଲି ଗୋଟେ ଡିଷ୍ଟ୍ରିବ୍ୟୁସନ୍ ଅଫିସ୍ ଥିଲା, ମୁଁ ସେ ଅଫିସ୍କୁ ଭାଇଙ୍କ ସାଙ୍ଗରେ ଗଲି କିଛିଟା ଫଟୋଗ୍ରାଫ୍ସ ନେଇକରି, ଆଉ ସେ ଫଟୋଗୁଡ଼ା ସେମାନେ ଦେଖିଲା ପରେ ସିଲେକ୍ଟ କରିଲେ, ମୋତେ ସୁଯୋଗ ଦେଲେ। ଫାର୍ଷ୍ଟ ମୁଭି ହେଉଛି ମାନେ ସାଉଥ ପ୍ରଡକ୍ସନ୍, ସେଇଟା ଝିଲିମିଲି, ଯେଉଁଥିରେ କି ମୁଁ ଅଭିନୟ କରିବାର ସୁଯୋଗ ପାଇଥିଲି।

0: ଘରେ ପିଲାମାନେ ଆମ ଭାଇଙ୍କ ଛୁଆମାନେ ନାନୀଙ୍କ ପିଲାମାନେ ସବୁ ଆମ ଘରେ କଣ ମାନେ ବହୁତ ମାନେ ବଡ଼ ଫ୍ୟାମିଲି ଟିକେ ଜଏଣ୍ଟ ନୁହଁ ଯଦିଓ, କିନ୍ତୁ ଯିଏ ବି ମୋ ନାନୀଙ୍କ ପିଲାମାନେ ତାଙ୍କ ଘରକୁ ଯିବେନି, ଆମ ଘରେ ରହିବେ, ଏମିତି ହେଇକି ତ ପିଲାମାନେ ସବୁ ଓଡ଼ିଆ ମିଡ଼ିୟମ୍ ପାଠ ପଢ଼ୁଥିଲେ, ତ ସେମାନଙ୍କ ପାଖରେ ରହିକି ଟ୍ୟୁସନ୍ ସାର୍ ଆସିଲେ ତାଙ୍କୁ ମୁଁ ଖାଲି ଓଡ଼ିଆ ଲେଖିବା ଆଣ୍ଡ ସ୍ପୋକନ୍ ଯୋଉ ପଢ଼ିବା ସେଇଟା ଶିଖିଛି।
1: ଆମେ ଜାଣିବାରେ ଆପଣ ନିଜେ ନିଜର ଡାଇଲଗକୁ ଡବ୍ କରୁଥିଲେ ଯାହାକି ଆଜିକାଲି ପସିବୁଲ ହଉନି।
0: ଆଇ ଆମ୍ ଲକି, ସେ ସୁଯୋଗ ମିଳିଥିଲା। ଇଭିନ୍ ମୁଁ ଗୋଟେ ବେଙ୍ଗଲୀ ଫିଲ୍ମ ବି କରିଥିଲି ସେତିକି ବେଳେ, ମୁଁ ଏମିତି ଟୁଟା ଫୁଟା ବେଙ୍ଗଲୀ କହୁ କହୁ ଆମ ଡାଇରେକ୍ଟର ସାର୍ କହିଲେ ତୁମେ ତ ବାଙ୍ଗଲା ଖୁବ୍ ଭଲୋ ବୋଲତେ ପାରୁଛ, ତୁମେ କେନ ଡବିଂ ଦେବ ନା? ମୁଁ କହିଲି ଦାଦା ମୁଁ ଏମିତି ଚଳେଇ ଦଉଛି, ବହୁତ ଇଚ୍ଛା ବେଙ୍ଗଲୀ ଶିଖିବା ପାଇଁ।

0: ପାଇଁ ତେଣୁ ମୁଁ ଚଳେଇ ଦଉଛି, ନା ନା ଖୁବ୍ ମିଷ୍ଟି ତମର ଭାଷାତେ, ଏ ଯୋଉ ଶଟା ତାଙ୍କର ନୁହେଁ କି ସେଇଟା କେମିତି ଗୋଟେ ମୋ ପାଟିରେ ଲାଗିଯାଇଛି, ତାଙ୍କ ଭଳିଆ ଶ କହିବି ଆମେ ସିନ୍ଦୁର ସିମ୍ପଲି କହୁଛୁ, ସେମାନେ କହିବେ ସିଦୁର ମିଠା ମିଷ୍ଟି ମିଷ୍ଟି, ଏ ଯୋଉ ଜିନିଷଟା ମୁଁ ବୋଧେ ସେଟାକୁ ଫଲୋ କରୁ କରୁ ଲାଗିଯାଇଛି, ତ ମୁଁ ବେଙ୍ଗଲୀ ବି କହିଛି ନିଜ ଡବିଂ ସେ ଫିଲ୍ମରେ।
1: ଜୟ ମ୍ୟାଡମ୍, ଆପଣ ଓଡ଼ିଶୀ ନୃତ୍ୟ କରୁଥିଲେ, ହଠାତ୍ ଆପଣ ଝିଲିମିଲି ସିନେମାରେ ସୁଯୋଗ ପାଇଲେ, ତ ନିହାତି ନର୍ଭସ୍ ଥିବେ ଆଉ ଡର ବି ଲାଗିଥିବ।
0: ହଁ, ନିହାତି ଭାବରେ ଡର ତ ଥିଲା, ଟିକେ ଟିକେ ଡର ଥିଲା, କାହିଁକି ନା ମୁଁ ଅଚାନକ ସା ଯାଇକି ଗୋଟେ ନୂଆ ଫିଲ୍ଡରେ ପହଞ୍ଚିଲି ନୂଆ ମାହୋଲରେ, ତ ବହୁତ ହିଁ ଡର ଲାଗୁଥିଲା। କ୍ୟାମେରା ଅଭିନୟ ଆଉ କମ୍ପ୍ଲିଟ୍ ଅଲଗା ହେଉଛି ଅଭିନୟ। ମୁଁ ଭାବିଲି ଆମ ନୃତ୍ୟର ଅଭିନୟ ମଧ୍ୟ ଅଛି, ସେଇ ଅଭିନୟ ଜରିଆରେ କିଛିଟା ମୁଁ କରି କରି ଧୀରେ ଧୀରେ ଶିଖିବି ବୋଲି, ବଟ୍ ସେଟା ନୁହଁ, ସେଟା ମୋର ଭୁଲ ଧାରଣା ଥିଲା। କିନ୍ତୁ ମୋ ଭାଗ୍ୟ ଏତେ ଭଲ ଯେ ମୁଁ ସେଥିରେ ଯେଉଁମାନଙ୍କ ସାଙ୍ଗରେ କାମ କରିଲି, ଯେଉଁ ମେକର୍ମାନଙ୍କ ସାଙ୍ଗରେ କାମ କଲି, ଯେଉଁ ଆର୍ଟିଷ୍ଟମାନଙ୍କ ସାଙ୍ଗରେ କାମ କଲି, ସେମାନଙ୍କର ସହଯୋଗ ଆଉ ସେମାନେ ଏତେ ହେଲ୍ପ କରିଲେ, ତ ମୋତେ ସେ ଯେଉଁ ଭୟ ବା ନର୍ଭସ୍ ଯାହା ବି ଥିଲା ସେଇଟା ଗୋଟେ ଦିନ ପରେ ସେକେଣ୍ଡ ଦିନ ଆଉ କିଛି ନଥିଲା। ସେମିତି ବହୁତ ସ୍ମୁଥଲି ବହୁତ ଭଲ ଭାବରେ ମୁଁ କାମ କରିଲି ସେଠି, ଆଉ ଡର ଭୟର କିଛି ନଥିଲା। ଆରାମସେ ମୁଁ ଡାଇଲଗ ମୋତେ ପଢ଼େଇ ଦେଉଥିଲେ, ବୁଝେଇ ଦେଉଥିଲେ ହ୍ୱାଟ ଇଜ୍ ମଡୁଲେସନ୍, ଅଭିନୟ କେମିତି କରିବ, କେତିକି ଲାଇନ କ'ଣ କହିବ, କେମିତି କ'ଣ ଟିଟ୍ ବିଟ୍ ମୋତେ ସବୁ ସହଯୋଗ କଲେ ପୁରା ଏଣ୍ଟାୟର ୟୁନିଟ୍ ସାଙ୍ଗରେ ଆମ ଆର୍ଟିଷ୍ଟମାନେ। ଯେମିତି ସେଥିରେ ଆଗ ଧାଡ଼ିର ନାୟିକା ସେତେବେଳେ ଥିଲେ ମହାଶ୍ୱେତା ରାୟ, ତାଙ୍କୁ ଆମେ ରଶ୍ମି ଅପା ବୋଲି ଡାକୁ, ଆଉ ଶ୍ରୀରାମ ପଣ୍ଡା ମାନେ ଶ୍ରୀରାମ ଭାଇ, ଯେଉଁମାନଙ୍କ ସାଙ୍ଗରେ ମୁଁ ଆରମ୍ଭରେ କାମ କରିବା ମାନେ ଆରମ୍ଭ ହେଲା, ମୁଁ ଯେତେବେଳେ ଆରମ୍ଭରେ କାମ କରିବା ଆରମ୍ଭ କରିଲି, ତ ସେଇଭଳିଆ ମାନେ ସୁନ୍ଦର ସୁନ୍ଦର କଳାକାର ମାନେ ଯୋଉ କହନ୍ତି ବିଲଦାର କଳାକାରମାନଙ୍କ ସାଙ୍ଗେ କାମ କଲି, ଯୋଉଟାକି ମୋର ମାନେ ସେଟାକୁ ମୁଁ ମୋର ଭାଗ୍ୟ ବୋଲି ଭାବିବି।

0: ବର୍ତ୍ତମାନ ପଛକୁ ଫେରିବା। ଆପଣ ଯୋଉ ଅନେକ ହିରୋଙ୍କ ସହିତ ସୁନ୍ଦର ସୁନ୍ଦର ଅଭିନୟ କରିଛନ୍ତି, ଡ୍ୟାନ୍ସ କରିଛନ୍ତି, ଗୀତରେ ଅଭିନୟ କରିଛନ୍ତି, ତ ତାରି ଭିତରୁ ଶ୍ରୀରାମ ପଣ୍ଡାଙ୍କ ସହିତ ଆପଣଙ୍କର ଯୋଡ଼ି ଏକଦମ ନିଆରା ଲାଗେ, ବହୁତ ବଢିଆ ଲାଗେ, ବହୁତ ଆଗ୍ରହ ଲାଗେ ଦେଖିବା ପାଇଁ।
1: ହଁ,
0: ତ ତାଙ୍କ ସହିତ ଆପଣଙ୍କର କେମିତି କେମିଷ୍ଟ୍ରି ଟିକେ ମନେ ପକାନ୍ତୁ।
1: ହଁ, ନିହାତି ବହୁତ ବହୁତ ମାନେ ମିଠା ମିଠା ଅନୁଭୂତି ମୋ କୋ ଆର୍ଟିଷ୍ଟ ଯିଏ ଶ୍ରୀରାମ ଭାଇ। ଆକ୍ଚୁଆଲି ଦେଖିବାକୁ ଗଲେ ମୋର ଯେତିକି ବି କୋ ଆର୍ଟିଷ୍ଟ ଥିଲେ ଆଜ୍ ଏ ହିରୋ ବା ଲେଡିଜ୍ ଆର୍ଟିଷ୍ଟ, ମାନେ ମୁଁ ସେମାନଙ୍କଠୁ କିଛି ନା କିଛି ଟିପ୍ସ ମୋତେ ସେମାନେ ଦଉଥିଲେ।
0: ଆଚ୍ଛା,
1: ତ ଶ୍ରୀରାମ ଭାଇଙ୍କର ଯଦିଓ ସେମିତି କିଛି ଡାନ୍ସିଂର ନାହିଁ, ବଟ୍ ସିଗ୍ନେଚର୍ସ ଅଛି ସେମାନେ, ବଟ୍ ସେ ଟିପ୍ସ ଦିଅନ୍ତି ବଢିଆ ବଢିଆ। ଏଇ ମୁମେଣ୍ଟରେ ତମେ ଯଦି ଏମିତି ଚାଲିକି ଯିବ, ଏମିତି ଡେଇଁକି ଯିବ, ଏମିତି ଜମ୍ପ କରିବ, ଏଇଗୁଡ଼ାକ ସବୁ ଯୋଉ ସବୁ ବୁଝାଉଥିଲେ କହୁଥିଲେ ବହୁତ ଭଲ। ଆଉ ଶ୍ରୀରାମ ଭାଇଙ୍କର ଆଉ ଗୋଟେ କଥା, ମେକଅପ୍ ନେଇ ସାରିଲା ପରେ ୟୁ ସୁଡ୍ ମେଣ୍ଟେନ୍ ୟୁଆର୍ ସେଲ୍ଫ, ମାନେ କ'ଣ ମେଣ୍ଟେନ୍ ମତଲବ କ'ଣ, ବହୁତ ସେମିତି କିଛି ନୁହଁ, ବେଶୀ କଥା ହବନି, ହସିବ ନାହିଁ, ରିଙ୍କଲ୍ସ ଆସିବ, ପଇଡ଼ ପାଣି ପିଇବ, ପାଣି ପିଇ ସାରିଲା ପରେ ସେ ତୁଳାରେ ଟିକେ ଟିକେ ନେଇକି ଫେସ୍ରେ ଆଫ୍ଟର ମେକଅପ୍ ସେଟାକୁ ମାସାଜ କଲା ଭଳିଆ ଟିକେ ଟିକେ ଟଚ୍ କରିବ, ଅଲଗା ଭଳିଆ ଭଲ କଥା ହୁଅନ୍ତି। ୱାନ୍ସ ମେକଅପ୍ ନେଇଗଲା ପରେ ସେ ଏକଦମ ସିରିୟସ୍, ସେ କହିବେ ଏକଦମ ମାନେ ଆଖି ବନ୍ଦ କରି ଯେମିତି ମେଡିଟେସନ୍ ଟାଇପ୍ର ପ୍ରାୟ ମେଣ୍ଟେନ୍ କରିବ, ସେଟା କ'ଣ ହବ ନା ତୁମକୁ କାମ କଲେ, ସେ ଯୋଗ ଫୋଗ ବି ବହୁତ କରୁଥିଲେ ତ କାମ କଲାବେଳକୁ ବି ସେଟା ବହୁତ ତାଙ୍କୁ ମାନେ ହେଲ୍ପ କରେ।

0: ଆଚ୍ଛା ଜୟ ମ୍ୟାଡାମ, ଦିନ ଥିଲା ଆପଣ ଆପଣଙ୍କର ଯୋଉ ଜୀବନ୍ତ ଅଭିନୟ, ଯୋଉ ନିଖୁଣ ଅଭିନୟ, ଗୋଟିଏ ଓଡ଼ିଆ ଘରର ବୋହୂ କିମ୍ବା ଗୋଟିଏ ଓଡ଼ିଆ ଘରର ଝିଅ ଚରିତ୍ରରେ ଅଭିନୟ କରିକି ଲୋକଙ୍କୁ କନ୍ଦଉଥିଲେ, ହସଉଥିଲେ, ଭରପୁର ମନୋରଞ୍ଜନ ଦେଉଥିଲେ, ସେଇ ଜୟାସ୍ୱାମୀ ବର୍ତ୍ତମାନ ନେଗେଟିଭ କ୍ୟାରେକ୍ଟର କରୁଛନ୍ତି, ଲୋକଙ୍କୁ ଭୟଭୀତ କରୁଛନ୍ତି। ଏତେ ସୁନ୍ଦର ମିଠା ମିଠା ରୁଚିପୂର୍ଣ୍ଣ ଅଭିନୟରୁ ହଠାତ୍ ଏ ଯୋଉ ନକାରାତ୍ମକ ଅଭିନୟ, ନେଗେଟିଭ ରୋଲରେ ଆପଣ କେମିତି ଆଗ୍ରହ ବଳେଇଲେ?
1: ହଁ, ନେଗେଟିଭ ବେଳକୁ ମୁଁ ଟୋଟାଲି ମାନେ ଇଚ୍ଛା ନଥିଲା, ତୟାର ବି ନଥିଲି, ଟୋଟାଲି ମନା ବି କରିଦେଇଥିଲି। ମୁଁ କହିଲି ଏଇସବୁ ମୋର ହବ ନାହିଁ, କାହିଁକି ନା ମୁଁ ଷ୍ଟାର୍ଟିଂରୁ ଗୋଟେ ଭଲ ଭଲ ଚରିତ୍ର କରିଆସିଛି। ତାପରେ ଯେତେବେଳେ ମୁଁ ହିରୋଇନ୍ ହେଲି, ଆଧା ସେ ଜ୍ୟାଦା ମୋ ଫିଲ୍ମ ଗୁଡାକ କାନ୍ଦିବା ଆଉ କନ୍ଦେଇବା, ମାନେ ନିଜେ ହିଁ ମାନେ ସ୍କ୍ରିପ୍ଟ ପଢିକିରି ଯୋଉ ଯାହା ଚରିତ୍ର ଥିବ ତା ଭିତରେ ପଶିକିରି ମୋର ଏମିତି ହେଇଯାଏ ଯେ ମୁଁ ମାନେ ନିଜକୁ ଷ୍ଟେବିଲ୍ କରିବାଟା ବହୁତ ମୁସ୍କିଲ, କିଛି ସମୟ ପର୍ଯ୍ୟନ୍ତ ବହୁତ ମାନେ ହେଇଥିଲା। ତ ଧୀରେ ଧୀରେ ଏତେ ଭଲ ଲାଗିଲା ଯେ ମୁଁ ସେଇ ମୋର ହର ଦୁସରା ଫିଲ୍ମରେ କିଛି ନା କିଛି ଗୋଟେ ସାକ୍ରିଫାଇସ୍ ଥିବ, ଲାଷ୍ଟକୁ ମରିଯିବା, ଆଉ ମାନେ ପ୍ୟାଥେଟିକ୍ ହିଁ ପ୍ୟାଥେଟିକ୍। ଲାଷ୍ଟକୁ ମୋତେ ସବୁ କହିଲେ ଯେ ଗୋଟେ ଭଲ ନାଁ ସବୁ ଦେଇଥିଲେ, ଟ୍ରେଜେଡି କୁଇନ୍, ବଢିଆ ବଢିଆ ନାଁ ସବୁ ମୋତେ ଲେଜେଣ୍ଡ୍ରି ମାନେ ମୋର ଯିଏ ସବୁ ଲେଜେଣ୍ଡ୍ରି ଥିଲେ ସମସ୍ତେ କହିଲେ ଭଲ ହେଉଛି। ମୋତେ ବି ବହୁତ ଖୁସି ଲାଗିଲା ଯେ ଯାହା ଏତେ ଭଲ କମ୍ପ୍ଲିମେଣ୍ଟସ୍ ମିଳୁଛି ବୋଲି। ଅଚାନକ ସେ ଯେତେବେଳେ ମୋତେ ନେଗେଟିଭ କ୍ୟାରେକ୍ଟର ଅଫର୍ କରାଗଲା, ମୁଁ ଟୋଟାଲି ହିଁ ତୟାର ନଥିଲି, ମନା ହିଁ କରିଦେଇଥିଲି, ଆଉ ବହୁତ ମୁସ୍କିଲ ହେଲା ମୋତେ ନେଗେଟିଭ ଚରିତ୍ର କରିବା ପାଇଁ। ଆଉ ଗୋଟେ କଥା ମୁଁ ଏଠି କହିବା ପାଇଁ ଚାହିଁବି, ଗୋଟେ ସିରିଏଲ୍ ଯେଉଁଠିକି ମୋର ନେଗେଟିଭ ଚରିତ୍ର କରିବାର ଅଭିନୟ ଯାତ୍ରା ଯେଉଁ ମାନେ ନେଗେଟିଭର, ତ ସେଟା ହେଉଛି ଚାନ୍ଦନା ତୁମେ ତାରା ହେଲା। ତ ସେ ସିରିଏଲ୍ ଯେତେବେଳେ ମୋତେ ଅଫର୍ ଆସିଲା ମୁଁ ଟୋଟାଲି ମନା କରିଦେଲି, ମୁଁ ପାରିବି କି ନାହିଁ। ସେକେଣ୍ଡ ହେଲା ନେଗେଟିଭ କରିବାକୁ ହିଁ ମୋର ଇଚ୍ଛା ନାହିଁ, ମୁଁ ଭଲ ପାଏ ନାହିଁ ନା, ତାହେଲେ ତମେ କେମିତି କ'ଣ କଳାକାର? ସମସ୍ତେ ତ କରୁଛନ୍ତି ଭଲ ଭଲ, ମାନେ ବମ୍ବେ ଇଣ୍ଡଷ୍ଟ୍ରି ହେଲା, ସାଉଥ ହେଲା, ବେଙ୍ଗଲ, ସବୁ ବଡ଼ ବଡ଼ କଳାକାରମାନଙ୍କ ଯେମିତି କହନ୍ତିନି ଡେମୋ ଦେଖେ, ମୋତେ ସେମିତି ସବୁ ବୁଝାଗଲା ଯେ ସେମାନେ ତ ପୁଣି କରିଛନ୍ତି ନା, ତାହେଲେ ଅଭିନୟ କରିକି କେବଳ ଗୋଟେ ହସିବା, କାନ୍ଦିବା, କନ୍ଦେଇବା ଏଇସବୁ କରିଲେ ତ ଏଇଟା ଅଭିନୟ ସେଇଠି ସରିଗଲା, ଆଉ କ'ଣ ଲମ୍ବା ଚଉଡ଼ା ପାଠ ରହିଲା, କ'ଣ ଏଥିରେ ପାଠ ପଢ଼ିଲେ ବୋଲି ଲୋକ ଯେତେବେଳେ ଜାଣିବେ ଯେ ଏଇ କ୍ୟାରେକ୍ଟରଟା ଆପଣ ରିଜେକ୍ଟ କରୁଛନ୍ତି କରିବେ ନାହିଁ ବୋଲି। ନା ମୁଁ କେମିତି ପାରିବିନି ବୋଲି ସତ କଥା କହିଲେ ନା ପାରିବେ ନା, ଆଉ ଧୀରେ ଧୀରେ କରିଲେ ସିନା ପାରିବେ, ଚେଷ୍ଟା ତ କରନ୍ତୁ ଥରେ, ନହେଲେ ଆମେ ଚେଞ୍ଜ କରିଦେବା।
0: ଆଜ୍ଞା,
1: ସେ ଯୋଉ ମାନେ ହିମ୍ମତଟା ଦେଲେ ମୋର ଯିଏ ପ୍ରଡ୍ୟୁସର, ମୋର ଯିଏ ଡାଇରେକ୍ଟର,
0: ଆଜ୍ଞା,
1: ହିମ୍ମତଟା ଦେଲା ପରେ ମୁଁ ଟିକେ ସାହସ କରିଲି, ସାହସ ଅଳ୍ପ ଟିକେ ସାହସ କରିଲି, ସାହସ କରିକି ପ୍ରଥମ ଦିନ ତ ପୁରା କମ୍ପ୍ଲିଟ ମନେ ମାନେ ଗୋଟେ ମାନେ କହନ୍ତିନି ଜିଅନ୍ତା ସବ, ମୁଁ ଏମିତି ଫିଲ୍ କରିଲି ସେଦିନ ରାତିରେ ବସିକି ଭାବିଲି ଯେ ନାଇଁ ସତରେ ପାଠ ମାନେ କ'ଣ ଆମେ ଗୋଟେ ସବଜେକ୍ଟ ନବା କି, ସବୁ ତ ଆମେ ପଢିବାକୁ ପଡିବ, ଆମେ ଖାଲି ଯାଇଛୁ ଯେ ମୁଁ ଖାଲି ମ୍ୟାଥ ହବ ନାହିଁ ନା, ଆମକୁ ସବୁ କଥା ମାନେ କରିବାକୁ ପଡିବ, ଏଇଟା ବି ଠିକ ସେଇଆ। ମୁଁ ସେଇ ୱେରେ ନେଲି କଥାଟାକୁ, ବୁଝିବାକୁ ଚେଷ୍ଟା କଲି ଚରିତ୍ର, ମୁଁ ଧରି ନେଲି ଯେ ମୁଁ ଗୋଟେ ମା, ମୋର ପିଲା ଛୁଆ ନାହିଁ, ମୁଁ ଗୋଟେ ଅଲଗା ପିଲାକୁ ମୁଁ କାହିଁକି ମୁଁ ସେଇଟାକୁ ଦେଖିବି। ତାପରେ ପର ମୁହୂର୍ତ୍ତରେ ଦେଖାଗଲା ମୋର ଗୋଟେ ପିଲା ଅଛି, ମୁଁ ମୋ ପିଲା ଆଡକୁ ଧ୍ୟାନ ଦେବି ନା ପର ପିଲାକୁ ଧ୍ୟାନ ଦେବି, ଏହିସବୁ କିଛିଟା ଜିନିଷ ଅଛି ଯୋଉଟା ମାନେ ଟିପ୍ସ ଆମେ କହିବା, ସେମିତି କିଛିଟା ଜିନିଷ ମୁଁ ଫିଲ୍ କରିଲି ହେଲା। ତାପରେ ବିଭିନ୍ନ ଫିଲ୍ମ ବିଷୟରେ ଭାବିଲି, ବିଭିନ୍ନ ନୋଭେଲ୍ସ ବି ପଢ଼ୁଥିଲି ସେତେବେଳେ ବହୁତ ଗୁଡ଼ାଏ, ସେଗୁଡ଼ାକ ବି ପଢ଼ିଲି, ପଢି ପଢିକି ଧୀରେ ଧୀରେ ଧୀରେ ଧୀରେ ନେଗେଟିଭ ଏଇଟାକୁ ମୁଁ ଆଚିଭ୍ କରିବା ପାଇଁ ଚେଷ୍ଟା, ଗୋଟେ ଛୋଟ ଚେଷ୍ଟାଟା କରିଲି, ଯେଉଁଟାକି ଏବେ ଯାଏଁ ଆଜିକି 15 ବର୍ଷ ହବ ବୋଧେ ଛୋଟ ପର୍ଦ୍ଦାରେ ମୁଁ ଅଭିନୟ କରିବାରେ, ହର ଦୁସରା ସିରିଏଲ୍ରେ ମୋର ରାଗିବା ଚରିତ୍ର କିମ୍ବା ଆଉ ନେଗେଟିଭ ଯେଉଁ ଖଳନାୟିକା ଯେଉଁ କହୁଛନ୍ତି ସେଇଟା ହିଁ ମୁଁ ଆଜି ଯାଏଁ ଟିଲ୍ ଟୁଡେ କରୁଛି। ଅପେକ୍ଷାରେ ଅଛି କିଏ ଗୋଟେ ଭଲ ମାନେ ସଫ୍ଟ ରୋଲ୍ ଦବ କି କିଏ ଗୋଟେ ଭଲ ମାନେ ସୁନ୍ଦର ମାନେ ମାନେ ଗାଳି ନଥିବ, ଗାଳି ତ ଏତେ ଗାଳି ଗାଳି ଏତେ ଗାଳି, ବାପରେ ବାପ ଯୋଉଠି ଗଲା ମାନେ ତମେ ହିରୋଇନ୍କୁ ହଇରାଣ କରୁଛ, ତମେ ଏୟା କରୁଛ, ତମେ ସେମିତି କାହିଁକି କରୁଛ। ଯୋଉମାନେ ମୋର ନିଜର ଯୋଉମାନେ ମୋତେ ମାନେ ବନ୍ଧୁ ବାନ୍ଧବ ହେଲା, ମୋ ଫ୍ରେଣ୍ଡ ସର୍କଲ ହେଲା, ସେମାନେ ବି ବହୁତ ମାନେ କରୁଛନ୍ତି କାହିଁକି ଆପଣ କରୁଛନ୍ତି, କହିଲେ ଆପଣ ଟୋଟାଲି କରନ୍ତୁନି, ଆପଣ ଟୋଟାଲି କରନ୍ତୁନି, ମୁଁ କରିବି କ'ଣ ମୁଁ ତାହେଲେ, ଏୟା କରିକି ଯାତ୍ରାଟା ଚାଲିଛି ବର୍ତ୍ତମାନ ଯାଏ।
0: ଅନେକ ସାକ୍ଷାତକାର ଆପଣଙ୍କର ଯାହା ଆମେ ଦେଖିଛୁ ପ୍ରାଇଭେଟ ଚ୍ୟାନେଲ ମାନଙ୍କରେ ଶୁଣିଛୁ, ତ ଆପଣଙ୍କର ଏଇ ଯେଉଁ ଶ୍ୟାମଳ ବର୍ଣ୍ଣ ପାଇଁ ଆପଣ ବହୁତ ହଇରାଣ ହୋଇଛନ୍ତି ଇଣ୍ଡଷ୍ଟ୍ରିରେ, ସତ କି?
2: ହଁ, ରଙ୍ଗକୁ ନେଇକିରି ଇଭିନ୍ କି ମେକଅପ୍ ଦିଆ ସରିଲା ପରେ ବି କୁହାଯିବ ଯେ କ'ଣ ପ୍ୟାନ୍କେକ୍ ଲାଗିଛି, କ'ଣ ପ୍ୟାନ୍ଷ୍ଟିକ୍ ଲାଗିଛି, ଲିପଷ୍ଟିକ୍ କୋଉ ନମ୍ବରର ଲାଗିଛି, ଏଇଭଳିଆ ସବୁ ଯୋଉ ଜେରା ପଚରା ସବୁ କୁଆଡ଼େ ହଉଥିଲା। ତ ମୋ କାନକୁ ଏସବୁ ଆସିଛି କଥା, ମୁଁ କହିଲି

0: ମୁଁ ଏତେ ମିନ୍ ହେଇପାରିବିନି କି ଯାଇକିରି ପ୍ରତିବାଦ କରିକି ବି ପଚାରିପାରିବିନି, ମୁଁ ମେକଅପ୍ ମ୍ୟାନ୍ ଉପରେ ଛାଡ଼ିଦିଏ।
1: ଆଜ୍ଞା,
0: ବହୁତ ଲମ୍ବା ଚଉଡ଼ା କାହାଣୀ ଏଇଟା, ଯେ ମଣିଷ ଯଦି ଗୋଟେ ମାନେ ପରିଶ୍ରମ କରିକି ନିଜେ ନିଜେ କଷ୍ଟ କରିକି ଯଦି ଗୋଟେ ହାଇଟ୍କୁ ମାନେ ଯାଇକି ଠିଆ ହେଇକି ପ୍ରୁଫ୍ କରିଛି ଯେ ୟେସ୍ ମୁଁ କରିପାରିଛି ଏଇଟା ବୋଲି, ଯଦି ମୁଁ ଭୁଲଭାଲ କରିଛି, ଯଦି କିଛି କରିପାରିଲିନି, ତାହେଲେ ମୋତେ ରାଜ୍ୟ ସରକାର ପୁରସ୍କାର ପ୍ରାପ୍ତ କଳାକାର ବୋଲି କାହିଁକି କୁହାଗଲା। ଇଣ୍ଟରନ୍ୟାସନାଲ ଆୱାର୍ଡ ବି ଅଛି, ମନମୋହନ ମହାପାତ୍ର ଡିରେକ୍ଟର ଯିଏ, ତାଙ୍କର ବି ଆର୍ଟ ଫିଲ୍ମ ଗୁଡ଼ା କଲେ ସେଇଟା ବି ଇଣ୍ଟରନ୍ୟାସନାଲ ଯାଇକିରି ମାନେ ସେଗୁଡ଼ାକ ବି ଆମେ ବେନିଫିଟ୍ ପାଇଛେ। ତ ଏତେ କଲା ପରେ ଯଦି ମୋତେ କହିବେ ଯେ ନାଇଁ ଆପଣ ଆଉ ଏ ରୋଲ୍ କରନ୍ତୁ, ଯେଉଁଟା ସେ ରୋଲ୍ର କିଛି ମାନେ ନାହିଁ, ମୁଁ ସେ ରୋଲ୍ କରି କରିକି ଆଗକୁ ଯାଇଛି, ମୁଁ ମନା କରୁନାହିଁ, ମୁଁ ଷ୍ଟାର୍ଟିଂରୁ ହିରୋଇନ୍ ହେଇନାହିଁ। ଉଠିଲା ପରେ ବି ମୋତେ ଯଦି କୁହାହବ ଯେ ଏଇଟା କର, ତାପରେ ପରେ ଅନେକ ପ୍ରକାର ପଲିଟିକ୍ସ ରାଜନୀତି ଏଗୁଡ଼ାକ ମୋତେ ଜାଣିନାହିଁ, ମୁଁ ବି ଏଇଟା ବହୁତ କଷ୍ଟ ଲାଗେ, ମୁଁ ଘାବରେଇ ଯାଏ ଏଗୁଡ଼ାକ ଶୁଣିଲେ। ତ ମୁଁ ସେ ଡିସିଜନ୍ କଲି ଯେ ନାହିଁ, ମୁଁ ଆଉ ଏତେ ପଛକୁ ଯିବିନି, ମୁଁ ଆଗକୁ ଆଗକୁ ଯିବି, ମୁଁ ଯୋଉ ଟାର୍ଗେଟ୍ ନେଇକି ଆସିଛି କାହିଁକି ଯିବି।
1: ଆଜ୍ଞା, ତାପରେ ଯୋଉ ଆପଣ ଡିସିସନ୍ ନେଲେ, ସେଇ ଡିସିସନ୍ରେ ନିଜେ ସାଟିସ୍ଫାଏ, ଆପଣ ହାପି ଅଛନ୍ତି?
0: ହାପି ଅଛି, ବଟ୍ ମୋ ପିଲାମାନେ ମୋ ସର୍କଲରେ ଯେଉଁମାନେ ସବୁ ଆଜିର ଜେନେରେସନ, ଯେମିତି ତମେମାନେ ସବୁ ଯେମିତି ସୱାଲ କରୁଛ, ଯେ ଏଇ କଷ୍ଟଟା ପାଇଁ ମୁଁ ରହିଯାଇଥିଲି।

0: ଯେମିତି ଆପଣ ଗୋଟେ ପାରିବାରିକ ସିନେମାରେ ବେଶ ମାନେ ଜୀବନ୍ତ ଭାବରେ ଅଭିନୟ କରୁଥିଲେ, ଏବେ ସେଗୁଡାକ ଆସୁନି କାହିଁକି?
1: ଥ୍ୟାଙ୍କ ୟୁ ସେ ମତାମତ ପାଇଁ, କିନ୍ତୁ ଦୁଃଖର କଥା ଯେ ମୁଁ ବି କେତେଗୁଡ଼େ ଫିଲ୍ମ ବେଳେବେଳେ ଦେଖିଲେ ମୋତେ ବି ସେଇଟା ଲାଗେ ଯେ ଯେମିତି କହନ୍ତି ଆମ କାହାଣୀ ଆମ ଷ୍ଟୋରିର ଗୋଟେ ଶାଳୀନତା ବା ଆପ୍ନାପନ ଯୋଉ ଅଛି, ଓଡ଼ିଆତ୍ଵ ଯୋଉ ଅଛି, ମାନେ ଓଡ଼ିଆର ଏତେ ଲିଟରେଚର୍ ଯେହେତୁ ମୁଁ ହିନ୍ଦୀ ମିଡ଼ିୟମ୍ରୁ ପାଠ ପଢ଼ିଛି, ବଟ୍ ରହିଛି, ଶୁଣିଛି, ଜାଣିଛି ଯୋଉଟା, ମୁଁ ସେଇଟା ହିଁ କହୁଛି ଯେ ଅଛି ଆମ ପାଖରେ ବି ଅଛି ଏ ଓଡ଼ିଶାର କାହାଣୀକୁ ନେଇକି ଆମେ ବି କରିପାରିବା, ଭଲ କରିପାରିବା, ବଟ୍ ସେଟାକୁ ରାଇଟର୍ ମାନେ ତା ଉପରେ ଯଦି ଟିକେ ଧ୍ୟାନ ଦେବେ, ଆଇ ଥିଙ୍କ୍ ଏ ଯୋଉ ମାନେ ସବାଲଟା କରିଲେ ସେଥିରେ ଆମେ କିଛି ମାନେ ଆଗେଇ ଯାଇପାରିବା।
0: ଆଜ୍ଞା ଆଜ୍ଞା, ତ ଝିଲିମିଲି ପରେ
1: ହଁ
0: ଆପଣ କୋଉ ସିନେମା ପାଇଁ ପୁଣି ସୁଯୋଗ ପାଇଲେ, ମନେ ଅଛି?
1: ତାର ନେକ୍ସଟ ଫିଲ୍ମ ଥିଲା ସମର ସଲିମ ସାଇମନ,
0: ବଢିଆ ପିକ୍ଚର।
1: ହଁ, ଫିଲ୍ମଟା ଯଦି ଲୋକଙ୍କର ମନେ ନଥିବ, ବଟ୍ ସେ ଗୀତ ଗୁଡା ବହୁତ ହିଟ୍, ଆଜି ବି ମାନେ ଅଲ୍ ଟାଇମ୍ ଯୋଉ କହନ୍ତି ସେମିତି ସେ ଗୀତ ଗୁଡା ବହୁତ ହିଟ୍।
2: ତୋର ଉଡି ଉଡି ଯାଏ କାନି, ତୋର ଉଡି ଉଡି ଯାଏ କାନି।

0: ମ୍ୟାଡ଼ାମ, ଆପଣଙ୍କ ଅଭିନୀତ ଗୋଟେ ସୁନ୍ଦର ଗୀତ ଅଛି। ନାଇଁ, ସବୁ ଗୀତ ହିଁ ଆପଣଙ୍କର ଭଲ ଲାଗେ, କିନ୍ତୁ ତାରି ଭିତରୁ ସବୁଠୁ ମାନେ ଗୋଟେ ସୁଇଟ୍ ସଙ୍ଗ ଯୋଉଟା କୁହାଯାଏ ଇମୋସନାଲ, ଚିତ୍ତ ଜେନାଙ୍କ କଣ୍ଠରେ ରୂପ ହେଇଥିବ ଲାବଣ୍ୟବତୀ।
1: ସେ ଗୀତ ଏବେ ମେଣ୍ଟାଲରେ ଆମର ଇଣ୍ଟ୍ରୋଡ୍ୟୁସ ମାନେ ସିନ୍ ଥିଲା, ମାନେ ଲିଙ୍କା ସାରଙ୍କର, ପ୍ରଦ୍ୟୁମ୍ନ ଲିଙ୍କା ସାରଙ୍କର, ମୋର ଗୀତରେ ହିଁ ଆମର ଇଣ୍ଟ୍ରୋଡ୍ୟୁସ ହେଇଛି।

0: ମୁଁ ତ ଅଜିତ ଭାଇଙ୍କ ସାଙ୍ଗେ ଯେତେବେଳେ ଅଭିନୟ କରିଲି ସେ ମାହୋଲଟାରେ ବି ବହୁତ ଲେଜେଣ୍ଡାରୀ କଳାକାରମାନେ ଥିଲେ ସେଠି। ସେଟା ମତେ ଗୋଟେ ମାନେ ସୁଟିଂ ସେଟ୍ ଲାଗୁନଥିଲା, ନୂଆ ଗୋଟେ ଅନୁଷ୍ଠାନ ମାନେ ଅଭିନୟ ଶିଖିବାର ଅନୁଷ୍ଠାନ, ମାନେ ବହୁତ ଲେଜେଣ୍ଡାରୀ ଯୋଉମାନେ କି ଆଜି ଆମ ଗହଣରେ ନାହାନ୍ତି, ସ୍ୱୟଂ ଅଜିତ ଭାଇ ଯାହାଙ୍କ ପାଇଁ ମୁଁ ହାକିମ ବାବୁରେ ସୁଯୋଗ ପାଇଥିଲି, ଅଜିତ ଭାଇ ବି ଆମ ଗହଣରେ ନାହାନ୍ତି। ମାନେ ପ୍ରତ୍ୟେକ ଦିନ ମୁଁ ସୁଟିଂ ତିନି ମାସ ଆମେ ସେଠି କରିଥିଲୁ ଭୁବନେଶ୍ୱରରେ, ଆଉ ବା ଆମେ ଯାଇକିରି କୋଉଠି କେଉଁଝରରେ, ତ ମୁଁ ମାନେ ଡେ ଆଣ୍ଡ ନାଇଟ ଖାଲି ଗୋଟେ ମାନେ କ୍ଲାସରେ ବସିକି ପାଠ ପଢିଲା ଭଳିଆ ମତେ ଫିଲ୍ କରିଛି। ସେ ଗୋଟେ ସୁନ୍ଦର ମାନେ ଅନୁଭୂତି, ସେ ଖୁଣ୍ଟ ଗୁଡାକ ଆଜି କେହି ନାହାନ୍ତି।
1: ମ୍ୟାଡାମ ଗୋଟିଏ ଲମ୍ବା ଜର୍ଣ୍ଣି ଆପଣଙ୍କର ଓଡ଼ିଆ ଇଣ୍ଡଷ୍ଟ୍ରି, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି। ବର୍ତ୍ତମାନର ସିନେମା ଦେଖିଲା ବେଳକୁ ଆପଣଙ୍କୁ ଲାଗୁଛି କି ଯେ କିଛି ଗୋଟେ ଅଭାବ ରହୁଛି?
0: ନାଇଁ, ସେତେବେଳେ ଆକ୍ଚୁଆଲି କଣ ହଉଥିଲା ନା, ସମସ୍ତଙ୍କର ଲଗନ ଥିଲା। ମୁଁ କହୁନି ଯେ ଆଜି କାହାର ଲଗନ ନାହିଁ, କୋସିସ ନାହିଁ ବୋଲି, ମୁଁ ହଉଛି କୋସିସ ହଉଛି, ବଟ୍ କୋଉଠି ନା କୋଉଠି ଆମେ ଲ୍ୟାକ୍ କରିଯାଉଛି, ଯୋଉଟା କି ମନ କୋସିସ ଯଦି କରିବେ ୟା ପରେ ସେମାନେ ଯଦି, ତାହେଲେ ମନ ଛୁଆ ନିଶ୍ଚିତ ଭାବରେ ମାନେ ହବ ସେଟା। ସେତେବେଳର ମେକର ମାନେ ମାନେ ଲିରିକ୍ସ ରାଇଟର ହେଲା, ମାନେ ମ୍ୟୁଜିକ୍ ହେଲା, ସିଙ୍ଗର ହେଲା, ଯୋଉମାନେ ଆର୍ଟିଷ୍ଟ ପରଫର୍ମ କରୁଥିଲେ ସେମାନେ ବି ସେମିତି ଲଗନ ଦେଇକରି କରୁଥିଲେ। ଆଜି କରୁଛନ୍ତି, ବଟ୍ ଯେମିତି ଲାଗୁଛି ଏଇଟା ପର ଜିନିଷ, ଏଇଟା ଆମର ନୁହଁ, ଏମିତି ଲାଗୁଛି ଆପଣାପନ ଆସୁନାହିଁ, ଏଇଟା ହେଲା କଥା। ସତ କଥା କହିବାକୁ ଗଲେ ମତେ ତ ସ୍ପେଶାଲି ଓଡ଼ିଆ ମୁଁ ଠିକ୍ ଠାକ୍ କହୁଛି କି ନା ମୁଁ ଜାଣିନି, ଯେ ସେଦିନର ଆଉ ଆଜି ଭିତରେ

0: ଆପଣଙ୍କୁ ରିଏଲରେ ଘର କାମ କରିବା ପାଇଁ ଭଲ ଲାଗେ କି ନାହିଁ? କାହିଁକିନା ଯେତେ ବି ଆମେ ସିନେମା ଆପଣଙ୍କର ଦେଖିଛୁ ଛୋଟବେଳେ, ସବୁ ସିନେମାରେ ଆପଣ ଗୋଟେ ଘରୋଇ ସ୍ତ୍ରୀ ଲୋକର ଚରିତ୍ରକୁ ଠିକ୍ ଭାବରେ ଫୁଟାନ୍ତି, ଏକଦମ ଜୀବନ୍ତ ଅଭିନୟ କରନ୍ତି, ତ ରିଏଲରେ ଆପଣ କେମିତି?
1: ହଁ, ସସୁରାଲରେ ତ ସବୁ କଥା ଯାଇକିରି ଶିଖିଲି, ଏଠି ଯାହା ବି ଗୋଟେ ଇଣ୍ଟରେଷ୍ଟ ଅଛି କାମ କରିବାକୁ, ବଟ୍ ବାପାଙ୍କର ବହୁତ ଗେଲା, ନାନୀମାନଙ୍କର ବି ବହୁତ ଗେଲିଥିଲି, ତ ନାନୀମାନେ ମା କିନ୍ତୁ ବହୁତ ଷ୍ଟ୍ରିକ୍ଟ, କାମ କରିବ ତୁମେ, କାମ ନକଲେ ହବନି, ତୁମେ ଯେ ନାଚୁଛ ଡାନ୍ସ କରୁଛ ବୋଲି ବା ଆକ୍ଟିଂ କରୁଛ ବୋଲି କାମ ଶିଖିବନି, ସେ କଥା ନୁହଁ, କାହା କୋଠିକି ଗଲା ମାନେ ଆମ ମା ବହୁତ ଷ୍ଟ୍ରିକ୍ଟ ଥିଲେ, କିନ୍ତୁ ଆଡଜଷ୍ଟ କରିଦେଉଥିଲେ ମୋ ନାନୀମାନେ, ମୋ ଭଉଣୀମାନେ ବା ମୋ ଭାଇଙ୍କ ଝିଅମାନେ, ଭାଉଜ, ଏ ସମସ୍ତେ ଆଡଜଷ୍ଟ କରିଦେଉଥିଲେ, ମୋର ଇଚ୍ଛା ଥିଲେ ବି ଚା କରିବା ପାଇଁ ସେମାନେ ଚା କରିଦେଉଥିଲେ, ମତେ ଦେଇଦେଉଥିଲେ ଯାଇକି ବାପା ଚା ମାଗିଲେ ଦେଇଦିଅ, ତ ସେ କଥାଟା ମୁଁ ବାହାଘର ପରେ ବହୁତ କଷ୍ଟ ପାଇଲି, କିଛି ଆସୁନଥିଲା ମତେ, ତ ମୁଁ ଶାଶୁରାଲରେ ହିଁ ସବୁ ଶିଖିଛି, ହଜବେଣ୍ଡ ବି ବହୁତ ମତେ ଶିଖେଇଛନ୍ତି, କହିବେ ଯେ ଏମିତି ଅଟା ଏମିତି ପକେଇବ, ସେଥିରେ ଟିକେ ଅଟାରେ ପାଣି ସେତିକି ଦବ, ତାପରେ ତାକୁ ଏମିତି ରାଉଣ୍ଡ ଅପ୍ କରିବ, ତୁମେ କଣ କରୁଛ ପୁରା ପାଣି ଢାଳିକି ବସୁଛ, ସେ ଆଉ ଅଟାର ଜରୁରତ ପଡ଼ିବ, ବହୁତ ଶିଖେଇଛନ୍ତି ସେ।

0: ଆପଣଙ୍କ ପରିବାର କିଏ କିଏ ଅଛନ୍ତି, ପରିବାରରେ କୋଉଠି ରହୁଛନ୍ତି ଆପଣ?
1: ମାନେ ମୋର ଏବେ ଯେଉଁ ପରିବାର, ମୋର ଗୋଟିଏ ବୋଲି ପୁଅ କେଶବ ଖଣ୍ଡେଲୱାଲ, ଆଉ ହଜବେଣ୍ଡ ମୁଁ, ଛୋଟ ପରିବାର ଟିକେ କରିଛି।
0: ଆଚ୍ଛା, ଛୋଟ ପରିବାର ଆପଣଙ୍କର, କିନ୍ତୁ ପୁଅଙ୍କୁ ଆକ୍ଟିଂ ଲାଇନକୁ ନେଲେଣି କି ନାହିଁ?
1: ଯେ ଆଜ ଏ ମଦର ମୋତେ ଇଚ୍ଛା ନାହିଁ ଏ ଲାଇନରେ, ସେ ତାର ବହୁତ ଇଚ୍ଛା, ତାକୁ ମୁଁ ସେଇଥିପାଇଁ ନାଚ ଫଚା ଶିଖେଇ ନାହିଁ ବଚପନରୁ। ଆନୁଆଲ ଫଙ୍କସନ ବଗେରା ହେଲେ ଏଇ ଟିଭିରୁ ବା ଯେଉଁ କୋରିଓଗ୍ରାଫର ମାନେ ଆସୁଛନ୍ତି, ଯେ ମାମା ହମନେ ସୋଚିଲେ ଆମକୁ ଇଏ କରନା ଆମକୁ ଓ କରନା, ଗୋଟିଏ କଥା କହିଛି, ଇଏ କରନା ଓ କରନା ହେଲେ ତୋର ମୋର ପୁରା ଅଲଗା ହେଇଯିବା ହେଲା।
0: କିନ୍ତୁ କାହିଁକି ଆପଣ ପୁଣି ଏତେ ସୁନ୍ଦର ଆକ୍ଟିଂ କରିଥିଲେ, ଆପଣଙ୍କ ପୁଅ କାହିଁକି ନାହିଁ, କାହିଁକି ତାଙ୍କୁ ସୁଯୋଗ ଦେଉନାହାନ୍ତି?
1: ମୁଁ ଏଥିପାଇଁ କହିଲି ଯେ ମୋ ସାଙ୍ଗରେ ଯାହା ବି ଟ୍ରାଜେଡି ହେଇଛି ମୁଁ ଚାହୁଁନି ଆଜ ଏ ମଦର, ଯଦି ତା ରକ୍ତରେ ଯଦି ଆମ ମାନଙ୍କ ଇଏଟା ଅଛି, ଯଦି ଭଗବାନ ଯଦି ସେଟା କରିବେ, ତ ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା ଯେ ସେ ଆମ ଭଳିଆ ସେ ଷ୍ଟ୍ରଗଲ ନ ହଉ।
0: ଆଜ୍ଞା, ଏଇଥିପାଇଁ ବୋଧେ ଆପଣଙ୍କର ଇଚ୍ଛା ନାହିଁ, ଆପଣ ନିଜେ ଷ୍ଟ୍ରଗଲ କରିଛନ୍ତି ଏଇ ଲାଇନରେ।
1: ହଁ, ଷ୍ଟ୍ରଗଲଟା ମୋ ସାଙ୍ଗରେ ସବୁବେଳେ ରହି ଆସିଛି, ଆଇ ଥିଙ୍କ ଅଛି ଏବେ ବି।
0: ତ ମ୍ୟାଡାମ, ଯେତେବେଳେ ମନ ଅଛି ସ୍ୱପ୍ନ ବି ଥିବ।
1: ହଁ, ସ୍ୱପ୍ନଟା ତ ଅଛି, ମୁଁ ଜାଣିନି ସେଟା ହବ ନା ହବ। ମୁଁ ଯେଉଁ ନାଚଟା ଶିଖିକିରି ଯେଉଁଠିକି ମୁଁ ପହଞ୍ଚିଛି, ସେ ନାଚଟାକୁ ମୁଁ କଣ୍ଟିନ୍ୟୁ କରିପାରିଲିନି, ମୋର ସେଟା ଅଫସୋସ ଅଛି, ଦୁଃଖ ଅଛି ଯେ ମୁଁ କାହିଁକି ସେଟାକୁ କଣ୍ଟିନ୍ୟୁ କରିପାରିଲିନି। ଏଇ ଯେଉଁ ପଲିଟିକ୍ସ ବା ଏଇ ଯେଉଁ ଅଭିନୟ କ୍ଷେତ୍ରରେ ଯେଉଁ ଫିଲ୍ମ ଲାଇନ ଇଏରେ ଯେଉଁଟା ମୋ ସାଙ୍ଗରେ ଯେଉଁ ସେ ଯେଉଁ ବୟସ ବା ସେ ଯେଉଁ ରାଗଟା ଆସିକିରି ମୁଁ ଏପଟ ବି ମୁଁ ପୁରା ବନ୍ଦ କରିଦେଲି, ସେଥିପାଇଁ ମୁଁ ନିଜକୁ କେବେ ବି ମାଫ କରିବିନି। ବଟ୍ ସ୍ୱପ୍ନ ଅଛି ଯେ ଯେମିତି ଯଦି ସୁଯୋଗ ମିଳେ ମୁଁ ଗୋଟେ ଛୋଟ ମାନେ ଡ୍ୟାନ୍ସ ସ୍କୁଲ କରିବି, ଓଡ଼ିଶୀ ନାଚୁଥିବେ ପିଲାମାନେ ଆସିକି ମାନେ ଟିଚର୍ସ ମାନଙ୍କୁ ବି ରଖିବି, ସେମାନେ ବି ଶିଖାନ୍ତୁ ବୋଲି। ସେ ଯାହା ବି ନା ସେତେବେଳେ ବାହାରିବ ଅମୁକ ଇନଷ୍ଟିଚ୍ୟୁଟ୍ ବା ଅମୁକ କଳା କ୍ଷେତ୍ର ବା ଯାହା ବି ହଉ, ମୁଁ ଗୋଟେ ସୁନ୍ଦର ନାଁଟା ଦେଇକିରି ମୁଁ ଗୋଟେ ନାଚ ସ୍କୁଲ କରିବାର ବହୁତ ଇଚ୍ଛା ମୋର।
0: ଆଜ୍ଞା, ଆପଣଙ୍କ ଏଇ ସ୍ୱପ୍ନ ସାକାର ହଉ।
1: ହଁ,
0: ତ ଆଜି ସମୟ ସରିଆସିଲାଣି, ତଥାପି ଆପଣଙ୍କ ମୁହଁରୁ ଏତିକି ଶୁଣିବୁ ଯେ ଯେଉଁମାନେ ସଫଳ ହୋଇଛନ୍ତି ସଫଳତାର ଶିଖରକୁ ଛୁଇଁଛନ୍ତି, ସେମାନେ କିଛି ନା କିଛି ଷ୍ଟ୍ରଗଲ କରିଛନ୍ତି, କିଏ ବହୁତ କରିଛି କିଏ କମ୍ କରିଛି, ଆଉ ବର୍ତ୍ତମାନ ଯେଉଁମାନେ ଷ୍ଟ୍ରଗଲ କରୁଛନ୍ତି ଏଇ ଫିଲ୍ଡରେ, ତାଙ୍କ ପାଇଁ ଦୁଇ ପଦ କୁହନ୍ତୁ, ତାପରେ ଉଠିବା।
1: ନା ନା, ଏଇଟା ମୁଁ ତ କହିବାକୁ ଚାହିଁବି ଯେ ପ୍ରଥମେ ଆଜିକାର ନ୍ୟୁ କମର ମାନଙ୍କୁ ଯେକୌଣସି ଫିଲ୍ଡ ହଉ, ଆମ ଫିଲ୍ଡ ହଉ, ଆକ୍ଟିଂ ଲାଇନ ସୁଟିଂ ଲାଇନର ହଉ ବା ଯେକୌଣସି ଫିଲ୍ଡର ହଉ, ନିଜେ ତ ପ୍ରଥମେ ଗୋଟେ ଭଲ ମଣିଷ ହୁଅ, ତାପରେ ତମେ ଯେଉଁ ଫିଲ୍ଡରେ ଷ୍ଟେବଲ ହେବା ପାଇଁ ଚାହୁଁଛ, ଯେଉଁଟାକୁ କ୍ୟାରିୟର ବନେଇବା ପାଇଁ ଚାହୁଁଛ, ପଛ କଥା ବି ଦେଖ, ପଛେ କ'ଣ ଥିଲା ଆଉ ଆଜି କ'ଣ ଅଛି, ତାକୁ ବି ଶିଖିବାକୁ ଚେଷ୍ଟା କର, ଆଚିଭ୍ କର। ଶିକ୍ଷାର କୌଣସି ଅନ୍ତ ନାହିଁ, ଏଣ୍ଡ ନାହିଁ, ଆମକୁ ଆହୁରି ଶିଖିବାର ଅଛି, ଆହୁରି ଆଗକୁ ବଢ଼ିବାର ଅଛି, ଏଇ ଚିନ୍ତାଧାରା ନେଇକି ଯିବା ଉଚିତ, ତାହେଲେ ଯେ ଆମେ ଗୋଟେ ଜାଗା ବନେଇ ପାରିବା, ଗୋଟେ ମଞ୍ଜିଲକୁ ହାସିଲ କରିପାରିବା। ଏଇଟା ହେଉଛି ମୋର ଚିନ୍ତାଧାରା, ଯେଉଁଟାକି ମୁଁ ଏଠି କହିବାର ମୋତେ ସୁଯୋଗ ଦେଇଛ, ତ ବହୁତ ବହୁତ ଧନ୍ୟବାଦ, ଆଉ ଜୟ ଜଗନ୍ନାଥ କହିବି ସମସ୍ତଙ୍କୁ।
0: ଆଜ୍ଞା, ଧନ୍ୟବାଦ ଦେବୁ ପୁଣି ଥରେ ମ୍ୟାଡାମ ଆପଣଙ୍କୁ, ଆପଣ ନିଜ କଥା ନିଜ ଜୀବନର ଅନୁଭୂତିକୁ ଆମ ସହିତ ଆମ ରେଡ଼ିଓ ସହିତ ବାଣ୍ଟିଛନ୍ତି, ଏତେ ସମୟ ଆମ ସହିତ ଗପିଲେ, ଜାଣିନି ଆପଣଙ୍କୁ କେମିତି ଲାଗିଥିବ। ଆଜ୍ଞା, ତ ଇଏ ଥିଲେ ଓଲିଉଡ୍ର ଜଣେ ନାମୀଦାମୀ ଆକ୍ଟ୍ରେସ୍ ଜୟା ସ୍ୱାମୀ। ଏତେ ସମୟ ଜୟା ମ୍ୟାଡାମଙ୍କ ସହିତ ଆମେ କଥା ହେଲେ, ତାଙ୍କ ବିଷୟରେ ଜାଣିଲେ, ତାଙ୍କ ଅଭିନୀତ ପିକ୍ଚର ବିଷୟରେ ଜାଣିଲେ, ତ ଆଶା କରିଛୁ ଆପଣଙ୍କୁ ସୁରଭିର ଏଇ ଏପିସୋଡ ନିଶ୍ଚୟ ଛୁଇଁଥିବ, ଛୁଇଁଛି କି ନାହିଁ ଆମକୁ ଲେଖିବେ। ତ ଆଜି ସମୟ ହୋଇଗଲାଣି, ଉଠିବାକୁ ପଡ଼ିବ, ଯିବା ପୂର୍ବରୁ ଏତିକି କହିବୁ ଯେ ଆଉ ଜଣେ ନୂଆ ଅତିଥିଙ୍କ ସହ ସୁରଭି ପୁଣି ଫେରିବ ଆପଣଙ୍କ ପାଖକୁ ଠିକ୍ ଏହି ସମୟରେ, ମାନେ ଆସନ୍ତା ସୋମବାର ସକାଳ 7:25ରେ। ଆଜି ପାଇଁ ରହୁଛୁ, ନମସ୍କାର।

0: ବର୍ଣ୍ଣବିଭା ବର୍ଣ୍ଣାଳୀରେ ପ୍ରଚାର କଲୁ କାର୍ଯ୍ୟକ୍ରମ ସୁରଭି ଉପସ୍ଥାପନରେ ଥିଲେ ଦମୟନ୍ତୀ ବୈକାର ଆକାଶବାଣୀ ଜୟପୁର
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି
2: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ

ଏଥର କିଛି ସୂଚନା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5ଟାରେ ଶୁଣିବେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର 2025ର ସିଧା ପ୍ରସାରଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ରହିଛି ଦିନ 11ଟାରେ। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ମଧ୍ୟାହ୍ନ 12ଟାରେ। ଘର ଓ ଘରଣୀ ରହିଛି ଦିନ 1:20। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9ଟାରେ, ପୂର୍ବାହ୍ନ 10:05, ଦିନ 2:15 ଏବଂ ସନ୍ଧ୍ୟା 6:10। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:30। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ଏଥିଲା ଆମର ପ୍ରଚାର ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
5: ପରବର୍ତ୍ତୀ ଶିଳ୍ପୀ ହେଲେ ମଧୁମିତା ମହାନ୍ତି। କିଶୋର ଚନ୍ଦ୍ର ନନ୍ଦଙ୍କ ଗୀତ ରଚନା, ସଙ୍ଗୀତ ପ୍ରଦୀପ ପାତ୍ର।

ପ୍ରଚାର କଲୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ବାବୁଲ ସୁପ୍ରିୟୋ, ନିଜାମଙ୍କ ଗୀତ, ସଙ୍ଗୀତ ପ୍ରଫୁଲ୍ଲ ମିତ୍ରା।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ପ୍ରଚାର କଲୁ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଅଗ୍ନିସାକ୍ଷୀ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ବାବୁଲ ସୁପ୍ରିୟୋ ଏବଂ କବିତା କ୍ରିଷ୍ଣମୂର୍ତ୍ତି, ସମୀରଙ୍କ ଗୀତ ସଙ୍ଗୀତ ନଦୀମ ଶ୍ରବଣ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ୍ଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସପ୍ତଧାରାରେ ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର। କ୍ଷମା ଚାହୁଁଛି, ଏତେବେଳେ ଯାଏଁ ଶୁଣୁଥିଲେ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ବର୍ତ୍ତମାନ ପ୍ରଚାର କରୁଛୁ ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଲଭ୍ ୟୁ ହମେସା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ହ୍ୟୁଆନ୍ ସାଗର ଏବଂ ଇରା ମହାନ୍ତି। ବସନ୍ତ ରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ପ୍ରେମ ଆନନ୍ଦ। ଅଞ୍ଜଳି ଏହି ଚଳଚ୍ଚିତ୍ରରେ ଗୁଡ୍ଲି ରଥ ଏବଂ ତପୁ ମିଶ୍ର। ବାପୁ ଗୋସ୍ୱାମୀଙ୍କ ଗୀତ ସଙ୍ଗୀତ ଗୁଡ୍ଲି ରଥ।

କାର୍ଯ୍ୟକ୍ରମର ଶେଷରେ ଚଳଚ୍ଚିତ୍ର ବତୀଘର। ଶିଳ୍ପୀ ହେଲେ ଶିପ୍ରା ବୋଷ ଏବଂ ଚିତ୍ତରଞ୍ଜନ ଜେନା। ଶିବବ୍ରତ ଦାସଙ୍କ ଗୀତ ସଙ୍ଗୀତ ପ୍ରଫୁଲ୍ଲ କର।

ଜମିର ଏହି ଚଳଚ୍ଚିତ୍ରରେ ଶିଳ୍ପୀ କିଶୋର କୁମାର, ସାହିର ଲୁଧିଆନବୀଙ୍କ ଗୀତ, ସଙ୍ଗୀତ ସପନ ଚକ୍ରବର୍ତ୍ତୀ।

ଜବାନୀ ଦିୱାନୀ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ। ଏଥର ଚଳଚ୍ଚିତ୍ର ରଫୁ ଚକ୍କର। ଶିଳ୍ପୀ ହେଲେ ଶୈଳେନ୍ଦ୍ର ସିଂ ଏବଂ କଞ୍ଚନ। ଗୁଲଶନ ବାବରାଙ୍କ ଗୀତ, ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦ ଜୀ।

ରଫୁ ଚକର ଚଳଚ୍ଚିତ୍ରର ଏହି ଗୀତଟି ସହିତ ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁଙ୍କୁ ଜଣାଇ ରଖୁଛୁ ଯେ ଆଜି ଅପରାହ୍ନ 5ଟାରେ ଶୁଣିବେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର 2025ର ସିଧା ପ୍ରସାରଣ। ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ଜୟପୁର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 11:00। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

ଫାଲତୁ ବକବାସ କରି ଆପଣଙ୍କର ସମୟ ନଷ୍ଟ କରିକି ଆପଣଙ୍କର ଦିମାଗରେ ଯେଉଁ ବିପି ଭରି ଦେଉଥିବା କିଛି ଲୋକଙ୍କ ପାଖରୁ ଆପଣ ଦୂରେଇ ରହିବା, ତାହେଲେ ଦେଖିବେ ଜୀବନଟା ବହୁତ ଭଲରେ ସୁନ୍ଦରରେ ଆପଣଙ୍କର କଟୁଛି। ଠିକ୍ କହିଲି ନା ଭୁଲ କହିଲି ଅନୁମାନ ଆପଣଙ୍କର, କିନ୍ତୁ ଏହି ସମୟରେ ଆପଣଙ୍କର ମନକୁ ଆଉ ଟିକେ ହାଲକା କରିଦେବାର ଦାୟିତ୍ୱଟା ହେଉଛି ମୋର। ତେବେ ସୁନ୍ଦର ଗୀତଟିଏ ଖାସ୍ ଆପଣଙ୍କ ପାଇଁ।

ଏବଂ ଆପଣଙ୍କର ଚରିତ୍ରକୁ, ଆପଣଙ୍କ ତା ସହିତ କଟେଇଥିବା ମଧୁର ଲଗ୍ନକୁ ଯିଏ ବୁଝିଛି ତାକୁ ଆଉ କିଛି ବୁଝାଇବା ଆବଶ୍ୟକ ନାହିଁ। ଆଉ ଯିଏ ଆପଣଙ୍କର କୌଣସି କଥାକୁ ବୁଝିନି ବି କି ବୁଝିବା ପାଇଁ ବି ଇଚ୍ଛା ପ୍ରକାଶ କରୁନାହିଁ ବା ସବୁକାଳେ ଆପଣଙ୍କୁ ଇଗ୍ନୋର କରୁଛି, ତାହେଲେ ତାକୁ ବି ବୁଝାଇବା କିଛି ଆବଶ୍ୟକ ନାହିଁ। ତେଣୁ ଆପଣଙ୍କ ଭିତରେ ଯୌତକ ସକାରାତ୍ମକ ଉର୍ଜା ଅଛି ତାକୁ ଠିକ୍ ମାହୋଲ ଭିତରେ ହିଁ ବ୍ୟବହାର କରନ୍ତୁ। ବେଳେବେଳେ ଦେଖିବେ ଆପଣଙ୍କ ଭିତରେ ଥିବା ସବୁତକ ସକାରାତ୍ମକ ଉର୍ଜା କେଜାଣି କାହିଁକି ଗୋଟିଏ ନକାରାତ୍ମକ ଦିଗ ଆଡ଼କୁ ଗତି କରୁଛି। ତାର ପ୍ରକୃତ ଅର୍ଥ ଦେଖିବେ, ଆପଣ ଯେଉଁ ସମୟ ଦେଇକି ଅତିକ୍ରମ କରୁଛନ୍ତି ଗୋଟିଏ ଦିନର, ଯଦି ଦିନଚର୍ଯ୍ୟାକୁ ଆପଣ ସନ୍ଧ୍ୟାରେ ବା ରାତିରେ ଶୋଇବା ବେଳେ ପର୍ଯ୍ୟାଲୋଚନା କରିବେ, ତାହେଲେ ଏତକ ଅନୁମାନ କରିବେ ଯେ ଆଜି ଦିନଟି ଆପଣଙ୍କର ଏତେ କଷ୍ଟରେ, ଏତେ ଦୁଃଖରେ, ଏତେ ଉଦାସ ଭାବରେ କାହିଁକି କଟିଲା। ନିଶ୍ଚିତ ରୂପେ ଜାଣିପାରିବେ କେଉଁ ମାହୋଲରେ ଆପଣଙ୍କର ସମୟ କଟିଥିଲା ଏବଂ ସେଇଠି ଆପଣ କି ପ୍ରକାର କଥା ଶୁଣିଲେ ବା କି ପ୍ରକାର କଥାରେ ନିଜର ଉର୍ଜାକୁ ନଷ୍ଟ କଲେ, ଏବଂ ସେଇଠି ଆପଣ ଜାଣିପାରିବେ ଆଜିର ସବୁତକ ସମୟ ଗୋଟିଏ ଦିନର ମୋର କେମିତି କଟିଲା। ଗୋଟିଏ ସକାରାତ୍ମକ ଭାବନା ଭିତରେ ରହୁଥିବା ବନ୍ଧୁ ମାହୋଲରେ ବା ପରିବାର ମାହୋଲରେ ବା ଅନ୍ୟ କିଛି ମାହୋଲ ଭିତରେ ବି ହେଉ, ଯଦି କଟି ନାହିଁ ତାହେଲେ ସେମିତିକା ଦିନଟେ ଆସନ୍ତାକାଲି ନ ଆସୁ ସେଇତ କହିଁ ସବୁକାଳେ କାମନା କରିବା। କାହିଁକିନା ଅନେକ ସମୟରେ ଆମେ ଏଇ କଥା ଅନୁଭବ ବି କରିଥାଉ, ଯିଏ ଆମକୁ ପ୍ରକୃତରେ ଭଲ ପାଉଛି, ଆପଣାର ମନେ କରିଛି ଏବଂ ନିଜର ଭାବି ତାର ସୁଖ ଦୁଃଖ ଭଲ ମନ୍ଦ ସବୁକିଛି ସେୟାର କରୁଛି ଆମ ସହ, ଆମେ ବେଳେବେଳେ ତା ପ୍ରତି କେମିତି ଗୋଟିଏ ବିମୁଖ ଭାବ ରଖିଥାଉ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ସିଏ ଆମ ପାଖରେ ନଥାଏ ସେତେବେଳେ ବହୁତ ମନେ ପଡ଼େ ତା କଥା। ଏଇଥିପାଇଁ ମନେ ପଡ଼େ ତାର ପ୍ରତିଟି କଥା ଭିତରେ କିଛି ନା କିଛି ସକାରାତ୍ମକ ଭାବ ଥିଲା, ଗୋଟିଏ ମିଠାସ ଥିଲା ଯେଉଁଟାକି ସେହି ସମୟରେ ଆମେ ତାକୁ ଗ୍ରହଣ କରିପାରିନଥିଲେ। ଏବଂ ଏଇଟା ହିଁ ପ୍ରକୃଷ୍ଟ ସମୟ, ଯେଉଁ ସମୟରେ ଆମେ ଅତିକମରେ ନିଜର ଆପଣାର ଲାଗୁଥିବା ଅଳ୍ପ ସଂଖ୍ୟକ ବନ୍ଧୁ ବି ହୁଅନ୍ତୁ ତାଙ୍କ ସହ ବଳକା ଆୟୁଷ ଖୁସିରେ କଟାଇବା।

ଏଇ କିଛିଦିନ ତଳେ ମୋର ଜଣେ ପୁରୁଣା ବନ୍ଧୁ ବହୁତ ଦିନ ପରେ ଦେଖା ହେଲା। ବାସ୍ ଖୁସିରେ ଉଭୟ ଆତ୍ମବିଭୋର ହେଲୁ। କଥା ଛଳରେ ତାକୁ ପଚାରିଦେଲେ, କେମିତି ଅଛୁ, କେମିତି ଚାଲିଛି ତୋର ଦିନଚର୍ଯ୍ୟା, ସବୁ ଠିକ୍ଠାକ୍? ଗୋଟିଏ ଲମ୍ବା ଦୀର୍ଘଶ୍ୱାସ ନେଇ ବନ୍ଧୁ ଜଣକ କହିଲା, କେବେ କେବେ ଏମିତି ଲାଗୁଛି ମୁଁ ବାସ୍ ଚାଲୁଛି କିନ୍ତୁ ଜୀବନକୁ ଜିଉନି। ସମସ୍ତଙ୍କର ଇଚ୍ଛା, ସମସ୍ତଙ୍କର ସ୍ୱପ୍ନ ଯାହାକି ମୋ ଉପରେ ଦେଇଥିଲା, ସେସବୁକୁ ନିଭେଇବା ଭିତରେ ମୋର ଖୁସିଟା ଯେମିତି କେଉଁଠି ହଜିଗଲାରେ, ମୁଁ ଜାଣିପାରିଲିନି। ଲୋକମାନେ ସମସ୍ତେ କହିଲେ, ତୁ ଟିକେ ଶକ୍ତ ହ, ମଜବୁତ ହ, କିନ୍ତୁ କେହି ବି ପଚାରିଲେନି ତୋ ଭିତରର ଦରଜ କ'ଣ ଅଛି, ତୋ ଉପରେ କି ପ୍ରକାର ଚାପ ପଡ଼ିଛି, କି ପ୍ରକାର ଭାରକୁ ନେଇ ତୁ ଚାଲୁଛୁ। ବାସ୍ ଗୋଟିଏ ସାମାନ୍ୟ ଜୀବନଟେ ଜିଇଁବାର ଚେଷ୍ଟା ଭିତରେ କେତେବେଳେ ମୁଁ ବୁଣି ହୋଇଗଲି, ବିଞ୍ଚି ହୋଇଗଲି, ଫୁଲର ପାଖୁଡ଼ା ପରି ଝରିଗଲି, ମୁଁ ନିଜେ ବି ଜାଣିପାରିଲିନି। ସମସ୍ତଙ୍କ ପାଖରେ କଥା ହେବା ପାଇଁ ଲୋକ ଅଛନ୍ତି, ସାଥୀ ଅଛନ୍ତି, କଥା ହେବା ପାଇଁ ଅନେକ ବିଷୟ ବି ଅଛି, ମୋ ପାଖରେ କିନ୍ତୁ କେବଳ ଭାବିବା ପାଇଁ ହିଁ ସମୟ ଅଛି। ମୁଁ ନିରବିଗଲି ତାର ଏ କଥା ଶୁଣେ। ବନ୍ଧୁ ଜଣକ ଏତେ ଉଦାସ ଆଉ ହାରିଯିବାର କଥା କହିଲା ଯେ ଜୀବନଟା କ'ଣ କେବଳ ହାରିଯିବା ପାଇଁ? ଆଚ୍ଛା ଠିକ୍ ଅଛି, ଆମେ ଜିତିଲେନି, କିନ୍ତୁ ଗୋଟେ ଜୀବନଟେ ତ ଜିଇଁଲେ ବା ଜିଇଁ ଆସୁଛେ, ତା ଭିତରେ କ'ଣ କାଣିଚାଏ ସୁଖ କେଉଁଠି ଆମକୁ ମିଳିନାହିଁ? କେହି ନ ପଚାରିଲା ନାହିଁ, କିନ୍ତୁ ସୁଖଟେ ତ କେତେବେଳେ କୋଉ ଖଞ୍ଜରେ ବି ଆସିଛି ନା, ତ ଆମେ ତାକୁ ଆଡ଼େଇ ଦେଇ କେବଳ ଗୁଡ଼ାଏ ଦୁଃଖକୁ ବୋଝ ପରି ସାଥିରେ ଧରି ଧରି ଚାଲିଲେ। କାହିଁକି କେଜାଣି ବନ୍ଧୁ ଜଣକ ଏଇ କଥା କହିଲା ପରେ ମୁଁ ନିଜକୁ ବି ଟିକେ ତର୍ଜମା କଲି। ମୁଁ ଯଦି ହସୁଛି ତାହେଲେ ଏଇଟା କ'ଣ ଉପର ଦେଖାଣିଆ, ଉପର ଠାଉରିଆ, ଭିତରେ କ'ଣ ମୁଁ ଆସ୍ତେ ଆସ୍ତେ ଦବି ଦବି ଯାଉଛି, ଝରି ଝରି ଯାଉଛି, ବୁଣି ହୋଇଯାଉଛି, ବିଞ୍ଚି ହୋଇଯାଉଛି, ନା ମୋ ଭିତରେ ଯାହା ମୋ ବାହାରେ ବି ତାହା ଅଛି? ମୁଁ କେବଳ ତାକୁ ଚାହିଁଲେ ହିଁ ଚାହିଁଲି, ତାର ଉତ୍ତର ହୁଏତ ସେହି ସମୟରେ ମୋ ପାଖରେ କିଛି ବି ନଥିଲା।

0: ଆଉ କିଛି ସୁଖ ଦୁଃଖ ଗପିବା ଆଗକୁ, ଆଉ ସୁନ୍ଦର ସୁନ୍ଦର ଗୀତ ବି ଶୁଣିବା। ୟା ଭିତରେ ସମୟଟା ଆସ୍ତେ ଆସ୍ତେ କେତେବେଳେ ଆମ ପାଖରୁ ଖସିଯିବା ଆମେ ଜାଣିବି ପାରିବାନି, କାହିଁକିନା ଆମେ ଉଭୟ ଉଭୟଙ୍କୁ ଶୁଣୁଥିବା। ତ ବର୍ତ୍ତମାନ ଗୋଟିଏ ଛୋଟ ବ୍ରେକ୍ ନେଇଯିବା, ବ୍ରେକ୍ ପରେ ପୁଣି ଥରେ ଆମେ ଫେରିବା।
1: ପ୍ରାଣୀପାଳକମାନେ ଧ୍ୟାନ ଦିଅନ୍ତୁ, ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ।
2: ଗୃହପାଳିତ ପ୍ରାଣୀଙ୍କୁ ଦିନ 11ଟାରୁ ଅପରାହ୍ନ 4ଟା ମଧ୍ୟରେ ଟାଣ ଖରାରେ ନ ଛାଡ଼ି ଗୁହାଳ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପ୍ରାଣୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।
2: ଆଜବେଷ୍ଟସ୍ କିମ୍ବା ଟିଣ ଛପର ଗୁହାଳ ଉପରେ ନଡ଼ା ଓ ଡାଳପତ୍ର ବିଛାଇ ତାପମାତ୍ରା ନିୟନ୍ତ୍ରଣ କରନ୍ତୁ।
1: ଗାଈଗୋରୁମାନଙ୍କୁ ଗାଧୋଇ ଦେବା ସହିତ ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
2: ଗୁହାଳର କବାଟ ଓ ଝରକାରେ ଓଦା ଅଖା ଝୁଲାଇ ରଖନ୍ତୁ, ଏହାଦ୍ୱାରା ଗୁହାଳ ଭିତର ଥଣ୍ଡା ରହିଥାଏ।
1: ବୁଲା ପଶୁପକ୍ଷୀମାନଙ୍କ ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତର ଶିକାର ହେଲେ ପ୍ରାଣୀମାନଙ୍କୁ ତୁରନ୍ତ ଥଣ୍ଡା ଛାଇ ଜାଗାକୁ ନେଇ ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ।
1: ପରାମର୍ଶ ପାଇଁ 7200559815 କିମ୍ବା ଟୋଲ୍ ଫ୍ରି ନମ୍ବର 1553333 କଲ୍ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା!
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ବିଜ୍ଞାପନ ପରେ ଆମେ ପୁଣି ଫେରିବା ଆକାଶବାଣୀ ଲାଇଭକୁ। ତେବେ ଗୋଟେ କଥା ଆପଣ ଅନୁମାନ କରିଛନ୍ତି ନା ନାହିଁ, ଆପଣଙ୍କୁ ବେଳେବେଳେ ସେହି ଲୋକଟି ଖରାପ ଲୋକ ବୋଲି କହିଥାଏ, ଯାହା ବିଷୟରେ ଆପଣ କେବେ ବି ଖରାପ ଚିନ୍ତା ବି କରିନଥାନ୍ତି। ଏମିତି କାହିଁକି ହୁଏ କୁହନ୍ତୁ ତ? କାହିଁକିନା ଆପଣଙ୍କ ଭିତରେ ଥିବା ଗୋଟିଏ ସରଳ ପଣିଆ, ଯେଉଁଟାକି ଆପଣଙ୍କ ହୃଦୟରେ ସବୁବେଳେ ବସା ବାନ୍ଧି ରହିଥାଏ, ତାକୁ ଆପଣ

ଚିହ୍ନା ନାହିଁ, ଜଣା ନାହିଁ, ଆପଣାର ନାହିଁ କି ପର ନାହିଁ, କିଛି ବି ଦେଖନ୍ତି ନାହିଁ, ତାକୁ ସେ ହୃଦୟକୁ ଆଣିକି ଖୋଲିକି ରଖିଦିଅନ୍ତି ଅନ୍ୟଙ୍କ ସାମ୍ନାରେ। ଭାଇ କିଏ ଖେଳିବ? ବରଂ ଖେଳିବା ପାଇଁ ହିଁ ଆମେ ଧରେଇ ଦେଉଛୁ ଆମ ହୃଦୟକୁ।

0: ଏଥର କିଛି କଥା ବର୍ତ୍ତମାନର ସ୍ଥିତି ପାଇଁ। ବର୍ତ୍ତମାନର ସ୍ଥିତି ମାନେ ଯେଉଁ ହିସାବରେ ଗରମ ହେଉଛି, ମାନେ ରାଜ୍ୟରେ ଆମର କେତେଟା ଜାଗାରେ 46 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଲାଣି। ତ ଏସବୁ ଆମର କୃତକର୍ମର ଫଳ ବୋଲି ଆମେ ନିହାତି ରୂପେ ମାନି ନେବାକୁ ବାଧ୍ୟ। କାହିଁକିନା ଆମେ ଗଛ କାଟିବାର ଜାଣିଲେ ଭାଇ, ଗଛଟିଏ ଲଗାଇବାର ଜାଣିଲେ ନାହିଁ। ଯଦି ଗଛଟିଏ ଲଗାଇଲେ ତାର ଯତ୍ନ ବି ନେଲେ ନାହିଁ, ଆଉ ଯିଏ ଦେଖିଲା ସିଏ କାହିଁକି ବୁଝିବ ଯେ ଏଇଟା କି ଗଛ ଏବଂ ଇଏ ବଡ଼ ହେଲେ କ'ଣ ହେବ, ବାସ୍ ଦିଅ ଭାଙ୍ଗି। କିନ୍ତୁ ନା, ବର୍ତ୍ତମାନର ସମୟ ସତର୍କ ହେବାର ସମୟ, ଏବଂ ଆସ୍ତେ ଆସ୍ତେ ଆମେ ଯେମିତି ଗୋଟିଏ ବ୍ଲାଷ୍ଟ ଫର୍ନେସ୍ ଭିତରକୁ ଗତି କରୁଛେ, ଯେଉଁଠି କେବଳ ଆମେ ଛଟପଟ ହୋଇ ନିଜ ଜୀବନକୁ ହନ୍ତସନ୍ତ କରିବା ଛଡ଼ା ଆଉ କିଛି ନାହିଁ। ଏବଂ ଯଦି ଏହି ସମୟରେ ବି ଆପଣ ସୂର୍ଯ୍ୟଠାରୁ ବା ସୂର୍ଯ୍ୟର ଉତ୍ତାପଠାରୁ ଦୂରେଇ ନ ରହୁଛନ୍ତି, ତାହେଲେ କଷ୍ଟ ଅଛି। ତେଣୁ ସତର୍କ ରୁହନ୍ତୁ ସବୁକାଳେ। ଏବଂ ଯଦି ଆପଣଙ୍କର କିଛି କାମ ଅଛି, ତାହେଲେ ଗୋଟିଏ ନିର୍ଦ୍ଧାରିତ ସମୟ ଯାହାକି 10:30 ଭିତରେ ସାରିଦିଅନ୍ତୁ। 10:00 ପରେ ବି ଯଦି ସେମିତି ନିହାତି ଆବଶ୍ୟକ ପଡ଼ୁନାହିଁ, ତାହେଲେ ବାହାରକୁ ଯାଆନ୍ତୁ ନାହିଁ, ଯେଉଁଠିକି ଆପଣଙ୍କୁ ଖରାକୁ ସାମ୍ନା କରିବାକୁ ପଡ଼ିବ। ଯେଉଁ ପ୍ରକାର ଉତ୍ତପ୍ତ ପବନ ବି ବହୁଛି ଆମ ଦେହ ପାଇଁ ଠିକ୍ ନାହିଁ, ପ୍ରବଳ ଝାଳ ବୋହୁଛି, ତାପରେ ମୁଣ୍ଡ ବୁଲେଇ ହେଉଛି, ଅନ୍ଧାର ଦୁଶୁଛି, ବାନ୍ତି ଲାଗୁଛି, ପ୍ରବଳ ଶୋଷ ଲାଗୁଛି, ମାଂସପେଶୀ ଟାଣି ହୋଇଯାଉଛି, ଚର୍ମ ଶୁଷ୍କ ହୋଇଯାଉଛି, ଲାଲ ଆଉ ଉତ୍ତପ୍ତ ବି ଦେଖାଯାଉଛି, ଏବଂ ଆପଣ ଆସ୍ତେ ଆସ୍ତେ ଅଚେତ ହୋଇଯାଉଛନ୍ତି କିମ୍ବା ବାତ ମାରିଲା ଭଳି ହୋଇଯାଉଛନ୍ତି। ଏଇଟା ଆଜ୍ଞା ଅଂଶୁଘାତର ଲକ୍ଷଣ। ତେଣୁ ତାକୁ ଯେମିତି ଆମେ ସାମ୍ନା କରିବାନି, ପ୍ରଚୁର ପରିମାଣରେ ଆପଣ ପାନୀୟ ପିଅନ୍ତୁ, ତରଳ ପାନୀୟ ଯାହାକି ନିଜେ ଘରେ ବନେଇଥିବେ ତାହା ଭଲ। ଏବଂ ଆଜିକାଲି ତ ଗୁଡ଼ାଏ ଜାଗାରେ ଦେଖିବେ ମିଲେଟ୍ର ବି ଗୁଡ଼ାଏ ପାନୀୟ ତିଆରି ହେଉଛି, ଯେଉଁଟାକି ଆପଣ ଭରସା ହେଉଥିବା ଲୋକ ପାଖରୁ ହିଁ ପିଅନ୍ତୁ, ନଚେତ୍ ନିଜେ ପ୍ରସ୍ତୁତ କରନ୍ତୁ। ରାସ୍ତାରେ ଯଦି ଗୋଟିଏ ଲଙ୍ଗ ଜର୍ଣ୍ଣିରେ ଯାଉଛନ୍ତି, ସାଥିରେ ନିଅନ୍ତୁ, ଦେଖିବେ ଆପଣ ଭଲରେ ଯିବେ। ଓଦା ଗାମୁଛା ଯଦି ପକାଇବା ପାଇଁ କାନ୍ଧରେ ଆପଣଙ୍କୁ ଖରାପ ଲାଗୁଛି, ଅତିକମରେ କିଛି ଦୂର ଗଲା ପରେ ଗୋଟିଏ ଛାଇ ଜାଗା ଦେଇକି ଅଟକନ୍ତୁ। ଆପଣଙ୍କୁ ସୁସ୍ଥ ଲାଗୁଥିଲେ ବି ମୁହଁଟାକୁ ଅତିକମରେ ଓଦା ରୁମାଲରେ ପୋଛି ନିଅନ୍ତୁ, ହାତକୁ ପୋଛି ନିଅନ୍ତୁ, ଦେଖିବେ ଟିକେ ରିଲାକ୍ସ ଲାଗିବ। ଏବଂ ଦିନ 11:00-3:00 ମଧ୍ୟରେ ତ ଖରା ତାତି ଯେଉଁ ହିସାବରେ ହେଉଛି, 3:00 ଅଧିକ ବି ପଳାଉଛି, 4:00 ବେଳେବେଳେ 5:00 ପର୍ଯ୍ୟନ୍ତ ବି ଖରା ରହୁଛି, ଏହି ସମୟରେ ବାହାରକୁ ବିଲକୁଲ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ହିଁ ଯାଆନ୍ତୁ, ନଚେତ୍ ସେ କାମ ଯଦି କାଲି ବା ସନ୍ଧ୍ୟାରେ ବି କରିହେଉଛି, ତାହେଲେ ସନ୍ଧ୍ୟାରେ ଆପଣ ସେ କାମକୁ ସାରନ୍ତୁ। ଏବଂ ଯଦି ପୋଷାକ ପିନ୍ଧୁଛନ୍ତି, ତାହେଲେ ଚିପା ପୋଷାକ ପିନ୍ଧନ୍ତୁ ନାହିଁ, ଟିକେ ହାଲକା ଫୁଲକା ଯେମିତି ଢିଲା ପୋଷାକ ଆପଣ ପିନ୍ଧନ୍ତୁ, ଧଳା ପୋଷାକ ହେଲେ ଭଲ। ଏବଂ ଛତା ନେବାକୁ ଯଦି ଆପଣଙ୍କୁ ଖରାପ ଲାଗୁଛି ରାସ୍ତାରେ, କିଛି ବାଟ ଗଲା ପରେ ଗୋଟେ ଛାଇ ଜାଗା ଦେଖି ରୁହନ୍ତୁ। କାହିଁକିନା ଗୁଡ଼ାଏ ଉପଦେଶକୁ, ଗୁଡ଼ାଏ କଥାକୁ ଆମେ ବେଳେବେଳେ ଅମାନ୍ୟ କରିଥାଉ। ତେଣୁ ଆପଣଙ୍କୁ ଯାହା ବି ଭଲ ଲାଗୁଛି, କିନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ନଜର ଦେଇକି ସେହି କାର୍ଯ୍ୟ କରନ୍ତୁ। ଆପଣ ସୁସ୍ଥ ରହିବେ ଏବଂ ଆପଣଙ୍କ ପରିବାର ପାଇଁ ଆପଣ ଗୋଟିଏ ଖୁସିର ସମୟଟେ ସବୁକାଳେ ଉପହାର ଦେଉଥିବେ।
1: ଶୁଣିଏ ଦେଶ ବିଦେଶ।

0: ହ୍ୟାଲୋ, କୁଆଡ଼େ ହଜିଗଲେ? ଏ ଗୀତ ହିଁ ସେମିତି ଆପଣଙ୍କୁ ନେଇଯିବ କାହିଁ ଦୂର ପାହାଡ଼ ତଳର ଗାଁକୁ, ଯେଉଁ ଗାଁରେ ଆପଣଙ୍କର ଶୈଶବ ହଜିଯାଇଛି। ଠିକ୍ କହିଲେ ନା? ଚାଲନ୍ତୁ ଗୋଟିଏ ବିରତି ନେବା, ବିଜ୍ଞାପନ ପରେ ଆମେ ପୁଣି ଫେରିବା ଆଜିର ଆକାଶବାଣୀ ଲାଇଭକୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ

ହେଇଗଲେ ରିଲାକ୍ସ। ଏମିତି ବେଳେବେଳେ ମାନେ ହାଙ୍ଗାମା କରିକି ନିଜେ ଜିଅନ୍ତୁ ନିଜ ପାଇଁ। ଆଉ ଗୋଟିଏ କଥା ଆପଣଙ୍କୁ କହିବି କି ନାହିଁ, ଏକଥା ଭାବେ ଅନେକ ସମୟରେ, ତଥାପି ଚାଲନ୍ତୁ ବାହାରିଛି ଯେତେବେଳେ କଥା ହେଇଯିବା ସେ ବିଷୟରେ ବି। ଜୀବନର ଗୋଟିଏ ନୂଆ ଚାପ୍ଟର, ନୂଆ ଅଧ୍ୟାୟ ଆଜିଠାରୁ ଏଇ ମୁହୂର୍ତ୍ତରୁ ମୋର ଆରମ୍ଭ ହେଲା ବୋଲିକି ଭାବନ୍ତୁ। ଆଉ ସେ ଅଧ୍ୟାୟର ନାଁ କ'ଣ ଜାଣନ୍ତି? ନାଓ ଇଟ୍ ଇଜ୍ ମାଇ ଟର୍ନ, ବର୍ତ୍ତମାନ ଏଇଟା ମୋର ପାଳି, ଏବେ ମୁଁ ଯେମିତି ଚାହିଁବି ସେମିତି ଜିଇଁବି। କାହା ସହିତ କିଛି ଆପଣାପଣ ନାହିଁ, କାହା ପାଖରୁ କିଛି ଆଶା ରଖିବାର ନାହିଁ, ଭୁଲ କ'ଣ ଠିକ୍ କ'ଣ ସେଥିପାଇଁ କିଛି ବାହାନା ଦରକାର ନାହିଁ। ଏବଂ ଯେଉଁମାନେ ବେଶି ମତଲବୀ ତାଙ୍କ ପାଖରୁ ମୁଁ ଟିକେ ଦୂରେଇ ରହିବି। ଆଉ ମିଛ ଦେଖେଇବା ଯେଉଁ ଆମେ ଉପର ଠାଉରିଆ ହେଇ ଦେଖଉ ବେଳେବେଳେ, ତାହାର ବି ମୋର ଆଜିଠାରୁ ବନ୍ଦ। କାହା ଉପରେ ଭରସା କରିବାର ବି ନାହିଁ, ବାସ୍ ନିଜେ ନିଜ ପାଇଁ ଜିଇଁବା। ଆଉ ସବୁବେଳେ ଚୁପଚାପ ନିରବି ଯାଇ ନିଜ ହୃଦୟର କଥା ଶୁଣିବା। ଯେମିତି ବି ରହିବା, ଯେଉଁଠି ବି ରହିବା, ଯେଉଁ ପରିସ୍ଥିତିରେ ବି ରହିବା, ଖୁସିରେ ରହିବା। କାହିଁକି ଯଦି ଏମିତି କିଛି ଘଟଣା ଘଟିଯାଇଛି, ତାହା ଆମ ପାଇଁ ଗୋଟିଏ ଚେତାବନୀ ଥିଲା। ଆଗକୁ କେବଳ ଦୃଷ୍ଟାନ୍ତ ହିଁ ଦୃଷ୍ଟାନ୍ତ, ଏମିତିକା ଜୀବନଟେ କ'ଣ ଆମେ ଜିଇଁପାରିବାନି? ଚାଲନ୍ତୁ ବର୍ତ୍ତମାନଠାରୁ ହିଁ ତାକୁ ଆରମ୍ଭ କରିବା ଏବଂ କହିବା ଯେ ନାଓ ଇଟ୍ ଇଜ୍ ମାଇ ଟର୍ନ। ସେଦିନ ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଜଣେ ଭକ୍ତ କହିଲେ, ଜଗାରେ ମୁଁ ଫେରୁଛି, କେବେ ପୁଣି ଥରେ ତୋ ସହ ଦେଖା ହେବ କହିପାରିବିନି, ତୁ ଭଲରେ ଥା, ତତେ କିଏ ବୁଝିବ ଯେ ତୁ ଅଛୁ ବୋଲିକି, ବାସ୍ ଆମକୁ ଜଣାଉଥା, କିନ୍ତୁ ତୁ ଭଲରେ ଥା, ତୋତେ ମାଗିବାର କିଛି ନାହିଁ, ତୁ ତ ସବୁ ଦେଇଛୁ, ଯାହା କିଛି ଅଛି ବି ସେଇଟା ତୋର। ତ ଏଇ କଥା କହିକି ସେ ଯେତେବେଳେ ଘରକୁ ଫେରିଲା, ଘରେ ଦେଖିଲା ମହାପ୍ରଭୁ ତା ପାଖରେ ପୁରା ବିରାଜମାନ। ମହାପ୍ରଭୁଙ୍କୁ ଦେଖି ସେ କହିବ କ'ଣ? ମହାପ୍ରଭୁ ତାକୁ ହଠାତ୍ ପଚାରିଦେଲେ, ଆଚ୍ଛା ଏ ବଗିଚାଟା କାର? ଭକ୍ତ କହିଲା, ଏଇଟା ଆପଣଙ୍କର, ଏଇ ଫୁଲ ଏଇଟା ବି ଆପଣଙ୍କର, ଆଚ୍ଛା ଏଇ ଯେଉଁ ଘରଟା ଏଇଟା ବି ଆପଣଙ୍କର, ଏଇ ଯେଉଁ ବାସନ କୁସନ ଯେତିକି ସବୁ ଅଳଙ୍କାର ଯେତିକି ସବୁ ତୁ ରଖିଛୁ ଏସବୁ କାହାର? ନାଇଁ ପ୍ରଭୁ, ସବୁ ଆପଣଙ୍କର। ତାପରେ ମହାପ୍ରଭୁ କହିଲେ

ଠାକୁର ଘରକୁ। ପଚାରିଲେ, ଏଇ ମୂର୍ତ୍ତିଟି କାହାର? ଭକ୍ତ ଲୁହ ଜରସର ହୋଇ ମୂର୍ତ୍ତିକୁ କୁଣ୍ଢେଇ ପକାଇଲା, କହିଲା, ପ୍ରଭୁ ଏଇତକ ମୋର, ବାକି ସବୁ ଆପଣଙ୍କର।

ଆପଣମାନଙ୍କ ପାଖରୁ ମୋତେ ବି ଫେରିବାକୁ ପଡ଼ିବ। ଭଲରେ ଥାଆନ୍ତୁ, ନିଜର ଯତ୍ନ ନିଅନ୍ତୁ। ରହୁଛି ଆପଣମାନଙ୍କ ସେବାରୁ, ବିଦାୟ ଦିଅନ୍ତୁ ରଘୁନାଥ ବିଶ୍ୱାଳକୁ। ନମସ୍କାର।

ଆପଣଙ୍କର, ଗୀତ ଆମର। ତେବେ ଫୋନ କରନ୍ତୁ, କଥା ହୁଅନ୍ତୁ। ଆପଣଙ୍କ ସହ କଥା ହେବା ପାଇଁ ଆପଣଙ୍କର ପ୍ରିୟ ଉପସ୍ଥାପିକା ଅଛନ୍ତି ଆମର ଟକ୍ ଷ୍ଟୁଡିଓରେ, ଦମୟନ୍ତୀ ବୈକାର। ତେବେ ଆପଣଙ୍କର ଫୋନରେ କଥା ହେବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର, ସମୟ ମଧ୍ୟାହ୍ନ 12:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନଙ୍କର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍

ଆପଣ ସମସ୍ତେ ବର୍ତ୍ତମାନ ଅଛନ୍ତି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଅମରର ପରିସରରେ। ଜଲ୍ଦି ଜଲ୍ଦି ନମ୍ବର ଲଗାନ୍ତୁ 06854230690କୁ।

0: ଆଜ୍ଞା ନମସ୍କାର
1: ନମସ୍କାର
0: ମୁଁ ଲୋକଙ୍କ ସାଙ୍ଗ କହୁଥିଲି କୋରାପୁଟରୁ
1: ଆଜ୍ଞା ଆଜ୍ଞା ଆପଣ ପ୍ରଥମ କଲର ପ୍ରଥମେ ଲାଗିଲା ଆପଣଙ୍କର ଫୋନ କଲ
0: ହଁ ଆଜ୍ଞା ଫୋନ କଲ କେତେ ସମୟ କଲା ହେଲାନି
1: ହଁ ଫୋନ ଲାଇନ ଟିକେ ଡିଷ୍ଟର୍ବାନ୍ସ ଅଛି ଆପଣ ମାନେ କରୁଥାନ୍ତୁ ଲାଇନ ପାଇବେ ନିହାତି ଭାବରେ କଣ ଖବର ଲୋକନାଥ ବାବୁ ଏବେ ବହୁତ ଗରମ ହଉଛି କୋରାପୁଟ ଜିଲ୍ଲାରେ ଆଗେ ଏତେ ଗରମ ହଉନଥିଲା
0: ଇଏ ଗରମରେ ଯାଇଥିଲି ବୁର୍ଲା ମେଡିକାଲ
1: ଆଜ୍ଞା
0: ଯୋଉ ଗରମ ଯେ ଆଉ କହିବା କଥା ନାହିଁ
1: ହଁ
0: ବାଇଶରେ ଗଲି ବାଇଶରେ ସବୁ କାମ ସାରିଦେଲି ତେଇଶରେ ସ୍କାନିଂ କଲି ମୁଣ୍ଡ ମୁଖା ସବୁ ତେଇଶ ତାରିଖ ଦିନ ପାଞ୍ଚଟା ବେଳୁ ବାହାରି ରାତି ଚାରିଟାରେ ପହଞ୍ଚିଲି
1: ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ବହୁତ ବର୍ଷ ହେଲା କୋରାପୁଟରେ ରହୁଛନ୍ତି ଏ ବର୍ଷ ବହୁତ ଗରମ ହଉଛି ଆଜ୍ଞା ଆଜ୍ଞା ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ପୁରା ପ୍ରିପେୟାର ହେଇକି ଯାଉଥିବେ ଗରମ ପାଇଁ
0: ନାଇଁ ମୁଁ ବାହାରକୁ ବେଶୀ ଯାଉନି କାହିଁକି ମୋର ଆଖିକି ଦେଖା ହଉନି ଗୋଟେ ଆଉ ଯୋଉ ଗରମକୁ କୁଆଡେ
1: କେମିତି ଆପଣଙ୍କର ଦୈନନ୍ଦିନ ଜୀବନ କେମିତି କଟୁଛି କଣ ସବୁ କରୁଛନ୍ତି ପାଣି ଅଧିକା ପିଉଥିବେ ନା କଣ କରୁଛନ୍ତି କୁହନ୍ତୁ
0: ପାଣି ପିଉଛୁ ଆମର କୂଅ ପାଣି ଥଣ୍ଡା ପାଣି ପିଉଛୁ ଆଉ ଯେତିକି ଦରକାର ସେଠି ପିଉଛୁ ଆଉ ପୁରା ଇଏ ନାହିଁ
1: ଆଜ୍ଞା ଆଜ୍ଞା ବହୁତ ବଢିଆ ମାନେ ଅଧିକାଂଶ ଗାଁରେ ବର୍ତ୍ତମାନ ପାଣି ମିଳୁନି ଯୋଉଠି ବି ପାଣିର ସୁବିଧା ଅଛି ସେଠି ବହୁତ ଭିଡ଼ ଭାଡ଼ ଲାଗୁଛି ବହୁତ ବଢିଆ ତ ବହୁତ ଧନ୍ୟବାଦ ଆପଣ ଫୋନ କଲେ ଏଠି ସମସ୍ତଙ୍କୁ କହିବା ଫୋନ ନ ଲାଗିଲେ ବି ବାରମ୍ବାର ଟ୍ରାଏ କରନ୍ତୁ କେତେବେଳେ ଲାଗିଯିବ ଧନ୍ୟବାଦ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହ୍ୟାଲୋ ହ୍ୟାଲୋ

0: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ
1: ଆଜ୍ଞା। ଜୟ ସୀତାରାମ କୁହନ୍ତୁ
0: ଆଜ୍ଞା। ରବୀନ୍ଦ୍ରନାଥ ମେହେର ମହଲା କଟା ଭେଡ଼ାନ ବ୍ଲକ ବରଗଡ଼ ଜିଲ୍ଲା ନୁ ଆଜ୍ଞା।
1: ଆଜ୍ଞା ଆପଣଙ୍କୁ ୱେଲକମ୍ କରିଛୁ
0: ଆଜ୍ଞା। ଖରା ତ ପ୍ରବଳ ହଉଛି ଆଜ୍ଞା।
1: ଖରା ସବୁଆଡେ ହଉଛି
0: ଆଜ୍ଞା।
1: ହଁ ତ ଜଙ୍ଗଲ କଟିଯିବାରୁ ଖରା ହଉଛି, ଗଛ ନାହିଁ ଆମ ପାଖରେ। ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି, ଏ ଯୋଉ ଗରମ ହଉଛି ତାକୁ ମୁକାବିଲା ବି କରିବାକୁ ପଡିବ ଆମକୁ। ଯେତେବେଳେ ଆଉଟିଂ ବାହାରକୁ ଯାଉଛନ୍ତି କେମିତି ସତର୍କ ହଉଛନ୍ତି କୁହନ୍ତୁ
0: ଆଜ୍ଞା। ମୁଁ ଶ୍ରୋତା ମାନଙ୍କୁ ବି ତଳେ କହିମି ଯେ ବିଶେଷ କାମ ଯଦି ନାଇଁ ନ ବୋଲେ 10 ବଜେରୁ ଆଉ 4 ବଜେ ସବୁ ଘରୁ ଭୋକାଗେ ନାଇଁ ବାହାରୁ। ଖରା ହଉଛି ଯେ ପୁରା ଏକା ଅନ୍ଧାର ପଡିଯାଉଛି। ଯଦି ଅତି ନାଇଁ ବୋଲେ ନାଇଁ ଚଲେ, ଏନ୍ତା ଅର୍ଜେଣ୍ଟ କାମ ପଡ଼ବା ତାହେଲେ ଆଜ୍ଞା ମୁଁରେ କହଳି ମାରୁନ୍, କଲା ଚଷମା ଲଗଉନ୍, ପାଣି ବୋତଲ ନଉନ୍, କଲା ଛତା ଗୁଟେ ଧରୁନ୍, ଆଉ ଗୁଡ଼େ ଜୁତା ମାରିକରି ଇମର୍ଜେନ୍ସି କାମରେ ଯାଉ। ଯଦି ତାହାକେ ଜାଣିଲେ ମାନେ ଅଂଶୁଘାତ ହେଲା ବୋଲିକିରି ତାହାକେ ଆଣିକରି ଶୀଘ୍ର ଡାକ୍ତରଖାନାରେ ଆଡମିଟ କରୁନ୍, ତାର ଦେହ ବରଫ ନାଇଁ ଘଟୁନ୍। ଏଇଟା ଆମର ଛୋଟା ଭାଇ ଭଉଣୀ ମାନଙ୍କୁ କଲେ ସଚେତନ ବାର୍ତ୍ତା ଆଜ୍ଞା।
1: ଆଜ୍ଞା ଆଜ୍ଞା ବହୁତ ବଢିଆ। ଆଚ୍ଛା ସବୁ କଣ ସବୁ ଶୁଣନ୍ତି ଆକାଶବାଣୀ ଜୟପୁରରୁ ଆପଣ?
0: ଆକାଶବାଣୀ ଜୟପୁର ର ମତେ ବେଶୀ ଭଲ ଲାଗୁଛି, ଘର ଘରଣୀ ମନ ଦେଇକିରି ଶୁଣନ୍ତି। ମୋର ବହୁ ସମୟ ଆମେ ଦୂରେ ଶୁଣୁଛୁ। ଆମର ଯୁବବାଣୀ ଆଉ ସକାଳର ଭଜନ ବହୁତ ଭଲ ଲାଗୁଛି। ତାପରେ ଲାଇଭ ଫୋନ ଏଭଳି ବଢିଆ ଲାଗୁଛି।
1: ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ଧନ୍ୟବାଦ। ଆପଣ ନିୟମିତ ଶ୍ରୋତା ଆକାଶବାଣୀ ଜୟପୁର ର ସବୁ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି। ଧନ୍ୟବାଦ ଦଉଛୁ କଲ କରିଥିବାରୁ।
0: ହଁ ଆଜ୍ଞା ରହିଲି ଆଜ୍ଞା। ଜୟ ସୀତାରାମ
1: ଆଜ୍ଞା।

0: ବଲାଙ୍ଗୀର ଜିଲ୍ଲାରେ ଗରମ ବହୁତ ହଉଥିବ
1: ଦରକାର କରିବ ନା କି ହିଟର ଦରକାର କରିବ ନା କି ଇଣ୍ଡକ୍ସନ ଚୁଲା ଦରକାର କରିବ ଯଦି ଭାତ ରାନ୍ଧିବାକୁ ହେଲେ ସୂର୍ଯ୍ୟ ଦେବତାକୁ ଟିକେ ଯଦି ଦେଖେଇଲେ ନିହାତି ଭାତ ଫୁଟିଯିବ ପଇଁଚାଳିଶ ଡିଗ୍ରୀ ବର୍ତ୍ତମାନ ତାପମାତ୍ରା ରହୁଛି ଆପଣ ଦେଖୁଛନ୍ତି ଏମିତି ବର୍ତ୍ତମାନ 20-22 ଲୋକ ବର୍ତ୍ତମାନ ତ ଆର ପାରିକୁ ଚାରି ଗଲେଣି ଆର ଏମିତି ତାପମାତ୍ରା ବଢିତେ ଚାଲିଛି ବିଶେଷ କରି ସୁନ୍ଦରଗଡ଼ ଝାରସୁଗୁଡା ହୀରାକୁଦ ବର୍ତ୍ତମାନ ସବୁଆଡେ ପାରା ବଢିଛି ବିଶେଷ କରି ବଢିଛି ବୋଲେ ପଶ୍ଚିମ ଓଡିଶା ହଉଛି ତତଲା ସହର ଆଗରୁ ନାମ ପଡୁଥିଲା ଟିଟିଲାଗଡ଼ ତତଲା ସହର କିନ୍ତୁ ଏଇଟା ବର୍ତ୍ତମାନ

0: ରାତିରେ ବାହାରକୁ ଛାଡ଼ନ୍ତୁ। ଯେଉଁ ଗୁହାଳରେ ସେମାନେ ରହୁଛନ୍ତି ତାଙ୍କ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସେ ଗୁହାଳ ବେଳେବେଳେ ଟିଣ ପଡ଼ିଥାଏ ଛାତରେ, ଟିଣଟା ଅଧିକ ତଥ୍ୟ ସେମାନଙ୍କର ବହୁତ କଷ୍ଟ ହୁଏ ସେମାନଙ୍କୁ। ଟିଣ ଉପରେ ପାଳ ଦିଅନ୍ତୁ କିମ୍ବା ଗଛର ଡାଳ ଆଣିକି କାଟିକି ଦିଅନ୍ତୁ, ଯାହାଫଳରେ ଗରମ ଅଳ୍ପ ସେମାନଙ୍କୁ ଲାଗିବ। ଖାଇବା ପ୍ରତି ବି ସେମାନଙ୍କୁ ପେଟ ପୁରା ଖାଇବାକୁ ଦିଅନ୍ତୁ, ପେଟ ପୁରା ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଡାଳପତ୍ର କୁଣ୍ଡା କିମ୍ବା ତୋରାଣି ପାଣି ପେଟ ଭର୍ତ୍ତି ସେମାନଙ୍କୁ ଖାଇବାକୁ ଦିଅନ୍ତୁ। ହଁ, ଆମେ ପ୍ରାୟ ଦେଖାଯାଏ ଯେ ପ୍ରତ୍ୟେକଙ୍କ ଅଗଣାରେ କିମ୍ବା ଯଦି ଯାହାର ବେଲକୋନି ଅଛି ଗିନାରେ ପାଣି ଦେଇଦେଇଥାଉ। ଗିନାରେ ଖରା ବାଜିକି ସେଇଟା ପୁରା ଫୁଟୁଥାଏ ସେ ପାଣି। ହଁ, ସେଥିପ୍ରତି ବି ଆମେ ଧ୍ୟାନ ଦେବା, କେମିତି ଗୋଟେ ଥଣ୍ଡା ପାଣି ପଶୁପକ୍ଷୀ ପାଇପାରିବେ ସେଇ ଜାଗାରେ, ଛାଇ ଜାଗାରେ ପାଣି ରଖିବା ବାହାରେ। ହଁ, ଯାହାଫଳରେ ସେମାନେ ପାଣି ପାଇପାରିବେ। ଦେଖନ୍ତୁ ବର୍ତ୍ତମାନ ଯୋଉ ନଦୀ ନାଳ ଅଳ୍ପକେ ଶୁଖିଯାଇଥାଏ, ଅଳ୍ପ ପାଣି ଥାଏ, ତା ବି ଗରମ ଲାଗୁଥାଏ, ଯାହାଫଳରେ ସେମାନେ ଗାଧେଇ ପାରନ୍ତିନି। ହଁ, ସେମାନେ ଗାଧେଇବାରେ ତାଙ୍କର ଅସୁବିଧା ହୁଏ, ପାଣି ପିଇବାରେ ଅସୁବିଧା ହୁଏ। ହଁ, ସେଥିପ୍ରତି ଆମେ ଯତ୍ନ ନେବା। ତେବେ କୁହନ୍ତୁ ସବୁ କଣ ଶୁଣିଲେ ଆକାଶବାଣୀ ଜୟପୁର ଆରି ଭିତରେ ଆପଣ?
1: ମ୍ୟାଡମ୍, ମୁଁ ଜୟପୁରର ମ୍ୟାଡମ୍ ପୁରୁଣା ଶ୍ରୋତା, ଆଉ ମୋତେ ଜୟପୁର ଷ୍ଟେସନ ବହୁତ ଶୁଣିବାକୁ ବହୁତ ଭଲ ଲାଗେ।
0: ଆଜ୍ଞା ଆଜ୍ଞା, କହୁଥିଲେ
1: ମୋର ଫେଭରେଟ।
0: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ଧନ୍ୟବାଦ। ଏମିତି ଯୋଡ଼ି ହେଇକି ଥାନ୍ତୁ ଆମ ସହିତ, ଆମର ସବୁ କାର୍ଯ୍ୟକ୍ରମ ଶୁଣନ୍ତୁ, ଆମକୁ କଲ୍ କରିଥାନ୍ତୁ।
1: ଆପଣଙ୍କ ଉପସ୍ଥାପିକା ମୋତେ ବହୁତ ଭଲ ଲାଗେ ମ୍ୟାଡମ୍, କଥା କହିବା ଶୈଳୀ।
0: ଆଜ୍ଞା
1: ଆଜ୍ଞା, ବଢିଆ ଲାଗେ,
0: ଧନ୍ୟବାଦ ଆପଣଙ୍କୁ। ଆମେ ଗୀତ ଶୁଣଉଛୁ ଆପଣଙ୍କୁ।
1: ମ୍ୟାଡମ୍, ହଁ, ନମସ୍କାର ମ୍ୟାଡମ୍,
0: ନମସ୍କାର।

0: ଚମ୍ପା ପାହାଡରେ ଗୋଟେ କ୍ୟାମ୍ପ ତିଆରି ହଉଛି, ହାତୀଶାଳରେ ଗୋଟେ ହଉଛି, ଏଗୁଡାକ ଚାଲୁ ହେଇଗଲେ ପ୍ରାୟ 24 ଘଣ୍ଟା ପାଣି ସପ୍ଲାଇ ହବ।
1: ମାନେ ପପୁଲେସନକୁ ଦେଖିକି, ଜନସଂଖ୍ୟାକୁ ଦେଖିକି ଆପଣ ମାନେ ଟାଙ୍କି କରନ୍ତି, ସେ ଅନୁସାରେ ସପ୍ଲାଇ କରନ୍ତି ପାଣି?
0: ହଁ ମ୍ୟାଡମ।
1: ହଁ ମାନେ ମାନେ
0: ବହୁତ ୱେଷ୍ଟ କରୁଛନ୍ତି ପାଣି ମଧ୍ୟ,
1: ନିହାତି ନିହାତି
0: ପିଇବା ପାଣି ପିଇବା ପାଇଁ ଛଡା ହଉଛି ବେକାର, କୋଉଠି କୋଉଠି ଟେପ ନ ଥାଉଛି ସେଟା ଭାସି ଥାଉଛି, ଘର ଘର ଭିତରେ ମଧ୍ୟ ଖୋଲା ରଖି ଛାଡି ଦଉଛନ୍ତି, ସେଇଟା ପାଣି ଆସିଲା ଟାଇମରେ ଜାଣୁନାହାନ୍ତି, ସେଇଟା ମଧ୍ୟ ନାଳରେ ଭାସିକିରି ପଳଉଛି, ସେଇଟାକୁ ଟିକେ ଇଏ ସତର୍କ ରହିଲେ ଟିକେ ଭଲ ହୁଅନ୍ତା, ଅନ୍ୟମାନେ ପାଆନ୍ତେ।
1: ନିହାତି
0: ମଟର ମଧ୍ୟ ଲଗେଇ ଦଉଛନ୍ତି ଲାଇନରେ,
1: ବାସ
0: ମଟର ଲଗେଇକିରି ଭିଡି ନଉଛନ୍ତି,
1: ଗରିବ
0: ଲୋକମାନେ ଯୋଉମାନଙ୍କର ଟିକେ ଆର୍ଥିକ ସ୍ୱଚ୍ଛଳ ସେମାନେ ପାଣି ଟିକେ ଟ୍ରାଭେଲ ହଉଛି ପାଉନାହାନ୍ତି ଆଉ।
1: ଆଜ୍ଞା, ମାନେ ଖରାଦିନ ଆସିଲେ ହିଁ ପାଣିର ଭାଲ୍ୟୁକୁ ଆମେ, ପାଣିର ମୂଲ୍ୟକୁ ଆମେ ବୁଝିପାରୁ, ଗୋଟେ ଗୋଟେ ବୁନ୍ଦା ହଉଛି ଗୋଟେ ଗୋଟେ ଜୀବନ, ଏ କଥାକୁ ସମସ୍ତେ ଯଦି ଅନୁଭବିବେ ତେବେ ଯାଇକି ପାଣିକୁ ଆମେ ଉପଯୁକ୍ତ ଭାବରେ ସଂଗ୍ରହ କରିପାରିବା, ଆଉ ଗୋଟେ ସୁବିନିଯୋଗ ହବ ପାଣିର। ତ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆକାଶବାଣୀ ଜୟପୁରକୁ ଆପଣ କେବେଠୁ ଶୁଣୁଛନ୍ତି, କଣ ଆପଣ ଶୁଣନ୍ତି? ଆମ
0: ବହୁତ ପ୍ରାୟ 20-30 ବର୍ଷ ହେଲା ଜୟପୁର ସହିତ ଇଏ ଅଛି।
1: ଆଜ୍ଞା, ଜଡିତ ଅଛନ୍ତି,
0: ପ୍ରାୟ ଶୁଣେ। ଭଲ ଲାଗୁଛି ଆପଣଙ୍କର ପ୍ରୋଗ୍ରାମ, ସବୁ ଭଲ ଇଏ ଅଛି।
1: ଆଜ୍ଞା ଆଜ୍ଞା ଆଜ୍ଞା, ଆଜି ଇଚ୍ଛା ହେଲା ଆପଣଙ୍କୁ ଫୋନ କରିବା ପାଇଁ।
0: ଆଜ୍ଞା, ମୁଁ 12ଟା ଟ୍ରାଏ କଲାଣି, ଏବେ ଜଷ୍ଟ ଲାଗିଗଲା ଆଉ।
1: ଆଚ୍ଛା, ବହୁତ ବଢିଆ।
0: ଆମର ଟିକେ ଗରମ ପାଇଁ ଘରେ ଅଛୁ, ଆସିଛନ୍ତି।
1: ଟିକେ ଆପଣଙ୍କର ଦୈନନ୍ଦିନ ଜୀବନରେ ଟିକେ ଡିଷ୍ଟର୍ବାନ୍ସ ହଉଛି କି ଗରମ ଲାଗି?
0: ହଁ ବହୁତ ମ୍ୟାଡମ, ଗରମ ହଉଛି।
1: ଯେମିତି ଆମେ ସକାଳୁ ଉଠି ପଡୁ, ୱାକିଂ ପାଇଁ ଯାଉ, ମର୍ଣ୍ଣିଂ ୱାର୍କ ପ୍ରାତଃ ଭ୍ରମଣ ପାଇଁ ଯାଉ, ତାପରେ ଚା ପିଉ, ଏଇସବୁରେ ଟିକେ ଡିଷ୍ଟର୍ବାନ୍ସ ହଉଛି, ଗରମ ଲାଗି ସବୁ ଏପଟ ସେପଟ ହେଇଯାଉଛି।
0: ହଁ ଗରମ ପାଇଁ ଅସୁବିଧା ହଉଛି, କାହିଁକି ବୋଲେ ଆମର ସକାଳୁ ସକାଳୁ ଟିକେ ନିଦ ଆସୁଥିବ ସେଇ ଟାଇମରେ, ଥଣ୍ଡାକୁ ନିଦ ଲାଗିଯାଇଥାଏ, ରାତିରେ ନିଦ ହୁଏନି, କରେଣ୍ଟ ଟ୍ରବୁଲ ରହେ, ତେଣୁକରି ୱାକିଂ ପାଇଁ ମଧ୍ୟ ଅସୁବିଧା ହେଇଯାଏ, ଏଇ ଟାଇପର ଇଏ ଅଛି। ତଥାପି ଆମର ତାକୁ ଟାଇମ ଆଡଜଷ୍ଟ କରି ମେକଅପ କରିବା କଥା ଆଉ।
1: ଆଜ୍ଞା, ପୂର୍ବେ କଣ କରୁଥିଲେ ନା ସବୁ ବାହାରେ ଶୋଉଥିଲେ, ଏଇ ଖରାଦିନେ ବର୍ତ୍ତମାନ ବାହାରେ ଶୋଇ ହଉନି, ସବୁଆଡେ ମଶା।
0: ନାଇଁ ମ୍ୟାଡମ, ଚାରିଆଡେ ମଶା ତ ବହୁତ, ତାପରେ ଦିନ ସାରା ତାତିକିରି ଥିବ, ସବୁଆଡେ ତ କଂକ୍ରିଟ, ସବୁଆଡେ ତ ସିମେଣ୍ଟ ପିଚୁ, ସେ ହାୱାଟା ଆସିବ, ଆଗରେ ଗଛ ପତ୍ର ଥିଲା, ମାଟି ଥିଲା, ମାଟିଟା ଜଲ୍ଦି ଗରମ ହବ, ଜଲ୍ଦି ଥଣ୍ଡା ହବ, ତେଣୁ ଏବେ ତ ଆଉ ସେମିତି କିଛି ନାହିଁ, ତେଣୁ ରାତି ସାରା ଗରମ ପ୍ରାୟ ରହିଯାଉଛି ଛାତ ଉପରେ, ତେଣୁ ବାହାରେ ଶୋଇବାଟା ଅସୁବିଧା, ଖଟ ପକେଇକିରି ଶୋଇଲେ ମଧ୍ୟ ମଶା ବହୁତ, ଏଇସବୁ ଅସୁବିଧା ଆଉ।
1: ବହୁତ ବଢିଆ
0: ଚଳିବା କଥା।
1: ଆଜ୍ଞା, ଭଲ ଲାଗିଲା ଆପଣଙ୍କ ସହିତ କଥାବାର୍ତ୍ତା ମାନେ ହେଇକି। ଆପଣ ଶୁଣୁଥାନ୍ତୁ ଆମର କାର୍ଯ୍ୟକ୍ରମ, ଆମକୁ ଏମିତି ଫୋନ କରିଥାନ୍ତୁ ଯେତେବେଳେ ଚାନ୍ସ ପାଉଛନ୍ତି। ଧନ୍ୟବାଦ,
0: ରହିଲି ମ୍ୟାଡମ, ନମସ୍କାର।

0: ହ୍ୟାଲୋ ମ୍ୟାଡମ ନମସ୍କାର, ମୁଁ ପ୍ରକାଶ ପାରାଦୀପ କହୁଛି।
1: ଆଜ୍ଞା ପ୍ରକାଶ କହୁଛନ୍ତି ପାରାଦୀପରୁ।
0: ଆଜ୍ଞା
1: କଣ ଖବର ପାରାଦୀପର?
0: ଭଲ ଅଛି, ଏବେ ଟିକେ ଖରା ଟିକେ ବଢି ଯାଇଛି।
1: ହଁ ଟିକେ ବଢିଛି ନା ବେଶୀ ବଢିଛି? କେତେ ଡିଗ୍ରୀ ଥିବ ପାରାଦୀପରେ? ତଥାପି ସମୁଦ୍ର ଅଛି ସେଇଥିପାଇଁ ନା
0: ସବୁବେଳେ
1: ଗରମରେ କେତେବେଳେ ଏମିତି ଆପଣ ବାହାରକୁ ଯାଇଛନ୍ତି, ହଇରାଣ ହେଇଛନ୍ତି, ସେ ଅନୁଭୂତି ସେୟାର କରନ୍ତୁ ଆମ ସହିତ।

0: ଆଜ୍ଞା, ଏସବୁ ମାନେ ଆମେ ସମସ୍ତେ ଜାଣିଛେ, ନୂଆ ଜଙ୍ଗଲ ଆମେ ସୃଷ୍ଟି କରିବା, ଯୋଉଠି ପାରିଲେ ସେଠି ଗଛ ଲଗେଇବା, ପରିବେଶ ପ୍ରତି ଧ୍ୟାନ ଦେବା, ତେବେ ଯାଇକି ମାନେ ଏ ଉତ୍ତପ୍ତରୁ ଆମେ ରକ୍ଷା ପାଇପାରିବା। ଏକଥା ଆମେ ସମସ୍ତେ ଜାଣିଛେ, ଛୋଟ ପିଲାମାନେ ବି ଜାଣିଛନ୍ତି, କିନ୍ତୁ ତଥାପି ବି ଆମେ ମନ ବଳଉନି ଯେ କୋଉଠି ଗୋଟେ ଗଛଟେ ଲଗେଇବା। ହମ ସମସ୍ତେ କହୁଛନ୍ତି ସେଟା ସରକାର ଲଗେଇବନି କି?
1: ସରକାର ଉପରେ ଡିପେଣ୍ଡ କରୁ, ସରକାର ଲଗେଇବ, କିନ୍ତୁ ଆମେ ଆମ କାମଟା ଭୁଲି ଯାଉଛେ। ସରକାର କହିଲେ କହିଲେ ଲୋକ ବି ଯିଏ ଯିଏ ନେତା ହଉଛି ସେମାନେ ସରକାର ତ ଆମେ ସରକାର ସିଏ ଆମେ ତାଙ୍କୁ ସିଲେକ୍ସନ କରି ରଖିଛେ, କିନ୍ତୁ ଗଛ ଲଗେଇଲା ବେଳକୁ ସିଏ ଲଗେଇବ। ଅସୁବିଧା ହେଲା ବେଳେ କାମ କରୁଥିଲେ ସିଏ ଅସୁବିଧା ରହୁଛି।
0: ଆଜ୍ଞା, ସମସ୍ତେ ସମସ୍ତଙ୍କର ଦାୟିତ୍ୱ ଆମର। ଆମେ ଗୋଟେ ଅନିଚ୍ଛା ପ୍ରକାଶ କରୁଛେ, ଗୋଟେ ସ୍ପୃହା ଆସୁନି ଯେ କେମିତି ପୃଥିବୀକୁ ଆମେ ଶୀତଳତା ଦେବା, କେମିତି ଗଛ ଲଗେଇବା, ନୂତନ ଜଙ୍ଗଲ। ପ୍ରତ୍ୟେକ ମଣିଷ ଏକଥା ଭାବୁନାହାନ୍ତି, ଗୋଟେ ବେଖାତିରେ ଆମେ ଚାଲିଛେ ଆମେ ସମସ୍ତେ। ହଁ, ଆଗକୁ ଯଦି ବେଶୀ ବର୍ଷ ଏମିତି ଚାଲିବ ତାହେଲେ ତାର ପରିଣାମ କେତେ ଭୟାବହ ହବ, ସେଇଟା ଚିନ୍ତା କରିବାର ସମୟ ଆସିଛି। କଣ ସବୁ ଶୁଣନ୍ତି ଆପଣ, ୟୁଜୁଆଲି କଣ ସବୁ ଶୁଣନ୍ତି ଆକାଶବାଣୀ ଜୟପୁର? ଆପଣ
1: ଜୟପୁର ସକାଳୁ ମ୍ୟାଡମ ମୁଁ ମଣିମନ୍ଦିର ଯାଏ, ତ ସକାଳୁ ଲାଗେ ଆମର ପ୍ରୋଗ୍ରାମ ଆରମ୍ଭ ହୁଏ, ଷ୍ଟାର୍ଟ ହୁଏ ସେପଟେ ଷ୍ଟାର୍ଟ ହୁଏ, ତାପରେ ଘରକୁ ପଳାଇ ସାତଟା ଆଠଟା ବେଳକୁ ଘରକୁ ପଳାଇଯାଏ, ତ ଗାଧେଇ ଗାଧେଇ ଖାଇଲା ବେଳକୁ ଆମର ନଅଟା ପ୍ରୋଗ୍ରାମ ହେଉଛି, ନଅଟା ଦଶଟା ଯାଏ ହିନ୍ଦୀ ହିନ୍ଦୀ ଗୀତ ଓଡ଼ିଆ ଗୀତ ତାପରେ ସେତେବେଳେ ଶୁଣେ, ତାପରେ ଅଫିସ ପଳାଇ ଆସିଲେ ତ ଦଶଟାରେ ଲାଗିଲା, ଆଉ ସେ ଶିକ୍ଷକ ଲଗେଇଦେଲେ ମୋତେ କାମ ଗୋଟେ ବର୍ଷ ହୁଏ ତ। ଆଉ
0: ଆଜ୍ଞା ଆଜ୍ଞା, ତଥାପି ଆପଣ ଏହାରି ଏତେ ଟାଇଟ୍ ଭିତରେ ବି ଶୁଣନ୍ତି ଆକାଶବାଣୀ ଜୟପୁରକୁ ସମୟ ବାହାର କରିକି, ମାନେ କଥା ହେଲା ବେଳକୁ ବହୁତ ଖୁସି ଲାଗୁଛି ଯେ ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମକୁ ଆପଣ ଗୋଟେ ନିୟମିତ ଭାବରେ ଶୁଣୁଛନ୍ତି।
1: ତାପରେ ଏଇ ଯୋଉ ଆପଣଙ୍କର ଫୋନ ଇନ୍ ପ୍ରୋଗ୍ରାମ ଅଛି ଲାଇଭଟା ସୋମବାର, ଆଉ ଗୋଟେ ମଙ୍ଗଳବାର ଆସୁଛି ନଅଟା ବେଳେ ଓଡ଼ିଆଟା ହିନ୍ଦୀ ପ୍ରୋଗ୍ରାମଟା ଅଛି ସେଟା ଗୋଟେ, ଆଉ ଗୋଟେ ସଣ୍ଡେରେ ଗୋଟେ ଆସୁଛି ସେଟା ଗୋଟେ, ଯୋଉଟା ମନେ ରଖିବ ଯୋଉ ଗୀତ ଗୁଡା ଯୋଉ ପ୍ରୋଗ୍ରାମ ଗୁଡାକ ସେଇ ଗୁଡା ଶୁଣେ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ।
1: ଗୋଟେ ଆପଣଙ୍କର ଯୋଉ ଆସୁଛି ରସ ଗୋଟେ ଆସୁଛି ଗୋଟେ,
0: ଆଜ୍ଞା କୌଣସି କାର୍ଯ୍ୟକ୍ରମ ଆସୁଥିବ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣ ଏମିତି ଶୁଣୁଥାନ୍ତୁ, ଆମ ସହିତ କଣ୍ଟାକ୍ଟରେ ରୁହନ୍ତୁ। ଧନ୍ୟବାଦ ଆପଣଙ୍କୁ, ନମସ୍କାର।

0: କିନ୍ତୁ ମୋ ମତରେ ଏକାଥା ନେଇ 10 ଦେଖନା ଦେଖନ୍ତୁ 6-7 ବାଜୁନି ଦେହରେ ଝାଳ ବୋଇଲେ ଏତେ ଗରମ ଅଛି।
1: ଆଉ
0: ଯଦି ବି କାମ କରନ୍ତି ମତେ ଯୋଉ ଜାଗାରେ କାମ ଅଛି ଛାଇ କରନ୍ତୁ ଚାମଡା କରନ୍ତୁ ସଫିସିଏଣ୍ଟ ପାଣି ବି ଥଣ୍ଡା ପାଣି ରଖନ୍ତୁ ଆଉ ବେଶୀ ପରିଶ୍ରମ କାମ କରିବା ପାଇଁ ଦିଅନ୍ତୁନି। ତାପରେ ଯଦି ବି କିଛି ଶ୍ରମିକ ଭାଇ କିଛି ଦେହ ଖରାପ ହଠାତ୍ ତାଙ୍କ ପାଇଁ ସବୁ ସୁବିଧା ସୁଯୋଗ ରଖନ୍ତୁ ଯୋଉଠି କାମ ଅଛି ଆମ୍ବୁଲାନ୍ସ ବି ଆଣିକି ରଖନ୍ତୁ କାହିଁକିନା ହଠାତ୍ ଆଜିକା ଡେଟ୍ରେ ଏଭଳି ପରିସ୍ଥିତି ଅଛି କାହାର କେତେବେଳେ କଣ ହେଇଯାଉଛି ଜାଣିବନି କାହିଁକିନା ଏ ଯୋଉ ଗରମ ଅସହ୍ୟ ଗରମ ପଡୁଛି ଖାଲି ମଣିଷ ନା ପଶୁପକ୍ଷୀ କୀଟ ପତଙ୍ଗ ଏଥିରେ ସବୁ ଭୋଗୁଛନ୍ତି କିନ୍ତୁ ୟାକୁ ତ ଆମେ ସୁବିଧା କରିବା କିନ୍ତୁ ମୋ ମତରେ ଆମେ ଯଦି ୟାଠୁ ସମସ୍ତଙ୍କ ପାଇଁ ସୁବିଧା ହେଇପାରିବା ଯଦି ଆମେ ଏସ୍ପି କମେଇଦେବା ଦେଖନ୍ତୁ ବାପା ଏସ୍ପି ହଉଛି ଯେତିକି ଗଛ ଅଛି ସେତିକିରେ ଚଳିବ କିନ୍ତୁ ଆମେ ଯୋଉ ଏସ୍ପି ବ୍ୟବହାର କରୁଛୁ ଅତ୍ୟାଧିକ ତାର ଯୋଉ ଜଳୀୟ ବାଷ୍ପ ଟାଣିକି ଘର ଥଣ୍ଡା କରୁଛି ତାପରେ ଛାଡୁଛି ସେଇ ହଉଛି ବାହାରେ ବହୁତ କ୍ଷତି କରୁଛି ଏମିତି ପ୍ରତ୍ୟେକ ଗାଡି ଘୋଡ଼ା ଘର ଦ୍ଵାର ଚାରିଆଡେ ଦେଖନ୍ତୁ ଏସି ହେଇଗଲା ତାପରେ କଳକାରଖାନା ସହିତ ଡେଭଲପମେଣ୍ଟ ହଉ ଡେଭଲପମେଣ୍ଟ ନହେଲେ ଆମେ ଆଗକୁ ବଢ଼ିବାନି କିନ୍ତୁ ପ୍ରକୃତିକୁ ସାଙ୍ଗେ ନେଇକି ଆମେ ବିକାଶ କରିବା ଆମେ ଯୋଉ ସ୍ୱପ୍ନ ଦେଖିଛେ 2047 ବିକଶିତ ଭାରତ ଦେଖିବା କାହାକୁ ନେଇ ଦେଖିବା ରାସ୍ତାଘାଟ ଗାଡି ଭଡ଼ା ଏସି ନା କଳକାରଖାନାଙ୍କୁ ନେଇ ଦେଖିବା ମଣିଷ ତୁମେ ଶାନ୍ତିରେ ତ ପହଞ୍ଚିଲେ ଏ ଯୋଉ ଅବସ୍ଥା ମଣିଷ ବୋଧେ 2047 ବଞ୍ଚିବ କି ମରିବା ତା ଠିକ ଠିକ ମାନେ ପ୍ରଥମେ ପ୍ରକୃତି ବଞ୍ଚୁ ତାପରେ ଆମେ ଭାରତ ବିକଶିତ ଦେଖିବା 2047।
1: ଆଜ୍ଞା ଆଜ୍ଞା ବହୁତ ସୁନ୍ଦର କଥା ଆପଣ କହିଲେ
0: ଦେଖନ୍ତୁ ଏବେ ଆମେ ବହୁତ ବଡ଼ ବଡ଼ ନେତା ମନ୍ତ୍ରୀ ସେ ଏସି ରୁମ୍ରେ ରହୁଛନ୍ତି ଯୁଆଡ଼େ ଯାଉଛନ୍ତି ଏସିରେ ବସି ସେ ଯେ ଥରେ ଆସିକି ସାଧାରଣ ମଣିଷ ଯଦି ରାସ୍ତାରେ ଆସିକି ଚାଲନ୍ତେ ଥରେ 7-9 ସେ ଜାଣିପାରନ୍ତେ କେତେ ଉତ୍ତାହ କାହିଁକିନା ସେମାନେ ଏସି ରହିଲେ ତାପରେ ଆଖିରେ କଳା ଚଷା ପିନ୍ଧି ସୁଯୋଗ ନେଲା ତାଙ୍କୁ ଅନହଳିଆ ଦେଖାଯାଉଛି ତାପରେ ଚିନ୍ତା କରୁଛନ୍ତି ବହୁତ ଥଣ୍ଡା ଅଛି ଦିଅ ଗଛ ଗଛ କାଟିଦିଅ ରାସ୍ତା ବଢେଇ ଦିଅ ରାସ୍ତା ବଢା ମନା ନାହିଁ କିନ୍ତୁ ରାସ୍ତା ଚାଲିବା ତାହେଲେ ମଣିଷ ପୁଣି ଦରକାର ଯେତେ ରାସ୍ତା ବଢୁଛି ସେତେ ଗାଡି ଆକ୍ସିଡେଣ୍ଟ ହଉଛି ତାପରେ ଯେତେ ଆମେ ରାସ୍ତା ବଢେଇବା ଗଛ କାଟିଦେଲେ ଆଗ ରାସ୍ତା କରିବା ପୂର୍ବରୁ ଚିନ୍ତା କରିବା ଆମେ ଗୋଟାଏ ଗଛ କାଟିବା ପାଇଁ ହେଲେ 100 ଗଛ ଆଗ ଲଗେଇବା ତା ପ୍ଲାନିଂ କରିବା ଅତି କମରେ 20-25 ସେ ଏରିଆ ରାସ୍ତା ନହେ ଆମେ ଏ ବର୍ଷ ପ୍ଲାନ କରିଥିବା ରାସ୍ତା ହଉଛି 8 ହେଲାନି ପୁଣି ଆର ବର୍ଷ ଦେଖିଲେ ଆଉ 2 ବଢିଯାଉଛି ମାନେ ସରକାରଙ୍କ କିଛି କାମ ନାହିଁ କେବଳ ରାସ୍ତା ଘାଟ ବଢେଇକି ଆମେ ଡେଭଲପମେଣ୍ଟ କରୁଛୁ ଡେଭଲପମେଣ୍ଟ କିନ୍ତୁ ପ୍ରକୃତି କୁଆଡେ ଗଲାଣି ପ୍ରକୃତି ନଥିଲେ ଡେଭଲପମେଣ୍ଟ ଆପଣ କରିପାରିବେନି ଦେଖନ୍ତୁ ଆପଣଙ୍କ ପାଖରେ ଟଙ୍କା ପଇସା ସବୁକିଛି ଅଛି ଆପଣଙ୍କ ଜୀବନରେ କିଛି ସୁଖ ଶାନ୍ତି ନାହିଁ କାହିଁକିନା ଯୋଉ ଅବସ୍ଥା ହେଲେ ଲୋକ ଟିକେ ଶାନ୍ତିରେ ବି ବାହାରକୁ ବାହାରି ପାରୁନାହାନ୍ତି ତାହେଲେ ସେ ଜୀବନ ବଞ୍ଚିବାର କଣ ମୂଲ୍ୟ ଅଛି ଆଗରୁ ଲୋକ ବହୁତ ଅଭାବ ଅନଟନ ଥିଲେ କିନ୍ତୁ ଯୋଉ ଗଣ୍ଡା ଖାଉଥିଲେ ଶାନ୍ତିରେ ଖାଉଥିଲେ ଶୋଉଥିଲେ ଶାନ୍ତିରେ ହେଲେ ବିନାଶରେ ଆପଣଙ୍କୁ ନିଦ ମାରିବନି ମତେ ନିଦ ମାରିବନି ତାହେଲେ ସେ ଜୀବନ ଥାଇକିନି ଲାଭ କେତେ
1: ତେଣୁକରି
0: ଆଗ ପ୍ରକୃତି ବଞ୍ଚା ତାପରେ ଅନ୍ୟ ସ୍ୱପ୍ନ ଦେଖ ଆମେ ପ୍ରକୃତିକୁ ନଷ୍ଟ କରି କେବେ ଅନ୍ୟ ସ୍ୱପ୍ନ ଦେଖିଲେ କେବେ ପୁରା ହେବନି ଆଉ ଗୋଟେ ଦେଖନ୍ତୁ ବାପା ତ୍ରେତୟା ସତ୍ୟ ତ୍ରେତୟା ଦ୍ୱାରା ବହୁତ ଯୁଦ୍ଧ ହେଇଛି ପ୍ରକୃତିକୁ କେହି ନଷ୍ଟ କରିନଥିଲେ ଏବେ ଦେଖନ୍ତୁ ଯୁଦ୍ଧ ହେଲେ ଆଗ ପ୍ରକୃତି ହିଁ ନଷ୍ଟ ହଉଛି ପ୍ରକୃତି ନଷ୍ଟ ହଉଛି କିନ୍ତୁ ଆମେ ସବୁବେଳେ ଚେଷ୍ଟା କରିବା ଆମେ ପୃଥିବୀ ଆସେ ପ୍ରକୃତିକୁ ବଞ୍ଚେଇକି ଆମେ ଆଗକୁ ବଢିବା କିନ୍ତୁ ପ୍ରକୃତି ଯିଏ ନଷ୍ଟ କରି ଆଗକୁ ବଢିଛି ତାର ବିନାଶ ହିଁ ବିନାଶ।
1: ଆଜ୍ଞା ପୂର୍ବେ ଯୁଦ୍ଧ ହଉଥିଲା କେବଳ ଅସ୍ତ୍ରଶସ୍ତ୍ର ସେମାନେ ବ୍ୟବହାର କରୁଥିଲେ
0: ତାପରେ ଗୋଟେ ନୀତି ନିୟମ ଥିଲା ସନ୍ଧ୍ୟା ହେଲେ ବହୁତ ନୀତି ନିୟମ ଥିଲା ଏବେ ଲୋକ ବିଜ୍ଞାନ ବଳ ବହୁତ ଆଗେଇଲେ
1: ପରମାଣୁ ବୋମା ଡ୍ରୋନ୍ ମିସାଇଲ
0: ଦେଖନ୍ତୁ ଯୋଉଠି ଗୋଟେ ଟ୍ୟାପ୍ ଖୋଲା ରହୁଛି ଗୋଟେ ମାଙ୍କଡ ଟିଭିରେ ଦେଖାଉଥିଲା ସେ ପାଣି ପିଲା ଟ୍ୟାପ୍ କୁ ବନ୍ଦ କରିଗଲା ଆମେ କହିବା ତ ପାଣି ପିଲା ଟ୍ୟାପ୍ କୁ ଖୋଲା କରି ଛାଡି ପଳଉଛେ ଆମେ ଦେଖନ୍ତୁ ମଣିଷ ହେଇଗଲେ ପଶୁ ପଶୁ ହେଇଗଲେ ମଣିଷ
1: ଆମେ
0: ବିଜ୍ଞାନ ବେଳେ ଆଗଉଛେ ଆମ ନିଜ ଧ୍ୱଂସ କରି ଚାଲିଯାଏ।
1: ଆଜ୍ଞା ଆଜ୍ଞା ବହୁତ ବଢିଆ ବହୁତ ସୁନ୍ଦର ମାନେ
0: ଆପଣଙ୍କୁ ଧନ୍ୟବାଦ ଆଜି ସୁରେଶ ପ୍ରୋଗ୍ରାମଟା ବହୁତ ଭଲ ଲାଗିଲା।
1: ଆଜ୍ଞା
0: ରଘୁ ଭାଇଙ୍କର ଲାଇଭ୍ ଆକାଶବାଣୀ ଶୁଣିଥିଲେ ଆଜି ବହୁତ ଦିନ ଲାଗିଲା
1: ବହୁତ
0: ଆଉ ଆଶା କରୁଛି ଏଇଭଳି ପ୍ରୋଗ୍ରାମ କରି ଆପଣ ଖୁସି ହେଇଥାନ୍ତୁ ଆମ ମାନେ ଖୁସି କରନ୍ତୁ ବହୁତ ଖୁସି ଲାଗିଲା ଅପା ଯାହା ଆପଣଙ୍କ ପ୍ରୋଗ୍ରାମଟା ଏତେ ଭଲ ଲାଗୁଛି ମତେ ଲାଗୁଛି ଆଉ ଗୋଟେ ଦିଟା ଯେ ପ୍ରୋଗ୍ରାମ କରନ୍ତୁ ବହୁତ ଭଲ ଲାଗନ୍ତା।
1: ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ
0: ଦେଖନ୍ତୁ ସପ୍ତାହ ଗୋଟେ ପ୍ରୋଗ୍ରାମ କରୁଛନ୍ତି ଦେଖା ଦଶ ନାହିଁ କିନ୍ତୁ ସୁରେ ପ୍ରୋଗ୍ରାମ ଏତେ ଭଲ ହଉଛି ଯଦି ସପ୍ତାହ 2-3 କରନ୍ତେ ମୁଁ ତ ଆସି ସବୁଠୁ ବେଶୀ ଖୁସି ହୁଅନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମେ ଗୀତ ଶୁଣଉଛୁ ଆପଣଙ୍କୁ
0: ଆଜ୍ଞା ରହୁଛି ମାଙ୍କ ଆଗେ ପାଠ ନାହିଁ ଆପଣ ଭଲ ହେଇଥାନ୍ତୁ ଖୁସି ହେଇଥାନ୍ତୁ।

0: हॅलो.
1: नमस्कार आज्ञा.
0: नमस्कार.
1: समीप पंडा कहती
0: आज्ञा. आपण बाहेर थिले जहा मी जाणीलो आसिलणी फेरलणी
1: आज्ञा. अरे अच्छी इच्छा हो नथिला माने जो आज जहा विषयवस्तु आपण आणिजंती केवळ शुणुथिली
0: आज्ञा.
1: मन मन थिला कथा कहिबा पई
0: काही
1: परिवेश अबा एमिति वर्तमान जो गर्मी सिचुएशन ଭଲ କଥା ବି ଆଜ୍ଞା ଚିଡି ଲାଗୁଛି
0: ଟିକେ
1: ଯାହା କୁହନ୍ତି ନା ଶାନ୍ତି ଖୋଜା ଚାଲିଛି.
0: ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢିଆ. ତ ଗାଁରେ ଗାଁ କଣ ସହର କଣ ସବୁଠି ଗରମ ହଉଛି ବର୍ତ୍ତମାନ
1: ଆଜ୍ଞା.
0: ହଁ, ଯେଉଁଠି ଲୋକେ ଗଛ ଛାଇରେ ଗଛ ପବନରେ କାମ ଚଳେଇ ନଉଥିଲେ ଏବେ ସେଗୁଡାକ ଆଉ ପସିବୁଲ ହଉନି ଆଉ ସମ୍ଭବ ହଉନି ସେଗୁଡାକ.
1: ନିହାତି ଆଜ୍ଞା. ତଥାପି ଗଛ କୋଉଠି ନା କୋଉଠି ଦେଖନ୍ତୁ ଅନୁଭୂତିର କଥା କହୁଛି. ତିନି ବର୍ଷ ତଳେ ଆମ ମାର୍କେଟରେ ଆମର ଏଠି ଗୋଟେ ସ୍ୱେଚ୍ଛାସେବୀ ସଂଗଠନ ଅଛି ଯେଉଁମାନେ କି ତାଙ୍କର କାର୍ଯ୍ୟ ହଉଛି ଗଛ ଲଗେଇବା. ଖୋଲା ଜାଗା ଯୋଉଠି ଅଛି
0: କିନ୍ତୁ
1: ଗାଁର ଶ୍ମଶାନ ବଡ ବଡ ଏରିଆ ଫାଙ୍କା ଜାଗା ଅଛି ଗାଁ ଲୋକଙ୍କ ସାଙ୍ଗେ କଥାବାର୍ତ୍ତା କରି କନଭିନ୍ସ କରି ଯୋଉଠି ଖାଲି ଜାଗା ଅଛି ତାକୁ ଯୋଉମାନେ ତଦାରଖ କରୁଛନ୍ତି ଜଗାରଖ କରୁଛନ୍ତି ସେମାନଙ୍କ ସହିତ କଥା ହେଇ ଅଥେଣ୍ଟିକ ଅଥରାଇଜ ପର୍ସନଙ୍କ ସାଙ୍ଗେ କଥା ହେଇ ସେ ଗଛ ଲଗାନ୍ତି. ମୁଁ ଏ କଥାଟା ଏଇଥିପାଇଁ କହୁଛି ଯେ ଗଛ ମାନେ ନ୍ୟାଚୁରାଲ ଏୟାର ଆଉ ଆମେ ଯୋଉ କୃତ୍ରିମ ଏସି ଲଗେଇକି ତା ଭିତରେ ରହୁଛେ
0: ତାର
1: ତଫାତ ଯେ କିଛି ଜଣ ତାକୁ ବିରୋଧ କଲେ ମାତ୍ର ଚାରୋଟି ଗଛ ସେଠି ଗଛ ଲଗେଇ ଦଉନଥିଲେ ଯେ ଠିକ ରାସ୍ତା କଡ଼ରେ ଏଠି ଗଛ ଲାଗିବ ଅମୁକ ହବ ସେମୁକ ହବ. ବର୍ତ୍ତମାନ ତିନି ବର୍ଷ ଭିତରେ ସେ ଚାରୋଟି ଗଛ ବଡ ହେଇଗଲାଣି ଏବଂ ତା ମୂଳରେ ଲଗେଇ ଖରାଦିନେ ଛିଡା ହେଇଯାଉଛନ୍ତି ଏବଂ ଯୋଉଟା କି ବାଦାମ ଗଛ ବଡ ବଡ ପତ୍ର ଅସରାଏ ବର୍ଷା ହେଲେ ମଧ୍ୟ ସମ୍ଭାଳିବ ତା ତଳେ ଜଣେ ଛିଡା ହେଇଯିବେ ଓଦା ହେବେନି.
0: ଏତେ
1: ସୁନ୍ଦର ଭାବରେ ହେଇଛି. ଆମେ ଆଲୋଚନା କରୁଥିଲୁ
0: ଯେ
1: ଏଇ ଗଛ ପାଇଁ ଦିନେ ଦୁଇ ଚାରି ଜଣ ଆସି ପାଟିତୁଣ୍ଡ କରୁଥିଲେ ଯୁକ୍ତିତର୍କ କରୁଥିଲେ ଆଜି ଦେଖନ୍ତୁ ସେ ଗଛ ପାଇଁ ଆମେ ଆସି ତାରି ମୂଳରେ ଛିଡା ହେଇଯାଉଛି
0: ଟିକେ
1: ପବନ ବାଜୁଛି ସୁଲସୁଲିଆ ପବନ ବାଜିଲେ ଖୁସି ଲାଗୁଛି. ତେଣୁ ସବୁ ମନୁଷ୍ୟକୃତ କୁହନ୍ତି ନା ଅଗାଧ ଜଳେ ରହି ରହି ଗରବ କେବେ ନ କରି ମାତ୍ର ଗଣ୍ଡୁଷ ଜଳେ ରହି କେରାଣ୍ଡି ଅନେକ ଡିଆଁ. ଘରେ ସମସ୍ତଙ୍କର ଏସି ଅଛି କିଏ କହିଦେବେ ଆଜିକା ଡେଟରେ ରାତିରେ ଛାତ ଉପରେ ବସୁନାହାନ୍ତି ବୋଲି ଛାତ ଉପରେ ଶୋଉନାହାନ୍ତି ବୋଲି. ଯୋଉ ପ୍ରାକୃତିକ ଯୋଉ ବାୟୁ ବା ପ୍ରାକୃତିକ ଏୟାର ତାର ଯୋଉ ଶରୀର ଉପରେ ଯୋଉ ପ୍ରଭାବ ପଡିବ ଆମେ ଜବରଦସ୍ତି ତାକୁ ଥଣ୍ଡା ଆମେ ଅନୁଭବ କରୁଛେ କିନ୍ତୁ ରୁମ୍ରୁ ବାହାରକୁ ଚାଲି ଆସିଲା ପରେ ଆମେ ଏଇ ଯୋଉ ପରିବେଶ ସହିତ ଆମକୁ ମାନେ ଆଡଜଷ୍ଟ କରିପାରୁନି. ମୋ କଥା କହୁଛି ଯେତେ ଚେଷ୍ଟା କରୁଛି କମ ଏସିରେ ରହିବା ପାଇଁ କାହିଁକି ମୋର ତ ବୃତ୍ତିଗତ କାର୍ଯ୍ୟ ହଉଛି ଦିନ ତମାମ ମୁଁ ବାହାରେ ବୁଲିବା ଲୋକ. ଯଦି ଟିକେ ସେଥିରୁ ମୁଁ ଆଳସ୍ୟ ପରାୟଣ ହେଇକି ମୁଁ ଏସିକି ଖୋଜିବି ସବୁବେଳେ
0: ତାହେଲେ
1: ମୋ ବୃତ୍ତିଗତ କାର୍ଯ୍ୟ କେମିତି ହବ?
0: ଆଜ୍ଞା ଆଜ୍ଞା. ସେଇ ଲୋକଙ୍କର ମନୋଭାବ ସେଇଆ ହେଇଗଲାଣି ଯେ ଆମେ ଏସି ଟିଏ ଲଗେଇକି ଗର୍ବ କରୁଛେ କିନ୍ତୁ ଗଛଟେ ଲଗେଇକି କେବେ ଗର୍ବ କରୁନେ.
1: ଗୋଟେ
0: ଅବହେଳା କରିଦଉଛେ ଯେ ହଁ ଏଇଟା ଅନ୍ୟମାନଙ୍କର କାମ ଲଗେଇବେନି କି ଆଉ ଯାହା ହବ ସମସ୍ତଙ୍କ ସହିତ ହବ ମୋ ଜଣଙ୍କ ସହିତ ହବ କି ମତେ ଜଣଙ୍କୁ ଗରମ ଲାଗିବ କି?
1: ଏବେ ସମସ୍ତଙ୍କୁ ଭାବିବାର ସମୟ ଆସିଯାଇଛି ସମସ୍ତଙ୍କୁ ଚିନ୍ତା କରିବାର ସମୟ ହେଇଛି ଯେ ମୁଁ କରୁନି ଆଗେ କରିଦଉଛି ସେଟା ହବନି. ମୁଁ ବି କରିବି ଅନ୍ୟମାନେ ବି କରିବେ ନହେଲେ ହବନି.
0: ଆଜ୍ଞା ଆଜ୍ଞା. ଆମେ କଣ କରୁଛେ ସମୀର ନା କୋଉଠି ଆମକୁ ଯଦି ସୁଯୋଗ ମିଳୁଛି ମାଇକ୍ରୋଫୋନ ଧରିକି ଷ୍ଟେଜ ଉପରେ ଗଛ ଲଗାଅ ଗଛ ବଞ୍ଚାଅ ପରିବେଶ ବଞ୍ଚାଅ ଭାଷଣ ଦଉଛେ ଭାଷଣବାଜି କରୁଛେ ଆମେ ରେଡିଓରେ ବି କହୁଛୁ ଅନ୍ୟମାନେ ବି କହୁଛନ୍ତି କିନ୍ତୁ ପ୍ରତ୍ୟେକ ପର୍ସନାଲି କେତେ ଆମେ ଇଣ୍ଟରେଷ୍ଟେଡ୍ ଗଛ ଲଗେଇବା ପାଇଁ ଏଇ କଥା ବର୍ତ୍ତମାନ ଆସିଛି ମନକୁ ଆଣନ୍ତୁ ଭିତରେ ଆସୁଥିବା ଯୋଉ ବିପଦ ତା ପ୍ରତି ସଚେତନ ହୁଅନ୍ତୁ ଆପଣ ନିଜେ ଗଛ ଲଗାନ୍ତୁ ଅନ୍ୟକୁ ଗଛ ଲଗେଇବା ପାଇଁ ମାନେ ପ୍ରେରଣା ଦିଅନ୍ତୁ ଏତିକି କହିବା ଏଇଠି. ତେବେ ସମୀର ଗାଁରେ କେତେ ଜଙ୍ଗଲ ଅଛି ଆପଣଙ୍କର?
1: ଆମର ତ ଠିକ ଆଉ ନାହିଁ
0: ପଦା ହେଇଗଲାଣି
1: ଗୋଟେ ପଟୁ କଟକ ସହର ପଶି ଆସୁଛି ଗୋଟେ

0: କଟକ ଭୁବନେଶ୍ୱର ସହର, ଆମେ କଟକ ଭୁବନେଶ୍ୱର ଇନ୍ ବିଟୁଇନ୍ ଟ୍ୱିନ୍ ସିଟି।
1: ଆଚ୍ଛା,
0: ଆମେ ଛୁଆଦିନେ ଆମେ ଦେଖିଥିଲୁ ବଡ ବଡ ଆମ୍ବ ତୋଟା ଥିଲା, ତୋଟା ନାହିଁ ଏବେ କଂକ୍ରିଟ ଜଙ୍ଗଲ, ଆମ୍ବ ଗଛ ରେୟାର ହେଇଗଲାଣି। ଆମେ ଦେଖନ୍ତୁ କଳସଟେ ବସିବା ପାଇଁ ହେଲେ ଆମ୍ବ ଗଛ ହାତ ପାହାନ୍ତରେ ଆମ୍ବ ଡାଳଟେ ମିଳୁଥିଲା, ଏବେ ଖଣ୍ଡେ ଦୂର ଯିବାକୁ ପଡୁଛି ଆମ୍ବ ଡାଳ ଖଣ୍ଡେ ଆଣିବା ପାଇଁ, ବରକୋଳି ପତ୍ର ଆଣିବା ପାଇଁ ଖଣ୍ଡେ ଦୂର ଯିବାକୁ ପଡୁଛି। ସେଇ ଅନୁସାରେ ଆପଣ କଳ୍ପନା କରନ୍ତୁ କୋଉ ତୁଳନାରେ ମାନେ ସହରୀକରଣର ମୋହରେ ଆମେ ଏତେ। ଠିକ ଅଛି, ସହରୀକରଣ ହବା ଉଚିତ, ଜନସଂଖ୍ୟା ବଢୁଛି, ଘର ଦ୍ୱାର ବଢିବ, ତାର ପ୍ରତିବଦ ଆମେ ଯେତିକି ହରେଇ ଦଉଛନ୍ତି ସେତିକି ଅର୍ଜନ କରିବା ଭୁଲି ଯାଉଛନ୍ତି।
1: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଆପଣ।
0: ଧନ୍ୟବାଦ ଆଜ୍ଞା, ନମସ୍କାର
1: ନମସ୍କାର।

ଆକାଶବାଣୀ ଜୟପୁର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା

ବେହେଲାରେ ଶିଳ୍ପିଲେ ବିଜୟ କୁମାର ସାମନ୍ତରାୟ, ସୀତାରରେ ଶିଳ୍ପିଲେ ଭୀମସେନ ମହାରଣା।

ଏଇଠି ଶେଷ ହେଲା ବାଦ୍ୟଯନ୍ତ୍ରର ଧୁନ୍ କାର୍ଯ୍ୟକ୍ରମ ନିର୍ଝରିଣୀ। ଆଜି ଏଥିରେ ବେହେଲାରେ ଧୁନ୍ ଶୁଣିଲେ ଶିଳ୍ପୀ ଥିଲେ ବିଜୟ କୁମାର ସାମନ୍ତରାୟ, ସୀତାରରେ ଧୁନ୍ ଶୁଣିଲେ ଶିଳ୍ପୀ ଥିଲେ ଭୀମସେନ ମହାରଣା। କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣିଛନ୍ତି। ଶ୍ରୋତାମାନଙ୍କ ଏଠି ମନେ ପକାଇ

0: ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର 2025ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ବିରି ଚାଷ ସମ୍ପର୍କରେ। ଓଡ଼ିଶାରେ ବିରି ଏକ ପ୍ରମୁଖ ରବି ଏବଂ ଖରିଫ ଜାତୀୟ ଫସଲ। ଏହା କମ୍ ପରିଶ୍ରମରେ ଏବଂ ଅଳ୍ପ ଜଳସେଚନରେ ଭଲ ଅମଳ ଦେଇଥାଏ। ଖରିଫ ଋତୁ ସମୟରେ ଜୁନ୍ ମାସର ମଧ୍ୟଭାଗରୁ ଜୁଲାଇ ମାସର ମଧ୍ୟଭାଗ ଭିତରେ ଏହି ଚାଷ କରାଯାଇଥାଏ। ଠିକ୍ ସେମିତି ରବି ଋତୁ ସମୟରେ ସେପ୍ଟେମ୍ବର ମାସର ଶେଷରୁ ଅକ୍ଟୋବର ମାସର ମଧ୍ୟଭାଗ ଭିତରେ ବିରି ଚାଷ କରାଯାଇଥାଏ। ଧାନ କଟା ସରିଲା ପରେ ମଧ୍ୟ ଆମେ ବିରି ଚାଷ କରିପାରିବା। ସାଧାରଣତଃ ବିରି ଚାଷ ପାଇଁ ନିଗିଡ଼ା ଦୋରସା ବା ମଟାଳ ମାଟି ଉତ୍ତମ ହୋଇଥାଏ। ବିରି ଚାଷ ପାଇଁ ଜମିକୁ 2-3 ଥର ହଳ କରି ମାଟିକୁ ଗୁଣ୍ଡ କରିବା ସହ ସମତଳ କରିବା ଆବଶ୍ୟକ, ଯେପରି ଜଳ ନିଷ୍କାସନର ସୁବିଧା ହୋଇପାରିବ। ଅଧିକ ଅମଳ ପାଇଁ ଉନ୍ନତ କିସମର ବିହନକୁ ବ୍ୟବହାର କରିବା ଉଚିତ। ଓଡ଼ିଶାରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା କିଛି ଉନ୍ନତ କିସମର ବିରି ବିହନ ଭିତରେ ରହିଛି ପୁଅ 1, ବିଜୟ, ପନ୍ଥ U30, ପ୍ରସାଦ, T9। ଓଡ଼ିଶା ପାଇଁ OBG17 ବିହନକୁ ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ବିରି ଚାଷ କରିବାକୁ ହେଲେ ଏକର ପିଛା ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ପଡ଼ିଥାଏ। ବିହନକୁ ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିବା ନିହାତି ଆବଶ୍ୟକ। ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନ ପିଛା 3 ଗ୍ରାମ କାର୍ବାଣ୍ଡାଜିନ୍ କିମ୍ବା 2 ଗ୍ରାମ ଥିରାମ ମିଶାଇ ବିଶୋଧନ କରିବା। ଏହାଦ୍ୱାରା ଗଛକୁ ମୂଳସଢ଼ା ରୋଗରୁ ରକ୍ଷା କରାଯାଇପାରିବ। ଅଧିକ ଅମଳ ପାଇଁ ଆମେ ଖତ ଏବଂ ସାରର ପ୍ରୟୋଗ କରିବାକୁ ମଧ୍ୟ ପଡ଼ିଥାଏ। ବିରି ଗଛ ନିଜେ ବାୟୁମଣ୍ଡଳର ଯବକ୍ଷାର୍ଜାନ ସଂଗ୍ରହ କରିପାରେ, ତେଣୁ ଏଥିରେ କମ୍ ସାରର ବ୍ୟବହାର କରାଯାଇଥାଏ। ସାଧାରଣତଃ ଶେଷ ହଳ ସମୟରେ ଏକର ପିଛା 2 ଶଗଡ଼ ଖତ ମାଟିରେ ମିଶାଇଦେବା। ରାସାୟନିକ ସାର ଭାବେ ଏକର ପିଛା 8 କିଲୋଗ୍ରାମ ଯବକ୍ଷାର୍ଜାନ ଏବଂ 16 କିଲୋଗ୍ରାମ ଫସ୍ଫରସର ବ୍ୟବହାର କରିବା। ବିରି ବୁଣିବାର 20-25 ଦିନ ମଧ୍ୟରେ ଥରେ ଘାସକୁ ବାଛିଦେବା ନିହାତି ଜରୁରୀ। ଏହା ସହିତ ଯଦି ମାଟିରେ ଆର୍ଦ୍ରତା କମ୍ ଥାଏ, ତେବେ ଫୁଲ ଆସିବା ଏବଂ ଛୁଇଁ ହେବା ସମୟରେ ହାଲୁକା ଜଳସେଚନ କଲେ ମଧ୍ୟ ଅମଳ ଅଧିକ ମିଳିଥାଏ। ଚାଲନ୍ତୁ ବର୍ତ୍ତମାନ ଜାଣିବା ବିରି ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ବିରି ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟରେ ରହିଛି ଧଳାମାଛି ଏବଂ ଯୌପୋକ। ଏହି ଛୋଟ ଛୋଟ ପୋକଗୁଡ଼ିକ ପତ୍ରର ତଳ ପାଖରେ ରହି ରସ ଶୋଷି ନିଅନ୍ତି, ଫଳରେ ପତ୍ରଗୁଡ଼ିକ କୁଞ୍ଚିକୁଞ୍ଚିଆ ହୋଇ ଶୁଖିଯାଏ। ଧଳାମାଛି ବିଶେଷ କରି ମାରାତ୍ମକ ହଳଦିଆ ମୋଜାଇକ ରୋଗ ବ୍ୟାପିବାରେ ଏହା ସାହାଯ୍ୟ କରିଥାଏ। ଏହାର ନିରାକରଣ ପାଇଁ ଏକର ପିଛା 5-6 ହଳଦିଆ ଅଠାଳିଆ କାର୍ଡ ଜମିରେ ଲଗାଇବା। ପୋକର ପ୍ରାଦୁର୍ଭାବ ଦେଖାଦେଲେ ଇମିଡାକ୍ଲୋପ୍ରିଡ୍ 1 ମିଲିଲିଟରକୁ 3 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ବିରି ଚାଷରେ ସାଧାରଣତଃ ମୂଳସଢ଼ା ରୋଗ ଦେଖିବାକୁ ମିଳେ। ଏହି ରୋଗ ହେଲେ ଗଛର ଚେର କଳାପଡ଼ି ସଢ଼ିଯାଏ ଏବଂ ଗଛଟି ହଠାତ୍ ଶୁଖିଯାଏ ଏବଂ ମରିଯାଇଥାଏ। ଏହାର ପ୍ରତିକାର ପାଇଁ ବିହନକୁ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନକୁ 3 ଗ୍ରାମ କାର୍ବାଣ୍ଡାଜିନ୍ କିମ୍ବା 4 ଗ୍ରାମ ଜୈବିକ ସାର ଟ୍ରାଇକୋଡର୍ମା ବିରିଡି ଦ୍ୱାରା ନିଶ୍ଚିତ ଭାବରେ ବିଶୋଧନ କରନ୍ତୁ। ଠିଆ ଫସଲରେ ରୋଗ ଦେଖାଗଲେ ଗଛମୂଳରେ କାର୍ବାଣ୍ଡାଜିନ୍ 1 ଗ୍ରାମ ପ୍ରତି ଲିଟର ପିଛା ପାଣିରେ ମିଶାଇ ଏହି ଦ୍ରବଣକୁ ଗଛର ମୂଳରେ ପ୍ରୟୋଗ କରନ୍ତୁ। ଏହାଫଳରେ ମୂଳସଢ଼ା ରୋଗରୁ ଆମେ ଗଛକୁ ବଞ୍ଚାଇ ପାରିବା। ବିରି ଗଛର ଛୁଇଁଗୁଡ଼ିକ କଳାପଡ଼ି ଶୁଖିଗଲେ ଅମଳ କରିବା ଉଚିତ। ଅଧିକ ଶୁଖିଗଲେ ଛୁଇଁ ଫାଟି ବିହନ ତଳେ ପଡ଼ିଯିବାର ମଧ୍ୟ ସମ୍ଭାବନା ରହିଛି, ତେଣୁ ଉଚିତ ସମୟରେ ବିହନକୁ ଅମଳ କରିବା ଏବଂ ବିହନକୁ ଭଲ ଭାବରେ ଖରାରେ ଶୁଖାଇ ସାଇତି ରଖିବା।
0: ଆରମ୍ଭ କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ନିଶାରାଣୀ ସାହୁ।

0: ମୋର ମଧ୍ୟ ନମସ୍କାର।
1: ଆଜିର ଘର ଘରଣୀ ଅଗଣାକୁ ଆପଣଙ୍କୁ ଆନ୍ତରିକତାର ସହିତ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ, ମୁଁ ହେଲି ରାଜେଶ୍ୱରୀ
0: ଆଉ ମୁଁ ନିଶାରାଣୀ।
1: ଝିଅମାନେ ହେଉଛନ୍ତି ଘରର ଲକ୍ଷ୍ମୀ, ଝିଅ ପରିବାରର ଗର୍ବ ଆଉ ଆଗାମୀ ଦିନର ଆଶା। ପ୍ରତ୍ୟେକ ମା ବାପାଙ୍କ ସ୍ୱପ୍ନ ଥାଏ ନିଜ ଝିଅକୁ ଭଲ ଶିକ୍ଷା ଦେବା, ସ୍ୱାବଲମ୍ବୀ କରିବା ଓ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା। ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଭାରତ ସରକାର ମଧ୍ୟ ଆଣିଛନ୍ତି ଏକ ବହୁତ ଭଲ ଯୋଜନା, ଆଉ ସେଇଟା ହେଲା ସୁକନ୍ୟା ସମୃଦ୍ଧି ଯୋଜନା।
0: ହଁ ରାଜେଶ୍ୱରୀ, ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଗୋଟେ ସୁରକ୍ଷିତ ଯୋଜନା ଆଉ ଲାଭଦାୟକ ଯୋଜନା ମଧ୍ୟ। ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧୀନରେ ଆରମ୍ଭ ହୋଇଥିବା ଏହି ଯୋଜନା ଆମ ଝିଅମାନଙ୍କ ପାଇଁ ଉଚ୍ଚଶିକ୍ଷା ଆଉ ବିବାହ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ମଧ୍ୟ ଦେଇଥାଏ।
1: ତାହେଲେ କହିଲ, କେଉଁମାନେ ଏହି ଯୋଜନାର ଲାଭ ନେଇପାରିବେ?
0: 10 ବର୍ଷରୁ କମ୍ ବୟସର ଝିଅ ପାଇଁ ତାଙ୍କ ବାପା ମା କିମ୍ବା ଅଭିଭାବକମାନେ ଏହି ଖାତା ଖୋଲିପାରିବେ। ଏହା ପୋଷ୍ଟ ଅଫିସ୍ କିମ୍ବା ଅନ୍ୟାନ୍ୟ ସରକାରୀ ବେସରକାରୀ ବ୍ୟାଙ୍କରେ ମଧ୍ୟ ଉପଲବ୍ଧ।
1: ତ ଏଥିପାଇଁ ଜମା ବ୍ୟବସ୍ଥା କେମିତି ରହିଛି?
0: ଏହା ତ ଖୁବ୍ ସହଜ। ବର୍ଷକୁ 250 ଟଙ୍କା ଠାରୁ ଆରମ୍ଭ କରି ସର୍ବାଧିକ 1.5 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆମେ ଜମା କରିପାରିବା। ଏହି ଯୋଜନାରେ ସରକାର ମଧ୍ୟ ଅନ୍ୟ ସାଧାରଣ ସଞ୍ଚୟ ଯୋଜନା ଠାରୁ ଅଧିକ ପରିମାଣରେ ସୁଧ ଦେଇଥାନ୍ତି।
1: ଆଉ ସବୁଠାରୁ ବଡ଼ ଲାଭ ହେଉଛି ଏହା ସମ୍ପୂର୍ଣ୍ଣ ସରକାରୀ ସୁରକ୍ଷିତ ଯୋଜନା। ଏଥିରେ ଦୀର୍ଘ ସମୟରେ ବଡ଼ ରାଶି ସଞ୍ଚୟ ହୋଇଥାଏ। ଯେତେବେଳେ ଝିଅ ଉଚ୍ଚଶିକ୍ଷା କିମ୍ବା ବିବାହ ପାଇଁ ପ୍ରସ୍ତୁତ ହେବେ ସେତେବେଳେ ଏହି ସଞ୍ଚୟ ବହୁତ ଉପକାରୀ ହେବ।
0: ସତ କଥା କହିଲ ରାଜେଶ୍ୱରୀ, ଛୋଟ ଛୋଟ ସଞ୍ଚୟ ହିଁ ଆଗାମୀ ଦିନରେ ବଡ଼ ସାହାରା ହୋଇଥାଏ।
1: ଠିକ କହିଲ, ଆଜିର ସଚେତନ ପଦକ୍ଷେପ ଆସନ୍ତାକାଲି ଝିଅର ସୁନ୍ଦର ଭବିଷ୍ୟତ ଗଢ଼ିପାରେ।
0: ତେବେ ଆମେ ସମସ୍ତେ ସଚେତନ ହେବା ଆଉ ଝିଅମାନଙ୍କ ସ୍ୱପ୍ନକୁ ଡେଣା ଦେବା, ସଞ୍ଚୟର ଅଭ୍ୟାସ ଗଢ଼ିବା ଏବଂ

0: ଶ୍ରୋତା ଭଉଣୀ, ଝିଅମାନେ ସଚେତନ ହେଲେ ହିଁ ଆମର ସମାଜ ସୁନ୍ଦର ହୋଇପାରିବ, ଆଉ ସେଇଥିପାଇଁ ଦରକାର ଉଚିତ ଶିକ୍ଷା, ତେବେ ଯାଇ ଆମେ ସୁନ୍ଦର ଭବିଷ୍ୟତ ଗଢିପାରିବା।
1: ଆଜିକାଲିକା ଝିଅମାନେ ତ ଆଗ ଭଳି ଚାରିକାନ୍ଥରେ ସୀମିତ ନୁହନ୍ତି, ସେମାନେ ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ରାଜନୀତି ଏପରିକି ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିସାରିଲେଣି।
0: କିନ୍ତୁ ଭଉଣୀ, ଏହି ସଫଳତା ପାଇଁ ନାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଉଚିତ ଶିକ୍ଷାର ଅଭାବ, ଅସମାନତା ଆଉ ସାମାଜିକ କୁସଂସ୍କାର ଯୋଗୁଁ ସେମାନଙ୍କୁ ଅସୁବିଧା ସବୁ ଭୋଗିବାକୁ ପଡ଼ିଥାଏ।
1: ହଁ, ସେଥିପାଇଁ ଆବଶ୍ୟକ ରହିଛି ନାରୀ ସଶକ୍ତିକରଣ। ନାରୀମାନଙ୍କୁ ଉଚିତ ଶିକ୍ଷା, ସ୍ୱାଧୀନତା ଆଉ ନିଜ ନିଷ୍ପତ୍ତି ନିଜେ ନେବା ଅଧିକାର ମିଳିବା ଦରକାର।
0: ନିଶ୍ଚୟ, ଯେତେବେଳେ ଜଣେ ନାରୀ ଆତ୍ମନିର୍ଭରଶୀଳ ହୁଅନ୍ତି, ସେ କେବଳ ନିଜ ପରିବାର ନୁହେଁ ବରଂ ସମାଜ

0: ସମାଜର ଉନ୍ନତିରେ ଅବଦାନ ରଖନ୍ତି।
1: ଆଉ ଏଥିପାଇଁ ଆମ ସରକାର ମଧ୍ୟ ଅନେକ ପ୍ରକାର ଯୋଜନା ସବୁ ତିଆରି କରିଛନ୍ତି। ଏଇ ଯେମିତି ଆମେ କଥା ହେଉଥିଲେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ, ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠୀ ଆଉ ମହିଳା ସୁରକ୍ଷା ଯୋଜନା ସବୁ ମଧ୍ୟ ଗଢ଼ିଛନ୍ତି।
0: ନାରୀ ସଶକ୍ତ ହେଲେ ହିଁ ଦେଶ ସଶକ୍ତ ହେବ। ତେବେ ଏହି ନାରୀ ସଶକ୍ତିକରଣର ଗୁରୁତ୍ୱ କ'ଣ ରହିଛି, ସେହି ବିଷୟରେ ଆମ ଭଉଣୀମାନେ କ'ଣ ସବୁ ମତ ରଖିଛନ୍ତି, ଚାଲନା ଶୁଣିବା।
2: ମୁଁ ଡକ୍ଟର ରାଜୀବ କୁମାରୀ ପ୍ରଜ୍ଞା ପାରମିତା, କେଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା। ମହିଳା ସଶକ୍ତିକରଣ ଆଜିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚର୍ଚ୍ଚାର ବିଷୟ ଅଟେ। କାରଣ ସମୟ ଥିଲା ପ୍ରାଗୈତିହାସିକ ଆଦିମ ଅନ୍ଧକାର ଯୁଗରେ ନାରୀ ଅସୂର୍ଯ୍ୟଙ୍କୁ ପଶ୍ୟ ଥିଲା। ସେତେବେଳେ ନାରୀ ଚାରିକାନ୍ତ ଭିତରେ ଆବଦ୍ଧ ଥିଲା, ତା ପାଖରେ ଶକ୍ତି ସାମର୍ଥ୍ୟ ଥାଇ ମଧ୍ୟ ତାକୁ ଅଣଦେଖା କରାଯାଉଥିଲା। କିନ୍ତୁ ଆଜି ସେ ସମୟ ଆଉ ନାହିଁ, ସମୟ ଆଜି ପରିବର୍ତ୍ତନ ହୋଇଛି। ମହିଳା ଆଜି ପୃଥିବୀରୁ ଚନ୍ଦ୍ରପୃଷ୍ଠ ପର୍ଯ୍ୟନ୍ତ ଅବତରଣ କରିପାରିଛି, ସମସ୍ତଙ୍କ ସାଙ୍ଗରେ ସମକକ୍ଷ ଭାବେ ଠିଆ ହୋଇପାରିଛି। ଯେତେବେଳେ ଜଣେ ମହିଳା ଶିକ୍ଷିତ ହୁଏ, ସେ ଆର୍ଥିକ ରୂପରେ ଆତ୍ମନିର୍ଭର ହୋଇଥାଏ, ଯେତେବେଳେ ଖାଲି ନିଜ ଘର ନ ହୋଇ ପୁରା ଦେଶର ଉନ୍ନତି ପଥରେ ଅଗ୍ରସର ହୋଇଥାଏ। ସେଥିପାଇଁ କୁହାଯାଏ ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତି। ମହିଳାକୁ ସଶକ୍ତ କରିବା ଅର୍ଥ ତାକୁ ଆତ୍ମସମ୍ମାନର ଅଧିକାର ଦେବା। ତେଣୁ ଆମର ଯେଉଁ ଚିରାଚରିତ ସାମାଜିକ ମାପଦଣ୍ଡ ଥିଲା, ରୂଢ଼ିବାଦୀ ବିଚାରଧାରାକୁ ବଦଳାଇବାକୁ ପଡିବ। କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ସମାନ ଅଧିକାର ଦେବାକୁ ପଡିବ। ଏଇ ଯେଉଁଭଳି ପ୍ରକାର ଘରୋଇ ହିଂସା ହେଉଛି, ସେ ଘରୋଇ ହିଂସାରେ ତାକୁ ମୁକ୍ତି ଦେବାକୁ ପଡିବ। ଯେମିତିକି କନ୍ୟାଭ୍ରୂଣ ହତ୍ୟା ହେଉଛି, ତାକୁ ଅଟକାଇବାକୁ ପଡିବ। ତେଣୁ ଏହି ସମାଜରେ ବହୁତ ଗୁଡ଼ାଏ ସାମାଜିକ ପ୍ରତିବନ୍ଧକତା ଭିତରେ ନାରୀ ବଢି ଚାଲିଛି, ସେହି ପ୍ରତିବନ୍ଧକକୁ ତାକୁ ଭାଙ୍ଗିବାକୁ ପଡିବ। ପ୍ରାଚୀନ ସମୟରେ ନାରୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା, କିନ୍ତୁ ସେ ସମୟ ଆଉ ନାହିଁ, ସମୟ ପରିବର୍ତ୍ତନ ହୋଇଛି। ହେଲେ ଯାହା କିଛି ବି ଆଜିର ସମୟରେ ଚାଲିଛି, ନାରୀକୁ ସେ ସବୁକୁ ନେଇକି ଆଗକୁ ବଢ଼ିବାକୁ ପଡିଛି। ନାରୀ ନିଜେ ନିଜର ଅଧିକାରକୁ ଛଡ଼ାଇ ଆଣିବାକୁ ଚେଷ୍ଟା କରିଛି। ଏଠି ଦେଖିବା ଆମର ନାରୀକୁ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ 8 ମାର୍ଚ୍ଚରେ ପାଳନ କରୁଛେ ଆମେ। ଆଜ୍ଞା, ମହିଳା ଦିବସ ପାଳନ କରିବା ପାଇଁ କେବଳ କଥା ଆଉ ପେପରରେ ମହିଳା ଦିବସକୁ ପାଳନ କରିବାଟା ମୁଁ ଭାବୁଛି ଉଚିତ ନୁହେଁ। ମହିଳାଙ୍କୁ ସୁଦୃଢ଼ କରିବା ପାଇଁ ସେ କେବଳ ସଂକଳ୍ପ ହେବା ଆବଶ୍ୟକ। ତେଣୁ ଯେମିତିକି କୁହାଯାଏ, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା, ଅର୍ଥାତ୍ ଯେଉଁଠାରେ ନାରୀଙ୍କର ସମ୍ମାନ ହୁଏ ସେଠାରେ ଦେବତା ବାସ କରନ୍ତି। ତେଣୁ ପରିବାର ଭିତରେ ନାରୀ ସୀମିତ ନ ରହି ନାରୀକୁ ସେହି ଅଧିକାର ଦେବା ଦରକାର, ଯିଏକି ଦେଶର ଏକ ଭବିଷ୍ୟତକୁ ଗଠନ କରିପାରିବ। ନାରୀ ହେଉଛି ଗୋଟେ ବହୁଥିବା ନଦୀର ଚଟାଣ ପରି, ବିନା ପ୍ରତିବାଦରେ ସବୁ ସହ୍ୟ କରିଯାଏ, ସମସ୍ତ ଝଡ଼କୁ ମୁଣ୍ଡପାତି ସହ୍ୟ କରିପାରେ। ସେ ଦରକାର ପଡ଼ିଲେ କାଳୀ ରୂପ ନେଇପାରେ, ପୁଣି ସେ ପାର୍ବତୀ ହୋଇ ଛୁଆକୁ ଲାଳନ ପାଳନ କରି ଘର ଦାୟିତ୍ୱରେ ସମସ୍ତ ଦାୟିତ୍ୱକୁ ସେ ନିର୍ବାହନ କରିପାରେ। ଏଠି ଦେଖିବା ଯେ ଯଦି ଆମେ ନାରୀ ସଶକ୍ତିକରଣ କଥା ଦେଖିବା, ସେଠି ଆମେ ଦେଖିବା କେଉଁ ରୂପରେ କେତେ ପ୍ରକାର ନାରୀକୁ ସଶକ୍ତକରଣ କରାଯାଇପାରେ। ଦେଖନ୍ତୁ, ସାମାଜିକ ସ୍ତରରେ, ଅର୍ଥନୈତିକ ସ୍ତରରେ, ଶିକ୍ଷାଗତ ସ୍ତରରେ, ରାଜନୈତିକ ସ୍ତରରେ, ଏଇଭଳି ଭାବେ ଚାରି ଭାଗରେ ବିଭକ୍ତ କରି ତାକୁ ନାରୀର ସ୍ୱାଧୀନତାକୁ ବା ନାରୀର ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଇପାରିବ। ଦେଖନ୍ତୁ, ସାମାଜିକ ସ୍ତରରେ କହିଲେ ଆମେ ଘରୋଇ ହିଂସା ଏବଂ ଲିଙ୍ଗଗତ ଭେଦଭାବକୁ ଅଟକାଇବାକୁ ପଡିବ, ଦୂରେଇବାକୁ ପଡିବ। ଅର୍ଥନୈତିକ ସ୍ତରରେ ଦେଖିଲେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ପାଇଁ ତାକୁ ସୁଯୋଗ ଦେବାକୁ ପଡିବ, ଯାହାକି ପରିବାର ଦାରିଦ୍ର୍ୟ ଦୂର କରିବା ପାଇଁ ସହାୟକ ହୋଇପାରେ। ଶିକ୍ଷାଗତ ଯୋଗ୍ୟତା, ଯାହାକି ପ୍ରତିଟି ମନୁଷ୍ୟର ଜନ୍ମସିଦ୍ଧ ଅଧିକାର, ଶିକ୍ଷା ଠିକ୍ ନିଷ୍ପତ୍ତି ଓ କୁସଂସ୍କାର ଦୂର କରିବା ପାଇଁ ଚେଷ୍ଟା କରେ, ଯାହାକି ପ୍ରତିଟି ନାରୀ ପାଖରେ ଶିକ୍ଷାଗତ ଯୋଗ୍ୟତା ରହିବା ନିହାତି ଆବଶ୍ୟକ। ରାଜନୈତିକ କଥା ଦେଖିବେ, ଦେଖନ୍ତୁ ସରକାରୀ ନୀତି ନିୟମ ଆଇନ କାନୁନ ଯାହା କିଛି ବି ସମାଜରେ ଚାଲିଛି, ସେସବୁକୁ ବୁଝିବା ପାଇଁ ଜାଣିବା ପାଇଁ ନାରୀକୁ ରାଜନୈତିକ କ୍ଷେତ୍ରରେ ରାଜନୈତିକ ଭାବ ଜାଣିବା ପାଇଁ ପଡିବ। ନାରୀ ହେଉଛି କୀର୍ତ୍ତି, ସମୃଦ୍ଧି, ବାଣୀ, ସ୍ତୁତି, ବୁଦ୍ଧି, ଶକ୍ତି, ସ୍ଥିରତା ଓ କ୍ଷମାର ପ୍ରତୀକ। ତେଣୁ ସେ ସାମାଜିକ ପ୍ରତିବନ୍ଧକତା ଭିତରେ ବନ୍ଧା ହୋଇ ନ ରହି ସେ ଆଗକୁ ବଢ଼ିବା ପାଇଁ ପଡିବ। ତେଣୁ ଏଠି ମୁଁ କହି ରଖେ ଯେ କାର୍ଯ୍ୟକ୍ଷେତ୍ରରେ ମହିଳାକୁ ସେହିଭଳି ସମ୍ମାନ ଦେବା ଦରକାର, ଯେଉଁଭଳିକି ସେ ଘରେ ମଧ୍ୟ ସେହିଭଳି ସମ୍ମାନ ପାଇବା ଦରକାର। ଜଣେ ନାରୀ 100 ଶିକ୍ଷକ ସହ ସମକକ୍ଷ, ଜଣେ ମା ଚାହିଁଲେ ସବୁ ପ୍ରକାର ଚେଷ୍ଟା ପ୍ରଚେଷ୍ଟା କରି ନିଜର ସନ୍ତାନକୁ ନିଜ ପରିବାରକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରେ। ତେଣୁକରି କେବଳ ଘରର ସଦସ୍ୟଙ୍କ ଭୂମିକା ରହିବା ଆବଶ୍ୟକ ନାହିଁ, ସରକାରଙ୍କର ମଧ୍ୟ ଭୂମିକା ରହିବା ଆବଶ୍ୟକ ନାରୀକୁ ଆଗକୁ ବଢ଼ିବା ପାଇଁ, ନାରୀର ସଶକ୍ତିକରଣକୁ ଗୁରୁତ୍ୱ ଦେବା ପାଇଁ। କାରଣ ସ୍ତ୍ରୀ ପୁରୁଷର କୌଣସି କ୍ଷେତ୍ରରେ ଗୋଲାମ ନାହିଁ, କାରଣ ସେ ମାତା, ଧାତ୍ରୀ, ଶିକ୍ଷୟତ୍ରୀ, ସେ କେବଳ ଗୋଟିଏ ସୀମିତ ସମ୍ପର୍କ ଭିତରେ ସୀମିତ ନଥାଏ, ସେ ମୁକ୍ତ। ତାକୁ ସେହିଭଳି ମୁକ୍ତ କରିକି ରଖିବାକୁ, ତାକୁ ମୁକ୍ତ ଭାବରେ ରହିବାର ତାର ସମ୍ପୂର୍ଣ୍ଣ ଅଧିକାର ଅଛି, ତାକୁ ଦେବାକୁ ପଡିବ।

ଅଧିକାର। ମହିଳାଙ୍କୁ ସଶକ୍ତକରଣ କରିବା ଅର୍ଥ ତାଙ୍କୁ ସମାନ ସମାନ ଅଧିକାର ଦେବା ଆବଶ୍ୟକ, ଏମିତିକି ନିର୍ଣ୍ଣୟ ନେବାର ଅଧିକାର ଦେବା ଆବଶ୍ୟକ, ପଢ଼ିବାର ଅଧିକାର ଦେବା ଆବଶ୍ୟକ, ସ୍ୱପ୍ନ ଦେଖିବାର ମଧ୍ୟ ଅଧିକାର ଦେବା ଆବଶ୍ୟକ। ମୁଁ କହି ରଖେ, ଯେତେବେଳେ ଜଣେ ଝିଅଟିଏ ପଢ଼ିଥାଏ ଆଗକୁ ବଢ଼ିଥାଏ ସେତେବେଳେ ଏକ ସୁଦୃଢ଼ ସମାଜ ଗଠନ ହୋଇଥାଏ। ଆଉ ମୁଁ ଏତିକି କହି ରଖିବି, କେବଳ ମହିଳା ସଶକ୍ତକରଣ ବିକଳ୍ପ ହେବା ଦରକାର ନାହିଁ, ସଂକଳ୍ପ ହେବା ଆବଶ୍ୟକ, ତାହେଲେ ଯାଇ ଏକ ସୁସ୍ଥ ସବଳ ସୁନ୍ଦର ଏବଂ ଶୈକ୍ଷିକ ନାରୀକୁ ସମାନ ସୁବିଧା ସୁଯୋଗ ଅଧିକାର ଦେବା ରାଷ୍ଟ୍ର ଗଠନ ହୋଇପାରିବ, ତାହେଲେ ଯାଇ ଗାନ୍ଧିଜୀଙ୍କ ଦେଖିଥିବା ରାମରାଜ୍ୟ ସାକାର ହୋଇପାରିବ। ଧନ୍ୟବାଦ।

ଶିବାନୀ ଆଜି ନାରୀ ସଶକ୍ତିକରଣ ବିଷୟରେ କିଛି ଶବ୍ଦ ଉପସ୍ଥାପନ କରିବାକୁ ଯାଉଛି। ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ଦେବତା ବାସ କରନ୍ତି। ନାରୀ ସଶକ୍ତିକରଣ ଅର୍ଥ ହେଉଛି ନାରୀମାନଙ୍କୁ ନିଜ ଜୀବନର ନିଷ୍ପତ୍ତି ନିଜେ ନେବା ପାଇଁ ସାମାଜିକ ଆର୍ଥିକ ରାଜନୈତିକ ଏବଂ ମାନସିକ ଭାବେ ସବଳ କରିବା। ଏକ ଦେଶର ପ୍ରଗତି କେବଳ ପୁରୁଷର ଉନ୍ନତିରେ ମପାଯାଏ ନାହିଁ, ନାରୀର ବିକାଶ ହିଁ ସମାଜର ପ୍ରକୃତ ବିକାଶ। ନାରୀ ସଶକ୍ତିକରଣର ଆବଶ୍ୟକତା ଢେର ରହିଛି। ଶିକ୍ଷା ହିଁ ନାରୀ ସଶକ୍ତିକରଣର ପ୍ରଥମ ସୋପାନ। ଜଣେ ଶିକ୍ଷିତା ମା ସମ୍ପୂର୍ଣ୍ଣ ପରିବାରକୁ ଶିକ୍ଷିତ କରିପାରେ। ଶିକ୍ଷା ନାରୀକୁ ତାର ଅଧିକାର ଆଇନ ଓ ସୁଯୋଗ ବିଷୟରେ ସଚେତନ କରାଏ। ସରକାରଙ୍କର ବେଟି ବଚାଓ ବେଟି ପଢ଼ାଓ ଯୋଜନା ଏହି ଦିଗରେ ଏକ ବଡ଼ ପଦକ୍ଷେପ। ଯେପର୍ଯ୍ୟନ୍ତ ନାରୀ ଆର୍ଥିକ ଭାବରେ ସ୍ୱାଧୀନ ନ ହେବ ସେ ପର୍ଯ୍ୟନ୍ତ ପ୍ରକୃତ ସଶକ୍ତିକରଣ ସମ୍ଭବ ହେବ ନା। ଆଜି ନାରୀ ଡାକ୍ତର ଇଞ୍ଜିନିୟର ପାଇଲଟ ବୈଜ୍ଞାନିକ ଉଦ୍ୟୋଗୀ ହୋଇ ଦେଶର ଅର୍ଥନୀତିକୁ ଆଗକୁ ନେଉଛନ୍ତି। ଓଡ଼ିଶାର ମିଶନ ଶକ୍ତି ମାଧ୍ୟମରେ 70 ଲକ୍ଷରୁ ଅଧିକ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ହୋଇ ଆତ୍ମନିର୍ଭର ହେଉଛନ୍ତି। ବାଲ୍ୟ ବିବାହ ଯୌତୁକ ପ୍ରଥା ଘରୋଇ ହିଂସା କନ୍ୟାଭ୍ରୂଣ ହତ୍ୟା ପରି କୁପ୍ରଥା ଆଜି ବି ସମାଜରେ ରହିଛି। ଏହାକୁ ଦୂର କରିବା ପାଇଁ କଠୋର ଆଇନ ସହ ମାନସିକତାର ପରିବର୍ତ୍ତନ ଜରୁରୀ। ନାରୀକୁ କେବଳ ଦେବୀ ନୁହେଁ ଜଣେ ମଣିଷ ଭାବେ ଦେଖିବା ଉଚିତ। ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ନାରୀଙ୍କର ଭାଗିଦାରୀ ବଢ଼ିଛି। ଓଡ଼ିଶାର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ପ୍ରତ୍ୟେକ ଝିଅ ପାଇଁ ଏକ ପ୍ରେରଣା। ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ଏହି କ୍ଷେତ୍ରରେ ଆହୁରି ଉନ୍ନତି ହେବ। ଆଜି ବି ଅନେକ ସ୍ଥାନରେ ଝିଅମାନଙ୍କୁ ପୁରୁଷଠାରୁ କମ୍ ଗୁରୁତ୍ୱ ଦିଆଯାଉଛି। ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଅଭାବ, ସୁରକ୍ଷାର ଚିନ୍ତା ଓ ପୁରୁଣା ରୂଢ଼ିବାଦୀ ଚିନ୍ତାଧାରା ନାରୀ ସଶକ୍ତିକରଣ ପଥରେ ବଡ଼ ବାଧା ପାଲଟିଛି। ନାରୀ ହେଉଛି ଶକ୍ତି, ନାରୀ ହେଉଛି ସମ୍ପତ୍ତି, ନାରୀ ହେଉଛି ସୌହାର୍ଦ୍ଦ୍ୟ। ସେ ଶକ୍ତିର ପ୍ରତୀକ। ସେ ଜଣେ ମା, ଜଣେ ଭଉଣୀ ଓ ଝିଅ, ସ୍ତ୍ରୀ ଏବଂ ବନ୍ଧୁ। କଳ୍ପନା ଚାୱଲାଙ୍କ ପରି ମହାକାଶ ଯିବା ହେଉ କି ମଦର ଟେରେସାଙ୍କ ପରି ସେବା କରିବା ହେଉ, ନାରୀ ସବୁ କ୍ଷେତ୍ର ନିଜ ଛାପ ଛାଡ଼ି ଯାଇଛି। ତେଣୁ କେବଳ ସରକାର ନୁହେଁ, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ବ୍ୟକ୍ତି ନାରୀକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ଉଚିତ। ମନେ ରଖିବା, ନାରୀ ସଶକ୍ତ ହେଲେ ହିଁ ସମାଜ, ରାଜ୍ୟ, ଦେଶ ସଶକ୍ତ ହେବ। ଆସନ୍ତୁ ସମସ୍ତେ ମିଶି ଶପଥ ନେବା, ଆମେ ନାରୀକୁ ସମ୍ମାନ ଦେବା, ସୁଯୋଗ ଦେବା, ଏକ ସୁଯୋଗ ଏବଂ ସମାଜଟି ଗଢ଼ି ତୋଳିବା। ଯେଉଁ ଦେଶର ନାରୀକୁ ସମ୍ମାନ ଦିଆଯାଏ ନାହିଁ ସେ ଦେଶ ଉନ୍ନତି କରିପାରେ ନାହିଁ। ଦ୍ରୌପଦୀ, ଇନ୍ଦିରା ଗାନ୍ଧୀ, ଦ୍ରୌପଦୀ ମୁର୍ମୁ, କଳ୍ପନା ଚାୱଲାଙ୍କ ପରି ମହିଳାମାନେ ପ୍ରମାଣ କରିଛନ୍ତି ନାରୀ ଚାହିଁଲେ ସବୁ କିଛି କରିପାରିବ। ଧନ୍ୟବାଦ।

ନମସ୍କାର, ମୁଁ ଗୀତାଞ୍ଜଳି ଦାସ, ଜୟପୁର। ମୁଁ ଜଣେ ଗୃହିଣୀ। ନାରୀ ସଶକ୍ତିକରଣର ଗୁରୁତ୍ୱ। ନାରୀ ସଶକ୍ତିକରଣ ମାନେ ମହିଳାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଅଧିକାର ଓ ନିଷ୍ପତ୍ତି ନେବାର ସ୍ୱାଧୀନତା ଦେବା। ଏହା କେବଳ ମହିଳାମାନଙ୍କ ପାଇଁ ନୁହେଁ, ସମାଜ ଓ ଦେଶର ବିକାଶ ପାଇଁ ମଧ୍ୟ ଜରୁରୀ। ପରିବାର ଓ ସମାଜର ବିକାଶ ପାଇଁ ଜଣେ ଶିକ୍ଷିତ ମା ପୁରା ପରିବାରକୁ ଶିକ୍ଷିତ କରେ। ମହିଳା ଯେତେବେଳେ ନିଜ ପାଦରେ ଠିଆ ହୁଅନ୍ତି, ପିଲାଙ୍କ ସ୍ୱାସ୍ଥ୍ୟ, ପଢା, ଭବିଷ୍ୟତ ଭଲ ହୁଏ। ଜଣେ ମା କୁ ଶିକ୍ଷିତ କଲେ ପୁରା ପିଢ଼ି ଶିକ୍ଷିତ ହୁଏ। ଜଣେ ମା ହିଁ ପିଲାଙ୍କର ପ୍ରଥମ ଗୁରୁ। ଜଣେ ମହିଳା ସଚେତନ ହେଲେ ତା ଘର, ସ୍ୱାସ୍ଥ୍ୟ, ପିଲାଙ୍କ ପଢା ସବୁ ସୁଧୁରିଯିବ। ଦ୍ୱିତୀୟତଃ, ଦେଶର ଅଧା ଜନସଂଖ୍ୟା ହେଉଛନ୍ତି ମହିଳା। ଯଦି ଅଧିକ ମହିଳା କାମ କରିବେ, ତେବେ ଦେଶର ଅଧିକ ଉତ୍ପାଦନ ହେବ ଓ ଦେଶର ଉନ୍ନତିରେ ସାହାଯ୍ୟ ହେବ। ତାପରେ ସମାନତା ଓ ନ୍ୟାୟ। ପୁରୁଷ ଓ ମହିଳାମାନଙ୍କୁ ଦୁହିଁଙ୍କ ସମାନ ସୁଯୋଗ ମିଳିଲେ ହିଁ ଦେଶ ଆଗକୁ ଯିବ। କିନ୍ତୁ ଆମ ସମାଜ ମହିଳାମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରୁଛନ୍ତି। ଆଜି ବି ମଧ୍ୟ ଭ୍ରୂଣ ହତ୍ୟା, ବୟସ ନ ହଉ ସେମାନଙ୍କୁ ବିବାହ କରିଦେବେ, ସେମାନଙ୍କୁ ବାହାରେ ଯିବେ ଯାଇ କାମ କରିବା ପାଇଁ ଅଧିକାର ଦେଉନାହାନ୍ତି। ତ ଆମ ସମାଜ କିପରି ଆଗକୁ ଯିବ? ପ୍ରଥମତଃ ମହିଳାମାନଙ୍କୁ ଏସବୁ ସୁଯୋଗ ଦେବା ଜରୁରୀ। ମହିଳାମାନଙ୍କୁ କାମ କରିବା ପାଇଁ ସୁଯୋଗ ଦେବା ଜରୁରୀ। ଯଦି ମହିଳାମାନେ ଆଗକୁ ବଢ଼ିବେ, ଦେଶର ଉନ୍ନତି ମଧ୍ୟ ଆଗକୁ ଯିବ। ନାରୀଙ୍କୁ ସମାନତାର ଅଧିକାର ଦେଲେ ହିଁ ସେମାନେ ବହୁତ କିଛି ନୂଆ କରିପାରିବେ। କେବଳ ସେମାନଙ୍କୁ ସୁଯୋଗ ଦେବା ଦରକାର। ଜଣେ ଶିକ୍ଷିତ ଓ ଆତ୍ମନିର୍ଭରଶୀଳ ମହିଳା ଯୌତୁକ ଘରୋଇ ହିଂସା ଭଳି ସମସ୍ୟା ବିରୋଧରେ ଆବାଜ ଉଠାଇ ପାରନ୍ତି। ଯେଉଁ ସମାଜ ନାରୀଙ୍କୁ ପୂଜା କରେ, ସମ୍ମାନ ଦିଏ, ସେ ଦେଶ ଆଗକୁ ବଢେ। ମହିଳାମାନେ ଆମର ବିଭିନ୍ନ ପଦବୀରେ କାମ କରନ୍ତି ଓ ଦେଶ ପାଇଁ ନାଁ କରନ୍ତି। ଯେମିତିକି ଆମ ଦେଶର ରାଷ୍ଟ୍ରପତି, ସେ ବି ଜଣେ ମହିଳା। ମହିଳା ହିଁ ଆମ ଦେଶ ପାଇଁ ବହୁତ କିଛି କରିଛନ୍ତି। ତାପରେ କଳ୍ପନା ଚାୱଲା, ମେରି କମ୍, ଏମିତି ବିଭିନ୍ନ କେତେ ଜଣ ଅଛନ୍ତି ଯେଉଁମାନେ କି ଦେଶ ପାଇଁ ବହୁତ କିଛି କରିଛନ୍ତି। ଶେଷରେ ମୁଁ ଏତିକି କହିବା ପାଇଁ ଚାହେଁ, ନାରୀଙ୍କୁ ସମ୍ମାନ ଓ ସମାନତାର ଅଧିକାର ଦେଲେ ଦେଶର ବିଭିନ୍ନ କ୍ଷେତ୍ରରେ ଆଗକୁ ଯିବ। ଧନ୍ୟବାଦ।

0: ହଁ ଭଉଣୀ, ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ନାରୀକୁ ସମ୍ମାନ ଦେବା, ସମାନ ଅଧିକାର ଦେବା ଆଉ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ସହଯୋଗ କରିବା।
1: ରାଜେଶ୍ୱରୀ, କୁହାଯାଏ ନିଶା ମୁହୂର୍ତ୍ତର ସୁଖ ଦିଏ କିନ୍ତୁ ସାରା ଜୀବନରେ ଦୁଃଖ ଦେଇକି ଚାଲିଯାଏ।
0: ଏକଦମ ଠିକ କଥା ନିଶା। ଆଜିକାଲି ଯୁବପିଢ଼ି ମଧ୍ୟରେ ଧୂମପାନ, ମଦ୍ୟପାନ ଆଉ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଦିନକୁ ଦିନ ବଢୁଛି। ଏହା କେବଳ ଶରୀରକୁ ନଷ୍ଟ କରୁଛି ତା ନୁହେଁ, ପରିବାର ଆଉ ସମାଜକୁ ମଧ୍ୟ କ୍ଷତି ପହଞ୍ଚାଉଛି।
1: ଧୂମପାନ କରିବା ଫଳରେ ଫୁସ୍ଫୁସ୍ ରୋଗ, କ୍ୟାନ୍ସର, ହୃଦରୋଗ ଭଳି ଭୟଙ୍କର ସମସ୍ୟା ସବୁ ଦେଖାଦେଇପାରେ। ଯେଉଁମାନେ ଧୂମପାନ କରୁଛନ୍ତି ତାଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ଏହି ଧୂଆଁରେ ପ୍ରଭାବିତ ହୋଇଥାନ୍ତି।
0: ଆଉ ଗୋଟିଏ ମୁଖ୍ୟ କଥା ହେଲା, ନିଶା ସେବନ ଲୋକଙ୍କ ଚିନ୍ତାଧାରାକୁ ମଧ୍ୟ ଦୁର୍ବଳ କରିଦେଇଥାଏ। ଅନେକ ସମୟରେ ଏହା ପାରିବାରିକ କଳହ, ଆର୍ଥିକ ସମସ୍ୟା ଆଉ ଅପରାଧର କାରଣ ପାଲଟିଯାଇଥାଏ।
1: ତେଣୁ ଏଥିରୁ ଆମେ ନିଜକୁ ଦୂରେଇ ରଖିବା, ଯଦି କାହାରି ନିଶା ଅଭ୍ୟାସ ରହିଛି ତାଙ୍କୁ ସଚେତନତା ଦ୍ୱାରା ସହଯୋଗ କରିବା,
0: ଖରାପ ସଙ୍ଗତିରୁ ଦୂରେଇ ରହି ସୃଜନଶୀଳ କାର୍ଯ୍ୟରେ ସମୟ ଦେବା।
1: ସୁସ୍ଥ ଶରୀର ଆଉ ସୁସ୍ଥ ଜୀବନ ପାଇଁ ନିଶାମୁକ୍ତ ସମାଜ ଗଢ଼ିବା ଆମ ସମସ୍ତଙ୍କ ଦାୟିତ୍ୱ।
0: ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ହେଇ ଆସିଲାଣି। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଭଲ ସନ୍ଦେଶ ମଧ୍ୟ ଦେଇଥିବ।
1: ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ଆସନ୍ତାକାଲିର ଆକର୍ଷଣ ବିଷୟରେ କହି ରଖୁଛୁ।
0: ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ସୁଖୀ ଦମ୍ପତି।
1: ତେବେ ବର୍ତ୍ତମାନ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ।
0: ନମସ୍କାର।

0: ଆକାଶବାଣୀ ଜୟପୁର ଦିନ ଗୋଟାଏ ବାଜି ପଚାଶ ମିନିଟ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ପରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ, ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଳୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ଭାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ସିବିଆଇକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି 3 ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ଏନ୍ଟିଏକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେ ମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ ଏନ୍ଟିଏକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତି ପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଂକଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1 ଲକ୍ଷ କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନ୍ର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି। ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ୍ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନ୍ରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ

0: ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ୍ର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି ଦୁଇ ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ଟଙ୍କାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ 2 ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରୀଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ୍ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସତର୍କତା ଜାରି କରିଛି। ନୂଆଦିଲ୍ଲୀ ପାଇଁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. President Draupadi Murmu to present Padma Awards at Rashtrapati Bhavan in New Delhi this evening. Supreme Court seeks responses from Centre, NTA and CBI in NEET paper leak case. Says lesson still not learnt from earlier paper leak cases. Assam Assembly introduces Uniform Civil Code Bill. IMD issues yellow alert in Delhi for next 3 days. Heatwave conditions also to persist over Haryana, Bihar, Madhya Pradesh, Odisha and Telangana. And Norway Chess 2026 tournament to begin in Oslo this evening.

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଲୁଟେରା ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ମୋନାଲି ଠାକୁର। ଶେଷ ଗୀତରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଚଳଚ୍ଚିତ୍ର ମୈନେ ପ୍ୟାର କ୍ୟୁଁ କିୟା।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026କୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍କୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ର

0: ଶୁଦ୍ଧୀକରଣ ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଡିନ୍ର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି।
2: ଆଜି ୱାର୍ଲଡ ଥାଇରଏଡ୍ ଆୱାରନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା ଥାଇରଏଡ୍ ଗୋଟାଏ ଅନକମନ୍ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବାହାରିଲା ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର, କାହିଁକି ନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
1: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗରା ବିନ୍ଧ କାର୍ଯ୍ୟ ସହିତ 14 ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି 3 ରଥର 8 ଗୋଟି ସେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିଧି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି 2 ସପ୍ତାହ ମଧ୍ୟରେ 4ର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 69ଟି ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 23ଟିର ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15ଟି ଅଭିଯୋଗର ଶୁଣାଣି କରିଛନ୍ତି। ପାଣିପାଗ। ରାଜ୍ୟରେ ଗ୍ରୀଷ୍ମ

ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର 2025ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ତେଣୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ନାହିଁ। ସନ୍ଧ୍ୟା 6:20ରେ ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ। ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ। ରାତି 8:15ରେ ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ସୁଜଳା ଯୋଜନା ସମ୍ପର୍କରେ, ଭେଟଘାଟରେ ରହିଛି ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ ସାକ୍ଷାତକାର, ପରେ ଶୁଣିବେ ମାଟ୍ରିକ୍ ପାସ୍ ହେବା ଉତ୍ତାରୁ କାଏ ପାଠ ପଢ଼ିଲେ ଭଲ, ଏ ସମ୍ପର୍କରେ ଭେଟଘାଟ।

ରାତି 9:30 ପ୍ରଚାର କରିବୁ ନାଟକ ପ୍ରଶ୍ନ, ରଚନା ଡକ୍ଟର ନାରାୟଣ ସାହୁ, ପ୍ରଯୋଜନା ଅଶୋକ କୁମାର ମିଶ୍ର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଶୁଣିଲେ ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ଦିନ 2:47। ଏହି ଅଧିବେଶନ ଏଠି ଶେଷ କରୁଛୁ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5ଟାରେ, କିନ୍ତୁ ବର୍ତ୍ତମାନଠାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଆମର ଏଫ୍ଏମ୍ ପ୍ରସାରଣରେ ମାନେ 103.6 MHz ଯୋଗେ ଶୁଣନ୍ତୁ ଆକାଶବାଣୀ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ।

କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5 ବାଜିବାକୁ ଯାଉଛି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର 2025 ସମାରୋହର ସିଧା ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: शिक्षा समूह की अध्यक्ष डॉक्टर शिल्पी साहू के साथ राष्ट्रीय शिक्षा नीति 2020 के कार्यान्वयन पर चर्चा की। सोशल मीडिया पोस्ट में श्री प्रधान ने बताया कि उन्होंने आधारभूत शिक्षा को मजबूत करने, शिक्षा को अधिक कौशल उन्मुख बनाने और भारतीय भाषाओं को प्रोत्साहित करने की आवश्यकता पर चर्चा की। संस्कृति और पर्यटन मंत्री गजेंद्र सिंह शेखावत ने आज नई दिल्ली में तुहिन सिन्हा की पुस्तक नक्सल आतंक पर विजय का विमोचन किया। इस अवसर पर श्री शेखावत ने नक्सली हिंसा के विरुद्ध लंबे संघर्ष पर प्रकाश डाला और इसे समाप्त करने में सुरक्षा बलों और सरकार की सराहना की। क्वाड के विदेश मंत्रियों की बैठक कल नई दिल्ली में होगी। इसमें ऑस्ट्रेलिया के विदेश मंत्री पेनी वोंग, जापान के विदेश मंत्री तोशिमित्सु मोतेगी और अमेरिका के विदेश मंत्री मार्को रूबियो हिस्सा लेंगे। विदेश मंत्री डॉ एस जयशंकर बैठक की अध्यक्षता करेंगे। अमेरिका के विदेश मंत्री मार्को रूबियो ने कहा है कि अमेरिका और ईरान ने होर्मुज जल डमरू मध्य को फिर से खोलने के लिए वार्ता में महत्वपूर्ण प्रगति की है। संवाददाताओं से बातचीत में मार्को रूबियो ने कहा कि ईरान के परमाणु कार्यक्रम और क्षेत्रीय सुरक्षा पर प्रारंभिक समझौता व्यापक वार्ता का मार्ग प्रशस्त कर सकता है। अमरीका के विदेश मंत्री चार दिन की भारत यात्रा पर हैं। नॉर्वे शतरंज प्रतियोगिता आज से नॉर्वे के ओस्लो में शुरू हो रही है। टूर्नामेंट भारतीय समयानुसार रात 8:30 बजे से शुरू होगा। इसके साथ ही ये समाचार बुलेटिन समाप्त हुआ।
1: हिंदी संवादरे लेखलु आकाशवाणी दिल्लीरु आकाशवाणी जयपुर आसंतु शुणिबा आमर सांध्य अधिवेशनर विभिन्न कार्यक्रम संपर्करे संध्या 6:20 प्रचार करिबु अतिबड़ी जगन्नाथ दास विरचित धारावाहिक श्रीमद् भागवत। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଯୁବଶକ୍ତି ଶୁଣିବେ ସନ୍ଧ୍ୟା 6:30 ରିଲେ କରିବୁ ଆକାଶବାଣୀ କଟକରୁ। ରାତି 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ରାତି 7:30। ରାତି 8:00 ପ୍ରଚାର କରିବୁ ଆଲୋଚନା ସମାଜଗଣ ଓ ଗଣମାଧ୍ୟମ। ଆଲୋଚନା କରିଛନ୍ତି ସୁଧାଂଶୁ ଶେଖର ପଟ୍ଟନାୟକ। ରାତି 8:15 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ସୁଜଳା ଯୋଜନା ସମ୍ପର୍କରେ, ଭେଟଘାଟରେ ରହିଛି ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ ସାକ୍ଷାତକାର, ପରେ ଶୁଣିବେ ମେଟ୍ରିକ୍ ପାସ୍ ହେବା ଉତ୍ତରୁ କାଇ ପାଠ ପଢ଼ିଲେ ଭଲ ଏ ସମ୍ପର୍କରେ ସାକ୍ଷାତକାର। ରାତି 9:30 ଶୁଣିବେ ଗୀତିନାଟ୍ୟ ପ୍ରଶ୍ନ, ରଚନା ଡକ୍ଟର ନାରାୟଣ ସାହୁ, ପ୍ରଯୋଜନା ଅଶୋକ ମିଶ୍ର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଏଥିଲା ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ବର୍ତ୍ତମାନ ଆସନ୍ତୁ ଶୁଣିବା ଆସନ୍ତାକାଲିରୁ କିଛି। ଆସନ୍ତାକାଲି 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଶରତ ସୁତବାଣେ, ପ୍ରଣତି ମିଶ୍ର, ପଙ୍କଜ ବେହେରା, ମୋନାଲିସା ପଣ୍ଡା ଏବଂ ସରୋଜ କୁମାର ପାଣି। 6:45 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି, ଏଥିରେ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମଙ୍ଗଳା ସିସା ଓ ସାଥୀ। ବର୍ଣ୍ଣବିବା ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ମହ୍ଲାର, ଏଥିରେ ଗାଁ କାହାଣୀରେ ଶୁଣିବେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ରହିଛି ଆମ ଅଞ୍ଚଳର ବାଉଁଶ କାରିଗର। 8:30 ପ୍ରଚାର କରିବୁ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଲଘୁସଙ୍ଗୀତର କାର୍ଯ୍ୟକ୍ରମ 8:45 ଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ଇରା ମହାନ୍ତି ଏବଂ କୁମାର ବାପି। 6:09 ଗୀତିଧାରା କ୍ରମରେ ଭେଟିଦେବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ,

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଜୁଦାଇ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ। ଶେଷରେ ସମୀରଙ୍କ ଅନ୍ୟ ଏକ ରଚନାରେ ଶିଳ୍ପୀମାନେ ହେଲେ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ। ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ। ଚଳଚ୍ଚିତ୍ର ବେଟା

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 92ତମ ଭାଗ।

ଭଗବାନ କପିଳ ପୁଣି କହୁଛନ୍ତି ଯେ ଈଶ୍ୱରଙ୍କ ଠାରେ କର୍ମଫଳ ସ୍ଥାପନ କରେ ସ୍ୱଧର୍ମ ପାଳନ କରିବା ଉଚିତ। ବିଷୟ ଚିନ୍ତା ଦୂରୀଭୂତ ହେଲେ ମନୁଷ୍ୟ ଆତ୍ମାରେ ଆତ୍ମାକୁ ଦେଖେ, ସବୁକୁ ସେ ବ୍ରହ୍ମମୟ ଦେଖେ। ଯାହାର ଚିତ୍ତ ମାୟା ଯୋଗୁଁ ବିଭ୍ରମ ହୁଏ ନାହିଁ, ସେହି ପ୍ରାଣୀ ହିଁ ସଂସାରରୁ ତରିଯାଏ। ଅହିଂସା, ସତ୍ୟ, ବ୍ରହ୍ମଚର୍ଯ୍ୟ, ତପ, ଶୌଚ ଅଧ୍ୟୟନ ଦ୍ୱାରା ଜଣେ ଚିରନ୍ତନ ଆନନ୍ଦ ଲାଭ କରିପାରେ। କପିଳ ଦେବ ମାଙ୍କୁ କହିଛନ୍ତି ଯେ ନିଶ୍ଚଳ ଯୋଗମାର୍ଗ ବିନା ଅନ୍ୟ ମାର୍ଗ ନାହିଁ। ଯାହାର ଯଶ କୀର୍ତ୍ତନ ଯୋଗ୍ୟ ସେହି ତୀର୍ଥ ସମାନ ପାପହର। ଯୋଗ ସିଦ୍ଧି ନ ହେବା ପର୍ଯ୍ୟନ୍ତ ବିଷୟ ଭ୍ରମରେ ମଣିଷ ଭ୍ରମଣ କରୁଥାଏ।

0: ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର 92ତମ ଭାଗ ଶୁଣିଲେ। ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଯୁବଶକ୍ତି, ପରେ ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।
3: ଶ୍ରୋତାବନ୍ଧୁ, ଆଜିର ଯୁବବର୍ଗ ଦେଶର ବିକାଶ ପଥରେ ଯଥେଷ୍ଟ ଭୂମିକା ଗ୍ରହଣ କରୁଛନ୍ତି। ସେମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିଲେ, ଦେଶର ଉନ୍ନତି କଥା ଚିନ୍ତା କରି ଆଗକୁ ବଢ଼ିଲେ ଆମ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ମାତ୍ର ଏବେ ଦେଖାଯାଉଛି ଯୁବବର୍ଗ ନିଶାଗ୍ରସ୍ତ ହେଉଛନ୍ତି, ଏଥିରୁ ନିବୃତ୍ତ ରହିବା ନିହାତି ଜରୁରୀ। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶାମୁକ୍ତ ଯୁବ ସମାଜ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ସ୍ତମ୍ଭକାର ନୀଳକଣ୍ଠ ସାହୁ।
4: ନିଶାମୁକ୍ତ ଯୁବ ସମାଜ ହେଉଛି ବାସ୍ତବରେ ଆଜିର ଆବଶ୍ୟକତା। ଆପଣ ଦେଖନ୍ତୁ, ଭାରତର ଅଧୁନା ଜନସଂଖ୍ୟା ହେଉଛି 147 କୋଟି। ସେ ଭିତରୁ ପ୍ରାୟ 42 କୋଟିରୁ ଅଧିକ ଲୋକ ହେଉଛନ୍ତି ଆମର ଯୁବବର୍ଗର, ଯୋଉଟାକି ସମଗ୍ର ଜନସଂଖ୍ୟାର 30% ଅଧିକ ଅଛନ୍ତି। ଯୁବଶକ୍ତି ହେଉଛି ଦେଶର ଏକ ପ୍ରମୁଖ ଶକ୍ତି, ସମ୍ଭାବନାର ଅନନ୍ତ ବୀଜମନ୍ତ୍ର ଥାଏ ଯୁବଶକ୍ତି ପାଖରେ। ତେଣୁ ଯୁବଗୋଷ୍ଠୀକୁ ନେଇକି ଗୋଟେ ରାଷ୍ଟ୍ର ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ, ବିଶ୍ୱ ମଧ୍ୟ ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ। କିନ୍ତୁ ଦୁଃଖର ବିଷୟ, ଆଜି ଯୁବ ସମାଜ ବାଟବଣା ହେଇଯାଇଛନ୍ତି, ଆଜି ସେମାନେ ବାଟ ହୋଡ଼ି ଯାଇଛନ୍ତି ଏବଂ ନିଶାର କବଳରେ ଯୁବ ସମାଜ ପଡ଼ିଛି, ଯାହାର କି ପ୍ରଭାବ ସମାଜ ଉପରେ, ରାଷ୍ଟ୍ର ଉପରେ, ପରିବାର ଉପରେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡୁଛି। ଯୁବ ସମାଜ ନିଶାଗ୍ରସ୍ତ ହେବାର ବିଭିନ୍ନ କାରଣ ମଧ୍ୟ ରହିଛି। ତେବେ ସେମାନଙ୍କର ମୁଖ୍ୟ କାରଣ ହେଉଛି ଚାପଗ୍ରସ୍ତ ଜୀବନକୁ ସେମାନେ ସାମ୍ନା କରିପାରୁନାହାନ୍ତି। ଏମିତି ନାହିଁ, ଜୀବନ ଅଛି ମାନେ ସମସ୍ୟା ଅଛି, ଆଉ ସମସ୍ୟା ଅଛି ମାନେ ସମାଧାନ ଅଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ୟାକୁ ଡରିକିରି ବା ସମସ୍ୟାକୁ ଦୂରେଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ବା ତାଠୁ ବହୁ ଗୁଣରେ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକି ସେ ସମସ୍ୟାଟା ଆମର ଦୂରେଇଯିବ ବା ଆମେ ତାକୁ ଭୁଲିଯିବୁ, ବିଲକୁଲ ସେୟା ନୁହଁ। ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ, ଯାହାକୁ ଚଳେଇବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ, ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକମାନେ, ଯୁବତୀମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ରର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମି ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟେ ଯେ ନରତ୍ୱଂ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହେଉଛି ନରଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନରଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକଯୁକ୍ତ ପ୍ରାଣୀ ମଣିଷଟି ଆଉ କାହାର ବିବେକ ନାହିଁ, ପ୍ରଜ୍ଞାଯୁକ୍ତ ପ୍ରାଣୀ ମଣିଷଟିଏ। ଏବଂ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷ

ତରଫରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହେଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର। କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହେଉଛି, ହୃଦଘାତ ହେଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହେଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହେଉଛି, ଲିଭର ଡ୍ୟାମେଜ ହେଉଛି ଏବଂ କିଡନି ଡ୍ୟାମେଜ ମଧ୍ୟ, ଅନେକଙ୍କ ରିନାଲ ଫେଲୋର ହେଉଛି, ଯାହାକି ଏକ ଚିନ୍ତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି ଯେ ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡନି ଫେଲୋରରେ ପୀଡିତ ହେଉଛନ୍ତି। ଏହାର ସିଧାସଳଖ କାରଣ ନିଶା ଯୋଗୁଁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ ମଧ୍ୟ ହେଉଛି। ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନସୋମ୍ନିଆ ବୋଲି କହୁଛୁ। ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି, ଏହାର ପ୍ରମୁଖ କାରଣ ନିଶା। ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହେଉଛନ୍ତି। ଇଏ ବି ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ। ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର। କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ ନିଶା ନା ଜୀବନ, ତାମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ, ଆପଣେଇ ପାରିବେ। ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି। ଯଦି ଜୀବନ ଧାରଣ କରିବାକୁ ଇଚ୍ଛା, ସୁସ୍ଥ ରହିବା ପାଇଁ ଇଚ୍ଛା, ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା, ତାହେଲେ ନିଶାକୁ ଦୂରେଇବାକୁ ପଡିବ। ତେଣୁ ଯୁବ ସମାଜକୁ ଏଇ ଦୁଇଟିରୁ ଗୋଟିଏ ବାଛିବାକୁ ପଡିବ। ଆମର ଯୋଉମାନେ ଅଛନ୍ତି ପ୍ରାଜ୍ଞ ବିଜ୍ଞ ବୟସ୍କ ବ୍ୟକ୍ତିବିଶେଷ, ଯୋଉମାନେ ଜୀବନର ଅନେକ ବସନ୍ତକୁ ଦେଖିଛନ୍ତି, 60-70 ଲେଖେ ବସନ୍ତକୁ ଦେଖିଛନ୍ତି, ସେମାନଙ୍କର ଉପଦେଶ ଆମେ ନେବାକୁ ପଡିବ। ପରିବାରର ପରାମର୍ଶ ସବୁ ବିଭିନ୍ନ କାଉନସିଲିଂ ସେଣ୍ଟର ବି ହେବା ଉଚିତ, ଯୋଉଥିରେ କି ଉତ୍ସୃଙ୍ଖଳ ଯୁବକ ମାନଙ୍କୁ ନିଶାର ଅପକାରିତା ବିଷୟରେ ଆମେ ବୁଝେଇ ପାରିବା। ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା। ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକିରି ସାକାର ହବ, ଯୁବଶକ୍ତି ଏଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବଟିଏ ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ, କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ବର୍ଷ ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ ବା କାରଖାନାଟିଏ କରିପାରିବେ ବା କିଛି ନେଇକିରି ସରକାରଙ୍କଠୁ, ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏଇ କଥାଟି ମଧ୍ୟ ମନେ ରଖିବାକୁ ପଡିବ। ତେଣୁ ଚାକିରି କରନ୍ତୁ ବା ନିଯୁକ୍ତି ଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର, ଜୀବନ ସତ୍ୟ ସବୁ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି ତାକୁ ଆମେ ଯଦି ସାକାର କରିବା, ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବ ଶକ୍ତି, ଯୁବଗୋଷ୍ଠୀ, ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହେଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ସେ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକିରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁଗୁଣିତ ହେଇକିରି ଆସିବ, ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ବାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ, ପ୍ରାଣାୟମ, ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତ୍ର

0: ଗୋଟେ ବଜାଳିକା ପ୍ରଭାବରେ ସମସ୍ତେ ଚାଲୁଛନ୍ତି, ଟିକେ ସେ ଭିତରୁ ଡେଭିଏସନ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହୋଇକି ଆମେ ସେ ବାଟରେ ଯାଉଛୁ। ଏଇ ଚିନ୍ତାଟା ଯଦି ଆମେ କରିବା ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
1: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା ଦୁଇଟି ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ଭଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचा के रखना हमारा धर्म होना चाहिए। हम तो आदिवासी और जो पिछड़े वर्ग के लोगों के साहित्य और जो अलिखित कला है जिसको कि इंस्टीट्यूशन में या अनुष्ठान में उसका मान्यता अभी तक नहीं मिला है, उसी को बस हमने 40 साल तक काम किया और उसी को स्कूल एजुकेशन में भी डाला जो आदिवासियों का था। उसमें मैं 41 भाषा में 41 languages भारत की 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: द्वितीय पर्याय पुरस्कार प्रदान समारोह नहीं पर कार्यसूची घोषणा कर। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଭିଭିଭୂମି ବିକାଶ, ପୁଞ୍ଜିନିବେଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ 11ଟି ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ୟାକ୍ସ କେନ୍ଦ୍ରଗୁଡ଼ିକ କୃଷକଙ୍କୁ ସହଜରେ ଋଣ, ବିହନ, ସାର ଏବଂ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିଥାଏ। ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏକାଧିକ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିଛନ୍ତି। ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁଙ୍କ ପାଇଁ ଉନ୍ନତ ପରିବେଶ ଏବଂ ସୁସ୍ଥ ଭବିଷ୍ୟତର ଭିତ୍ତି ସ୍ଥାପନ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା। କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ନିୟମାବଳୀର ସଠିକ୍ ଅନୁପାଳନ ଉପରେ ପ୍ରଶିକ୍ଷଣ

ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥସ୍ତରୀୟ ଅଧିକାରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ 6ଟାରୁ ପୂର୍ବାହ୍ନ 11ଟା ଏବଂ ଅପରାହ୍ନ 4ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କ୍ଷେତ୍ରୀୟ କାର୍ଯ୍ୟ କରିବାକୁ କୁହାଯାଇଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଜରୁରୀକାଳୀନ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍କୁ ପାଖରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନମୂଳକ ସରକାରୀ ଯୋଜନା ଏବଂ 2026-27 ଆର୍ଥିକ ବର୍ଷର କାର୍ଯ୍ୟଖସଡ଼ା ପ୍ରସ୍ତୁତିର ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ବାରକୋଟ ବ୍ଲକ କଣ୍ଡଳ ଗ୍ରାମ ପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମନ୍ତ୍ରୀ ଗସ୍ତ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଦୁଇଟି ଯୋଜନାର ଶୁଭାରମ୍ଭ ହୋଇଛି। ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆଭାସୀ ମାଧ୍ୟମରେ ଗ୍ରାମ୍ୟୋନ୍ନୟନ ପଞ୍ଚାୟତରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6,733 ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଆସନ୍ତା 2029 ସୁଦ୍ଧା ଆବଶ୍ୟକ ଭିଭିଭୂମି ଏବଂ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ସର୍ଭେ କରାଯିବ। ବିଭିନ୍ନ ବିଭାଗର ପରାମର୍ଶକ୍ରମେ ଏହି ସର୍ଭେ ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ ଆଜି ଏହି ନିର୍ଦ୍ଧାରିତ ଫର୍ମର ଉନ୍କୋଚନ କରିଛନ୍ତି। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ରାଜ୍ୟର ମହାପୁରୁଷଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷଠାରୁ 2028-29 ପର୍ଯ୍ୟନ୍ତ ତିନିବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 100ରୁ 150 ଗ୍ରାମ ପଞ୍ଚାୟତକୁ ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 12 ଜିଲ୍ଲାର 16 ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ 15 ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଇଦ୍ ଉଲ୍ ଜୁହା ଆସନ୍ତା 27 ତାରିଖ ପରିବର୍ତ୍ତେ 28 ତାରିଖରେ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 28 ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5 ହ୍ରାସ ପାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। 1936 ମସିହାରେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ସକାଳ 7ଟାରୁ ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ 353 ନମ୍ଘର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ। ତେବେ ଦାବି ନେଇ ପ୍ରତିଶ୍ରତି ମିଳିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ୍ ଜିଲ୍ଲାରେ ଗତ 18 ତାରିଖରୁ ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ପୁଲିସ୍ ଆଇନ ଧାରା 30 ଲାଗୁ କରାଯାଇଛି। ଏଣିକି ସଭା ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ୍ ଜିଲ୍ଲାର ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ଘଣ୍ଟା ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଅସହ୍ୟ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11ଟାରୁ ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା ଦୁଇଟି ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ

0: ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋହାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା, ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000 କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ମହିଳାଙ୍କ କ୍ଷେତ୍ରରେ ଏହା 1.2%ରୁ ବୃଦ୍ଧି ପାଇ ପାଖାପାଖି 2.8%ରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ଗ୍ରାମାଞ୍ଚଳରେ ଥାଇରଏଡ୍ ଭଳି ସମସ୍ୟା ଏତେ ଦେଖିବାକୁ ମିଳୁନଥିଲା। ଏହାର କାରଣ ପାରମ୍ପରିକ ଦିନଚର୍ଯ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଚର୍ଯ୍ୟା ଏହି ରୋଗର ପ୍ରମୁଖ କାରଣ ଭାବେ ଦେଖାଦେଇଛି। ରୋଗ ନିରାକରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ, ସମୟୋପଯୋଗୀ ଔଷଧ ସେବନ, ଆୟୋଡିନ୍ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଭେଟି ଦେଉଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ସ୍ମାଇଲ୍ ପ୍ଲିଜ୍ ଚଳଚ୍ଚିତ୍ରରୁ। ନିଜାମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ପଙ୍କଜ ଜାଲ ଏବଂ ପାମେଲା ଜୈନ। ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଏଥର ସୁବ୍ରତ ସ୍ୱାଇଁଙ୍କ ରଚନାରେ ଶିଳ୍ପୀମାନେ ହେଲେ ହ୍ୟୁମନ ସାଗର ଏବଂ ପ୍ରଜ୍ଞା ହୋତା। ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ। ଚଳଚ୍ଚିତ୍ର ଝିଅଟା ବିଗିଡ଼ି ଗଲା।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ। ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କୁ ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା କଳାକ୍ଷେତ୍ର ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତି ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମସ୍ୱାମୀ ପଲାଇସ୍ୱାମୀଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଆଜି ଏହି ସ୍ୱତନ୍ତ୍ର ଉତ୍ସବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ସେମାନଙ୍କ ମଧ୍ୟରେ ଜନଜାତି ସଂସ୍କୃତିର ସଂରକ୍ଷଣ ଦିଗରେ ନିଜର ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲେର, କଳାକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ, ରତିଲାଲ ମୋହନଲାଲ ବୁରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ତାରିଖ ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ

ପଙ୍ଖା, କୁଲର, ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ

ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ୍ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି ଚଳିତ ମାସ 21 ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍କରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନ୍ରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାଏ 2ରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ଦିନ ନ୍ୟୁ ଚଣ୍ଡୀଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାଏ 2କୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି

0: ପକ୍ଷରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ଭାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,28,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
3: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସି 89 ତାର 15 ନୂଆ ବୁଥ୍ ହେଇଛି ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ, ଯେଉଁଥିରେ କି ଆମର ବିଏଲ୍ ରହିବେ, ତାପରେ ଆମର ବିଏଲ୍ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ବିଏଲ୍ ବୁଥ୍ ଲେବଲ୍ ଏଜେଣ୍ଟ କେମିତି ଦେବେ ସବୁ ପଲିଟିକାଲ ପାର୍ଟି ସମସ୍ତଙ୍କୁ ଆମେ ଅପିଲ କରିଛୁ ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ କରିଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ କରୁଛୁ ଯେ ସମସ୍ତେ ବିଏଲ୍ ଯେତେବେଳେ ଘର ଟୁ ଘର ଯାଇକିରି ଆପଣମାନଙ୍କୁ ଆଡମିନେସନ ଫର୍ମ ଦେବେ, ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା ଏବଂ 2002 ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯେଉଁ କରାହେଇଛି ବା ମ୍ୟାପିଂ କରାହେଇଛି ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
2: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 1,88,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ

0: ଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଜଣ ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13 ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ ଏ1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଭାଇନା ଏ ବର୍ଷ ବେଶୀ ହଇରାଣ ହେଇଯାଉଛୁ ଭାଇନା।
2: ହଁ, ତମେ ବୈଠକୁ ଆସୁ ଆସୁ ହଇରାଣ କଥା କହିଲ, କିଏ ହେଲେ ଭଲ କଥା କହିବେ? ତମେ ହଇରାଣ କଥା କହିଲ କି ହେଇଗଲା ଯେ?
1: ବୋଲେ 100 କ୍ୱିଣ୍ଟାଲର ଏକା ପଞ୍ଜୀକରଣ ହେଇଛି ବୁଝିଲ କି ନାହିଁ, ଆର 50 କ୍ୱିଣ୍ଟାଲ ରହିଯାଇଛି
2: ବୋଲି ମଣ୍ଡି ପାଇଁ।
1: ହଇ,
2: ତମେ ଜଣେ ଏକା କହ, ବହୁତ ଜଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କର ପଞ୍ଜୀକରଣ ହେଇପାରି
1: ନାହିଁ।
2: କେମିତି କରିବାର ନାହିଁ? ଏବେ ଯେତିକି ପଞ୍ଜୀକରଣ ହେଇଛି ସେତିକି ଏକା ଭଲ ଧାନ ବିକ୍ରି କରିବାଟା ଦେଖ, ପଇସା କମିବ ଟିକେ, ମନା ନାହିଁ ଯେ, ମାତ୍ର କିସୁ କରିବା। ତମେ କାହିଁକି ଯେ ଏମିତି ବିଳମ୍ବ କଲ? ହେଲା ନାହିଁ,
1: ଲେଟ୍ ହେଇଗଲା ତ ଭାଇନା।
2: ଆସିଟା ତ ଆମର କଥାରେ ଅଛି କି ନାହିଁ, ଚାଷ ତର ତର ବଣିଜ ମଠ, ଆଉ ଆମେ ତର ତର କଥା କହୁଛେ, ମାତ୍ର ଆମେ ଏକା ଲେଟ୍ ହେଇଯିବା ବୋଲି ଏମିତି ଏକା ଭୋଗିବା କଥା ବୋଲି ମଣ୍ଡିରେ ଦେଲେ ଟିକେ ଅଧିକା ପଇସା ମିଳିଥା,
1: ବାହାରେ
2: ଦେଲେ ଟିକେ କମ ଆକା।
1: ଗୋଟେ 50 କ୍ୱିଣ୍ଟାଲ ଅଛି, ପାଣି ପାଖକୁ ଦେଖିନେ କାଟବାର ଅଛି ବୁଝିଲ।
2: ଧାନ କଟା ତମର ଆରମ୍ଭ କରିଦେଲଣି ବୋଲ ତ
1: ହେଇଗଲା,
2: ଏବେ କି ସେ ବୋଲେ କେନାଲ ପାଣି ମିଶା ବନ୍ଦ କରିଦେଲେ,
1: ବନ୍ଦ ହେଇଗଲା।
2: ଧାନ ମନେ ଟିକେ ଦେଖିକି ଆଗ ଜଗିକିରି କାଟିବାକୁ ପଡିବ, କାହିଁକି ବୋଲେ ଆର ମାସ ଆଡକୁ ବର୍ଷା ହେବାର ଅଛି,
1: ବର୍ଷା ହେବାର ସମ୍ଭାବନା। ଏବେ ଅଦିନିଆ ବର୍ଷା ହେଇଯାଉଛି, କାଟିକିନା ପକେଇ ଦେଇଥିବୁ ବୋଲେ ହଇରାଣ ହେଇଯାଉଛି।

0: ଆଜିକାଲି ମଣ୍ଡିରେ ଠିକ ଭାବରେ ଯଦି ଆମେ ଧାନ ଦେବା ନାହିଁ ବୋଲେ ମଣ୍ଡି ରେଟ୍ ଦେବେ ନାହିଁ, ଆହୁରି ତୁ ଏତେ କେଜି କାଟ ସେତେ କେଜି କାଟ ବୋଲେ ମନ ଦୁଃଖ ଆକା
1: ମନ ଦୁଃଖ ତ
0: ହେଲେ ଟିକେ ଜଗି ଦେଇକିରି ଭଲ ଧାନ ଦେବାଟା ଭଲ, ପାଗକୁ ଦେଖି ମିଶା କାଟିବାଟା ଭଲ କିଛି ବୋଲେ ଆଜିକାଲି ଏ ଧାନ ଚାଷ ତମର ପରା ଯେତେ ସବୁ କରୁଛନ୍ତି ମୁଇଁ ମିଶା ତା ଭିତରେ ଗୋଟେ ଅଛି।
1: ତମର କି ଦେଇଛି ହେଲେ?
0: ଆମର ହେଇଛି ଯେ ସେତେ ଭଲ ହେଇ ନାହିଁ ବୋଲ ତ ଘାସ ବେଶୀ ଭାରି ପଡ଼ିଲା।
1: ଏ ବର୍ଷ କେତେ ଜଣ ପଚାରିଲି ଭାଇ ନା କାହାର ଭଲ ହେଇ ନାହିଁ ଗା ବୋଲୁଛନ୍ତି?
0: ସେଟା ପାଇଁ ତ ବେଳେ ବେଳେ ଇଚ୍ଛା ହଉଛି ବେଳେ ବେଳେ ନାହିଁ, ହେଲେ କିସ କରିବା, ତାର ପାଇଁ ତ ଅନ୍ୟ ବ୍ୟବସ୍ଥା ମିଶା କରିବାର ଅଛି।
1: ଅଛି ତ ଆଉ ତାର ପାଇଁ କଣ ବ୍ୟବସ୍ଥା ଜାଣିଛ ନା ଭାଇ? ନା
0: ନାଇଁ କହୁନ ଟିକେ।
1: ଏ ଯୋଉ ଗୋ ସୁଗମ ପୋର୍ଟାଲ ନାଇଁ
0: ହଁ, ଇଏ ଗାଈ ଗୋରୁ ରଖିବା ପାଇଁ ସରକାର ଅଛି ପରା,
1: ତାଙ୍କର ପୋର୍ଟାଲ ଗୋଟେ ଅଛି,
0: ଜାଣିଛ କି ସେ ବିଷୟରେ?
1: ସେ ବିଷୟରେ ଟିକେ କହିବି ଭାଇ ନା, ଶୁଣ
0: କହିଦେବୁ ନା ଟିକେ ଶୁଣି।
1: ଏଇଟା ହଉଛି ଓଡ଼ିଶା ସରକାରଙ୍କର ଗୋଟେ ପୋର୍ଟାଲ ବୁଝିଲ କି ନାଇଁ, ଯେ କି ଚାଷୀମାନେ ଇ ପୋର୍ଟାଲ ମାଧ୍ୟମରେ ଗାଈ ଗୋରୁ ପାଳନ, ପଶୁପାଳନ, ମାଛ ଚାଷ, ଉଦ୍ୟାନ ଚାଷ ଏ ବିଷୟରେ ସରକାରୀ ଯୋଜନା ଆଉ ସବସିଡି ମଧ୍ୟ ଅନଲାଇନ୍ରେ ଆବେଦନ କରିପାରିବେ।
0: ଆଚ୍ଛା ଆଚ୍ଛା, ବୁଝିଲେ ଯାହା ଯଦି କିଏ ଚାଷ କରିବ, ଗାଈ ଫାର୍ମ ଗୋଟେ କରିବ ବା ଛେଳି ଫାର୍ମ କରିବ ବା କୁକୁଡ଼ା ଫାର୍ମ କରିବ ବୋଲେ ସରକାରଙ୍କର ଏଇ ପୋର୍ଟାଲରେ ଆବେଦନ କରିବାକୁ ପଡିବ, ଘରେ ବସିକି ଅନଲାଇନ୍ରେ କରିବାକୁ
1: ପଡିବ।
0: ଆଚ୍ଛା ଆଚ୍ଛା, ଭଲ କଥା।
1: ବୋଲେ ଆମେ ଏମିତି ଗାଈ ଆଣିକିନା ଏମିତି ପଶୁପାଳନ ମାନେ ଘରେ ରଖିକିନା କରିଦେବୁ ବୋଲେ ହବ ନାହିଁ ତାର ଚାଷ? ଏଇଟା ବିଭିନ୍ନ ପ୍ରକାର ଗାଈ କେମିତି ଆଣିବାର କଣ କରିବାର
0: ସବସିଡି
1: ଆହୁରି ମିଳିବ ଏ ବିଷୟରେ ଯୋଉମାନେ ଜାଣିନଥିବେ ଏ ଅଧିକାରୀଙ୍କର ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କଲେ ସେମାନେ ଜାଣିପାରିବେ କିଛି।
0: ଭଲ କଥା କହିଲେ, ବୋଇଲେ ଗୋଟିଏ ଚାଷ ଉପରେ ଖାଲି ନିର୍ଭର କଲେ ହବ ନାହିଁ, ତା ସହିତ ମିଶିକି ରହୁଥିବା ଚାଷ ବୋଲେ ଆମକୁ ଗାଈ ଗୋରୁ ଏକା ଭଲ,
1: ଗାଈ ଗୋରୁ ହଉ କୁକୁଡ଼ା ହଉ ଯୋଉଟା ହଉଛି
0: ଇଆଡ଼େ ମିଶା ଦୁଇ ପଇସା ମିଳିବ, ସିଆଡ଼େ ମିଶା ଦୁଇ ପଇସା
1: ମିଳିବ।
0: ନା ଭଲ କଥା ଗୋଟେ କହିଲ ବୈଠକରେ ଆଜି, ମାତ୍ର ତମେ ହଇରାଣ କଥା କହିଲା ପରେ ମତେ ମିଶା ବଡ ଚିନ୍ତା ଏକା ଲାଗିଲାଣି ବୋଲେ ଆଗକୁ ମଣ୍ଡି ଅଛି, ଏବେ ବର୍ଷା ଆଇବ, ମୋର ଧାନ ଟିକେ ଲେଟ୍ରେ ଏକା ମୁଇଁ କଲି, କେମିତି କାଟିବି କେମିତି ବିକ୍ରି କରିବି ସେଟା ଏକା ଚିନ୍ତା। ହେଲେ ଶୁଣ ତ ଭଉଣୀ, ଆମେ ଯେମିତି ଚିନ୍ତା କରୁଛୁ ଆମର ପରା ଭାଇ ଭଉଣୀ ମାନେ ମଧ୍ୟ ଚିନ୍ତା କରୁଥିବେ,
1: ନିଶ୍ଚୟ କରୁଥିବେ ନା ଭାଇନା।
0: ହେଲେ ଶୁଣ ତ, ଆଜି ତ ଆମର ବୈଠକ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ବୈଠକରେ ଆଉ ଆମେ ତ କଥାବାର୍ତ୍ତା ହେଲେ ହବ ନାହିଁ, କାର୍ଯ୍ୟକ୍ରମ ଆଡକୁ ଯିବା। ଆଜିର ଆମର ଏ କାର୍ଯ୍ୟକ୍ରମରେ ଏ ଆମେ ଯେମିତି ହଇରାଣ ହଉଛେ, ହଇରାଣ ନ ହେବା ପାଇଁ ଭାଇ ଭଉଣୀ ମାନେ କଣ ସବୁ ନୂଆ ପଦ୍ଧତିରେ ଚାଷ କରିପାରିବେ ଆଉ କୋ ଚାଷ କରିପାରିବେ ସେ ସମ୍ପର୍କରେ ଆଜି ଜଣେ ବିଭାଗୀୟ ଅଧିକାରୀ ସିଏ କହିବେ, ଆମେ ବସିକି ଶୁଣିବା। ମୁଁ ଏକା ତାଙ୍କୁ ଟିକେ ପଚାରିବି ଯେ ଆଜିକାଲି ଶିକ୍ଷିତ ଯୁବପିଢ଼ି ମାନେ ଏ ଯୋଉ ଚାକିରି ପଛରେ ଦୌଡୁଛନ୍ତି, ଚାକିରିକୁ ଛାଡିକିରି ମିଶା ଆଉ କଣ କଲେ ଭଲ ପଇସା ରୋଜଗାର କରିପାରିବେ?
1: ନାଇଁ ଚାକିରି କଲେ ମଧ୍ୟ ନେଇକି ଚାଷ କଲେ ମଧ୍ୟ ଦୁଇ ପଇସା ମିଳିବ କି
0: ନାଇଁ ହେଲେ ଶୁଣି ଦବା ସେଟା ଗୋଟେ
1: ଶୁଣିବା ଭାଇନା, ତମେ ପଚାର ମୁଁ ଶୁଣୁଛି ଭାଇନା ବସିକି।
2: ସାର ନମସ୍କାର, ସାର ଆପଣ ପରିଚୟ ଟିକେ ଦେବେ? ସାର
3: ଡକ୍ଟର ପ୍ରଦୋଷ କୁମାର ପଣ୍ଡା, ଡାଇରେକ୍ଟରେଟ୍ ଅଫ୍ ହର୍ଟିକଲଚର୍, ଆଇ ରିଟାୟାର୍ଡ ଏଜ୍ ଏଡିସନାଲ୍ ଡାଇରେକ୍ଟର ଅଫ୍ ହର୍ଟିକଲଚର୍, ଯୋଉଟାକୁ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବରେ ମୁଁ ରିଟାୟାର୍ଡ କରିଛି 2023 ଏପ୍ରିଲରେ।
2: ବର୍ତ୍ତମାନ ଏଭଳି ଏକ ସମୟ ଆସିକି ପହଞ୍ଚିଛି, ସମସ୍ତେ କୋଉଠି ନା କୋଉଠି ଖୋଜୁଛନ୍ତି ଏକ ସ୍ୱାବଲମ୍ବୀନ ବାଟ, ଆଉ ଏସବୁ ଭିତରେ ହର୍ଟିକଲଚର ଏକ ପ୍ରମୁଖ ମାଧ୍ୟମ ସାଜୁଛି। କଣ କହିବେ ସାର, କେମିତି ଆମେ ଯୁବପିଢ଼ିଙ୍କୁ ଆଗାମୀ ଦିନରେ ଚାଷ କ୍ଷେତ୍ରରେ ଏକ ସ୍ୱାବଲମ୍ବୀର ବାଟ ଦେଖାଇ ପାରିବା, ସେଥିପାଇଁ କଣ କଣ ସବୁ ସେମାନେ ଗ୍ରହଣ କଲେ ଗୋଟିଏ ବାଟ ବାଛିପାରିବେ?
3: ଦେଖନ୍ତୁ, ଆମର ବର୍ତ୍ତମାନ କୃଷିର ଉପରେ ବା କୃଷିକୁ ଆମେ ଫେରିବାକୁ ହିଁ ଅଛି, କାରଣ ଆମେ ଗୋଟେ ଜିନିଷ ନିଶ୍ଚିତ ଭାବରେ କହିପାରିବା ଯେ ଯେତେ ଯାହା ଆମେ ରୋଜଗାର କଲେ ମଧ୍ୟ ଆମର ଯୋଉ ଖାଦ୍ୟ ଶସ୍ୟ ବା ଖାଦ୍ୟ ପାଇଁ ଉଦ୍ଦିଷ୍ଟ ଜିନିଷ ଆପଣଙ୍କର ମାଟିରୁ ହିଁ ସେଟା କୃଷି ମାଧ୍ୟମରେ ହିଁ କରିବାକୁ ପଡିବ, ଏବଂ ଏଇ କୃଷି ଭିତରେ ଗୋଟେ ଆମର ବିଭାଗ ହଉଛି ବା ଗୋଟେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଆପଣଙ୍କର ଉଦ୍ୟାନ କୃଷି, ଯୋଉଟାକି ଆମେ ହର୍ଟିକଲଚର ବୋଲି କହୁଛେ। ଏବଂ ହର୍ଟିକଲଚରରେ ଯୋଉ ପୋଟେନ୍ସିଆଲିଟି ଅଛି ବା ହର୍ଟିକଲଚରରେ ବର୍ତ୍ତମାନ ଆଗାମୀ ଡିକେଡ୍ ବା ଆଗାମୀ 10 ବର୍ଷ ହର୍ଟିକଲଚର ଉପରେ ବହୁତ ଆକ୍ଚୁଆଲି ଅଛି, ମାନେ ଏଭେନ୍ୟୁ ଅଛି ବା ବହୁତ ଗୁଡ଼ିଏ ଆମର ଏକ୍ସପ୍ଲୋର କରିବାକୁ ବାକି ଅଛି। ଛୋଟିଆ ଛୋଟିଆ ଏକ୍ଜାମ୍ପଲ ଆପଣଙ୍କର ଲୋକ ଦେଇସାରିଲେଣି ବା ସେ ପ୍ରକାର କାମ କରିକି ବାହାରକୁ ଆସିସାରିଲେଣି ଆମର। ଆ ଉପରେ ଦେଖନ୍ତୁ, ଗୋଟେ ହର୍ଟିକଲଚରରେ ଆପଣଙ୍କର ଗୋଟେ ଏକ୍ସପୋର୍ଟର

0: ସେ ବି ପୋଟେନ୍ସିଆଲ ଅଛି ଆମ ପାଖରେ। ତାପରେ ଆପଣଙ୍କର ବର୍ତ୍ତମାନ ଅର୍ଗାନିକ ଅର୍ଗାନିକ ୱେରେ ଯୋଉ ଆପଣଙ୍କର ହର୍ଟିକଲଚର ପ୍ରଡ୍ୟୁସ ଆପଣଙ୍କର କୁହନ୍ତୁ, ହଳଦୀ କୁହନ୍ତୁ, ଅଦା କୁହନ୍ତୁ, ଯୋଉଟାକି ଆମର ଅଞ୍ଚଳରେ ମୁଁ ଆକ୍ଚୁଆଲି ଅବିଭକ୍ତ କୋରାପୁଟ ଅଞ୍ଚଳ ଯୋଉଟାକି ଆମର ଟ୍ରାଇବାଲ ସପ୍ଲାଇନ୍ ଏରିଆ କଥା ମୁଁ କହୁଛି, ଯୋଉ ଜାଗାରେ କି ବାଇ ଡିଫଲ୍ଟ ଏଗୁଡ଼ାକ ହଉଛି ଆପଣ କ'ଣ କି ଚାଷଟା ହଉଛି ଅର୍ଗାନିକ, କେମିକାଲ ଫର୍ଟିଲାଇଜର ବା ରାସାୟନିକ ପଦାର୍ଥର ବ୍ୟବହାର ଏ ଜାଗାରେ ପ୍ରାୟତଃ କମ। ସେଥିପାଇଁ ଏସବୁ ଜିନିଷ ଆମର ଯୋଉ ଯୁବପିଢ଼ି ମାନଙ୍କ ପାଇଁ ଆମର ଉପଦେଶ ରହିବ, କାରଣ ସେମାନେ ତ ବିଭିନ୍ନ ପ୍ରକାର କାର୍ଯ୍ୟ କରିକିରି ବିଭିନ୍ନ ପ୍ରକାର ପ୍ରୋଜେକ୍ଟକୁ ହାତରେ ନେଇକି ସେମାନେ ସଫଳତା ଅସଫଳତା ଏସବୁ ସ୍ୱାଦ ସେମାନେ ଚାଖିଛନ୍ତି। ସେଥିପାଇଁ ହର୍ଟିକଲଚର ଏଣ୍ଟରପ୍ରିନର ବା ହର୍ଟିକଲଚର ଏଣ୍ଟରପ୍ରିନରସିପ୍ ଡେଭଲପ୍ କରିବା ପାଇଁ ବୋଲି ସେମାନେ ପ୍ରଥମ କଥା ହଉଛି ସେମାନଙ୍କ ପାଖରେ ଧୈର୍ଯ୍ୟ ରହିବା ଦରକାର ଅଛି, ଏବଂ ଓଭର ନାଇଟ୍ ଆମେ ଯେ ପୁରା ବହୁତ ପିକ୍ କୁ ଚଢ଼ିଯିବା ସେ ପ୍ରକାର ଚିନ୍ତାଧାରା ମନ ଭିତରେ ଆମେ ରଖିବାନି। କାରଣ କୃଷିଟା ହଉଛି କଣ କି ଚାଷ ମାନେ ତରତର ବଳିଜ ମଠ ବୋଲି ଯୋଉ କୁହନ୍ତି, ଚାଷ କଣ୍ଟିନ୍ୟୁଅସଲି ଆପଣ ଚାଷ କରିବାକୁ ପଡିବ, ଏବଂ ଚାଷରେ ରିଟର୍ଣ୍ଣଟା ଆକ୍ଚୁଆଲି ବାଣିଜ୍ୟ ଯେତିକି ରିଟର୍ଣ୍ଣ ଦବ ସେତିକି ରିଟର୍ଣ୍ଣଟା ପାଇବା ଆପଣଙ୍କୁ ଟିକେ ସମୟ ସାପେକ୍ଷ ହବ। କିନ୍ତୁ ବର୍ତ୍ତମାନ ଷ୍ଟେଜରେ ଆପଣଙ୍କର ହର୍ଟିକଲଚରରେ ହେଭି ପୋଟେନ୍ସିଆଲିଟି ଅଛି, ଏବଂ ହର୍ଟିକଲଚରରେ ଅଳ୍ପ ଜାଗାରୁ ଫର ଏକ୍ସାମ୍ପଲ ଆପଣଙ୍କର ଯଦି ହାଇଡ୍ରୋପୋନିକ କରନ୍ତି କିମ୍ବା ଆପଣଙ୍କର ଯଦି ଫ୍ଲାୱାର କଲ୍ଟିଭେସନ କରନ୍ତି ଛୋଟିଆ ଛୋଟିଆ ଜାଗାରେ ଯୋଉଟାକି ପ୍ରିସିସନ ଫାର୍ମିଂ ବୋଲି କୁହାଯାଏ, ଫାର୍ମିଂର ଯେମିତି ପ୍ରିସିସନ ଫାର୍ମିଂରେ ଆପଣଙ୍କର ପଲି ହାଉସ୍ ଅଛି, ଆପଣଙ୍କର ସେଡ୍ନେଟ୍ ହାଉସ୍ ଅଛି, ଆପଣଙ୍କର ସିଞ୍ଚାଇ ଆପଣଙ୍କର ଇରିଗେସନ ଉପରେ ସରକାର ଏକ୍ଚୁଆଲି ପାଖାପାଖି 70% ସବସିଡି ବର୍ତ୍ତମାନ ପ୍ରଦାନ କରୁଛନ୍ତି, ଆପଣଙ୍କର ପାଖାପାଖି 50-60% ସବସିଡି ଆପଣଙ୍କର ପଲି ହାଉସ୍ରେ ସେଡ୍ନେଟ୍ ହାଉସ୍ରେ ଯୋଗାଇ ଦେଉଛନ୍ତି। ଯୋଉ ଜାଗାରେ କି ଆମେ ବର୍ତ୍ତମାନ ଯୋଉ କ୍ଲାଇମେଟର ଯୋଉ ଚେଞ୍ଜ ହେଉଛି, ବିଭିନ୍ନ ପ୍ରକାର କ୍ଲାଇମେଟ ଯୋଉ ଆମର ଚାଷ କରିବାକୁ ଯୋଉ ପ୍ରତିବନ୍ଧକ ସାଜୁଛି ସେଗୁଡ଼ାକ ଆମେ ସେଥିରୁ ଦୂର କରିଦେଇପାରିବା, ପାଣିର ଅଭାବକୁ ଆମେ ଦୂର କରିପାରିବା, ଡ୍ରିପ୍ ଇରିଗେସନ ବା ସିଞ୍ଚାଇ ଯୋଉଟାକି ଆମେ କହୁଛେ ବୁନ୍ଦା ଜଳସେଚନ କହୁଛେ ତାକୁ ଆମେ ଅବଲମ୍ବନ କରିକିରି। ଏବେ ଦେଖନ୍ତୁ ଆପଣଙ୍କର କୋରାପୁଟ ଜିଲ୍ଲା ଭିତରେ ମୁଁ ଗୋଟେ ଏକ୍ସାମ୍ପଲ ଦେବି, ଆମର ନବରଙ୍ଗପୁର ଜିଲ୍ଲା ମାନେ ଆମର ରାଜ୍ୟରେ ସବୁଠୁ ବେଶୀ ମାନେ ଏଚିଭମେଣ୍ଟ କରିଛି ଆପଣଙ୍କର ଡ୍ରିପ୍ ଇରିଗେସନ ଆଣ୍ଡ ସ୍ପ୍ରିଙ୍କଲର ଇରିଗେସନରେ। ଆମେ ମୁଁ ଆକ୍ଚୁଆଲି କିଛି ସମୟ ମୋର ଗୋଟେ ସୁଯୋଗ ଥିଲା, ମୁଁ ମାନେ ନବରଙ୍ଗପୁର ଜିଲ୍ଲାରେ ପାଖାପାଖି 3 ବର୍ଷ ଖଣ୍ଡେ ମୁଁ ମାନେ ସର୍ଭ କରିଛି ମାନେ ଉପ ମାନେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବରେ ନିଜର ଅନୁଭୂତି କହୁଛି। ଏବେ ଦେଖନ୍ତୁ ଆପଣଙ୍କର ନବରଙ୍ଗପୁର ଜିଲ୍ଲା ହଉଛି ଗୋଟେ ଜିଲ୍ଲା ଯୋଉଥିରେ କି ଆପଣଙ୍କର 12 ମାସ ଆପଣଙ୍କର ଥ୍ରୁ ଦି ଇୟର ୟୁ ଫାଇଣ୍ଡ ଫୁଲକୋବି। ଆମେ ଯେତେବେଳେ ଆଜ୍ଞା ବହୁତ ବର୍ଷ ତଳେ ଆମେ ଚିନ୍ତା କରୁଥିଲେ ଫୁଲକୋବି କେବଳ ଗୋଟେ ସିଜନାଲି ମିଳେ ବୋଲି, ଶୀତ ଦିନେ ହିଁ ଆଭେଲେବୁଲ ହୁଏ ବୋଲି, କିନ୍ତୁ ବର୍ତ୍ତମାନ ଫୁଲକୋବିର ଏ ପ୍ରକାର ସବୁ ବିଭିନ୍ନ ଭେରାଇଟି ବୈଜ୍ଞାନିକ ଜ୍ଞାନକୌଶଳରେ ଡେଭଲପ୍ ହେଲାଣି ଯୋଉଟାକ ବ୍ୟବହାର କରିକି ଆମେ ସବୁ ସିଜନରେ ମଧ୍ୟ ଆମେ ଚାଷ କରିପାରିବା। ତାପରେ ମୋର ଗୋଟେ ଉପଦେଶ ରହିବ ଯୁବପିଢ଼ିକୁ, ଯାହା ଚାଷ ବି ନିଅନ୍ତୁ ଅଫ୍ ସିଜନ ୱେରେ କରିବେ, ମାନେ ଯୋଉ ସମୟରେ ମାର୍କେଟରେ ଫୁଲକୋବି 50 ଟଙ୍କା ଗୋଟାରେ ବିକ୍ରି ହଉଥିବ, ଆମର ଫୁଲକୋବି ସେ ସମୟରେ ମାର୍କେଟକୁ ଆସିବା ଦରକାର ଅଛି। ସୋ ମାର୍କେଟକୁ ଆମେ ଷ୍ଟଡି କରିକି ମାର୍କେଟରେ ଯୋଉ ଜିନିଷର ଚାହିଦା ଯେତେବେଳେ ବେଶୀ ଥାଏ ସେ ସମୟରେ ଆମେ ପ୍ରଡ୍ୟୁସ୍ କରିବାକୁ ଅଛି। ଟ୍ରେଡିସନାଲି ମାନେ ଯୋଉ ସମୟରେ ଯୋଉ ସିଜନରେ ଯାହା ଚାଷ କରୁଛନ୍ତି ଲୋକ ତ କରୁଛନ୍ତି, ଆମେ କିଛି ନୂଆ କରିବାକୁ ଅଛି, ମାନେ ସେଇ ଜିନିଷ କରିବା କିନ୍ତୁ ନୂଆ ୱେରେ କରିବା, ଯେମିତିକି ଆପଣ କହୁଛନ୍ତି ଗୋଟେ ଲିଡର ଆକ୍ଚୁଆଲି ନୂଆ ନୂଆ ଜିନିଷ କିଛି କରିବା ଦରକାର ନାହିଁ, ସେଇ ଜିନିଷ କରିବାକୁ ଅଛି ଇନ୍ ଡିଫରେଣ୍ଟ ୱେ, ଦାଟ୍ ଇଜ୍ ଦି କ୍ୱାଲିଟି ଅଫ୍ ଏ ଗୁଡ୍ ଲିଡର। ସୋ ଯଦି ଆମର ଯୁବପିଢ଼ି ଯଦି ଏଇଟାକୁ ଆଦରେଇ ନେଇକିରି ଯଦି ଯୁବପିଢ଼ି ଯଦି ଆମର ଏଇ କାର୍ଯ୍ୟରେ ଲାଗିବେ ତାହେଲେ ଯଥେଷ୍ଟ କରିପାରିବେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ଦେଖନ୍ତୁ, ଆପଣଙ୍କର କୁନ୍ଦୁରା ମାର୍କେଟରୁ ଆଜ୍ଞା ଯାହା ଆପଣଙ୍କର ପ୍ରଡକ୍ସନ ହଉଛି, ଯାହା ହାଟକୁ ଆସୁଛି ସବୁଗୁଡାକ ଲିଫ୍ଟ ହେଇକିରି ପଳଉଛି ଟୁ ଦି ନେବରିଂ ଷ୍ଟେଟ୍, ଦ୍ୟାଟ୍ ଇଜ୍ ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶରୁ ପୁଣି ଏଗେନ୍ ସେଗୁଡାକ ଆମ ଷ୍ଟେଟ୍କୁ ଆସୁଛି, ଆମେ ସେଟାକୁ ପରଚେଜ କରୁଛେ, ଆମେ ଖାଉଛେ। ସୋ ଆମେ ଯଦି ଆମର ଯୋଉ ପ୍ରଡକ୍ଟ ଅଛି ବା ଆମର ଯୋଉ ଅର୍ଗାନିକ ପ୍ରଡ୍ୟୁସ ଆମେ ଯୋଉ ପ୍ରଡକ୍ସନ କରୁଛନ୍ତି ଆମର ଚାଷୀ, ତାକୁ ଯଦି ଆମେ ଗୋଟେ ଜାଗାରେ ଏଗ୍ରିଗେଟ୍ କରିକି ତାର ସର୍ଟିଂ ଗ୍ରେଡିଂ କରିକି ଯଦି ଆମେ ପ୍ୟାକିଂ କରିକି ପଠେଇବା, ଦ୍ୟାଟ୍ ଇଜ୍ ଅଲସୋ ଗୁଡ୍ ବିଜନେସ୍।
1: ସାର୍ ଆପଣ ଅର୍ଗାନିକ ଫାର୍ମିଂ କଥା କହିଲେ, କିନ୍ତୁ ବର୍ତ୍ତମାନ ଏମିତି ସିଚୁଏସନ୍ ପଳି ଆସିଛି ଯେ ରାସାୟନିକ ସାର ଉପରେ ହିଁ ସବୁବେଳେ ନିର୍ଭର କରୁଛି ଚାଷୀ, ତେବେ ଅର୍ଗାନିକ

0: ଫାର୍ମିଂ କରିବାକୁ ହେଲେ ଯାହା ରାସାୟନିକ ସାରରୁ ପ୍ରୟୋଗ କରିକି ଯେତିକି ସେ ଆଦାୟ କରିପାରୁଛି ଏଥିରେ ସେତିକି ହେଇପାରିବ ନା ସାର୍ କିଛି ଫରକ ପଡ଼ିବ? ଯଦି ଅର୍ଗାନିକ କରିବେ ତାହେଲେ କ'ଣ କ'ଣ ସାର ସେମାନେ ବ୍ୟବହାର କରିପାରିବେ ଯେ ରାସାୟନିକ ସାରକୁ ପରିବର୍ତ୍ତନ କରିପାରିବେ?
1: ଆପଣଙ୍କର ଏଇ ଯୋଉ ଇନଅର୍ଗାନିକ ୱେରେ ଆମେ ଚାଷ କରୁଛେ ବର୍ତ୍ତମାନ, ତାକୁ ଅର୍ଗାନିକ ୱେକୁ ଯିବା ପାଇଁ ବୋଲି ଆମକୁ ଗୋଟେ କନ୍ଭର୍ସନ୍, ଗୋଟେ ଟାଇମ୍ ପିରିୟଡ୍ ଆପଣଙ୍କୁ ଲାଗିବ ସେ ଜାଗାକୁ ଯିବା ପାଇଁ ବୋଲି। କାରଣ ଆମର ମାଟି ବର୍ତ୍ତମାନ କେମିକାଲ ଫର୍ଟିଲାଇଜର ଯଦି ନ ପାଉଛି ତାହେଲେ ସିଏ ତାର ପ୍ରପର୍ଲି ଯେତିକି ପ୍ରଡକ୍ସନ୍ ହବା କଥା, ଆମର ଯୋଉଟାକି ଏଫିସିଏନ୍ସି, ଆପଣ ଫର୍ଟିଲାଇଜର ୟୁଜ୍ ଏଫିସିଏନ୍ସି ଆମର ଆସ୍ତେ ଆସ୍ତେ କମି କମି ଆସୁଛି। ମାନେ ମୋର କହିବା କଥା, ଆପଣଙ୍କର ଯଦି ଏହି ପ୍ରକାର ଆମେ କଣ୍ଟିନ୍ୟୁ କରିବା ଆଗାମୀ ଦିନମାନଙ୍କରେ ଏମିତି ଆସିକି ପହଞ୍ଚିବ, ଆମେ ଯେତେ ରାସାୟନିକ ସାର ପ୍ରୟୋଗ କଲେ ମଧ୍ୟ ସେ ଅନୁପାତିକ ରିଟର୍ନ ଆମକୁ ମିଳିବ ନାହିଁ। ସେଥିପାଇଁ ଆମକୁ କ'ଣ କରିବାକୁ ପଡିବ, ଆମ ପାଖରେ ଯାହା ଏଭେଲେବୁଲ ଅଛି, ଆମେ ଦେଖନ୍ତୁ ଆଜ୍ଞା, ପୁରୁଣା ଦିନମାନଙ୍କରେ ଗାଈ ଗୋରୁ ଏଗୁଡାକ ପ୍ରବଳ ଥିଲେ। ଆପଣଙ୍କର ମାନେ ଏ ଯୋଉ ବଳଦକୁ ଲଗେଇକି ଚାଷ କରିବା ସିଷ୍ଟମ ବର୍ତ୍ତମାନ ଉଠିଗଲାଣି, ମେକାନାଇଜେସନ ହେଇଗଲାଣି, ଗାଈ ଲୋକ ରଖୁନାହାନ୍ତି। ମାନେ ଆମର କହିବା କଥା, ଗାଈର ଗୋବର ଛେଳି କୁଆଁର ନେଇକିରି ପକେଇବା କଥା, ଆମର ଯୋଉ ବିଲରେ ପୁରୁଣା ସିଷ୍ଟମ ଥିଲା ଗାଈ କୁଆଁର ନେଇକିରି, ମାନେ ସେମାନେ ସେଠି ରହିବେ, ସେମାନଙ୍କର ଯୋଉ ମଳମୂତ୍ର ତ୍ୟାଗ କରିବେ, ସେଟାକୁ ଆମର ମାଟିକୁ ଏନରିଚ୍ କରିବ, ସେ ସିଷ୍ଟମ ବର୍ତ୍ତମାନ ଆଉ ନାହିଁ। ଆମକୁ ବର୍ତ୍ତମାନ କରିବାକୁ ପଡିବ, ଆମକୁ କେମିକାଲ ଫର୍ଟିଲାଇଜର, ଫର ଏକ୍ସାମ୍ପଲ ଆମେ 100 kg ସାର ଆମେ ପ୍ରୟୋଗ କରୁଥିବେ, ପର ଏକରକୁ ଆମେ ପ୍ରୟୋଗ କରୁଥିଲେ ଉଦାହରଣ ସ୍ୱରୂପ, ଆମକୁ ଗୋଟେ ବର୍ଷ ଯଦି ଏ ବର୍ଷ ଆମେ ଚିନ୍ତା କଲେ ଯେ ଆମେ ଅର୍ଗାନିକ ଫାର୍ମିଂ କରିବା, ତାହେଲେ ଆମେ 10 kg ସେଥିରୁ ମାଇନସ୍ କରିବା, ମାନେ 90 kg ସାର ପ୍ରୟୋଗ କରିବା, ଏବଂ 10 kg ବଦଳରେ ଆମେ କିଛିଟା ଗୋବର ଖତ କିମ୍ବା ଯେକୌଣସି ଆପଣଙ୍କର ଅର୍ଗାନିକ ର ଇନପୁଟ ଯାହା ଅଛି, ଆପଣଙ୍କର ବାୟୋ ଫର୍ଟିଲାଇଜର କୁହନ୍ତୁ, ଗୋବର ଖତ କୁହନ୍ତୁ, ଜିଆ ଖତ କୁହନ୍ତୁ, କିମ୍ବା ଆପଣ ପନିପରିବାର ୱେଷ୍ଟ କୁହନ୍ତୁ, ହ୍ୱାଟ ଏଭର ଯାହା ଆପଣଙ୍କୁ ଅର୍ଗାନିକ ୱେ କେମିକାଲରୁ ଆପଣ 10 kg କମେଇବେ। ସୋ ଏଇ ପ୍ରକାର 10 kg କମେଇ କମେଇ କମେଇ କମେଇ ଆପଣଙ୍କର 10 ବର୍ଷ ପରେ ଆପଣ ଦେଖିବେ ଆପଣ କେବଳ ରାସାୟନିକ ସାର 10 kg ବ୍ୟବହାର କରୁଥିବେ, ଏବଂ ଆପଣଙ୍କର କ୍ରପରେ ସେମିତି କିଛି ମାନେ କ'ଣ ପ୍ରଡକ୍ସନରେ ସେମିତି କିଛି ମାନେ ଡିଫରେନ୍ସ ଆପଣ ଫିଲ୍ କରିପାରିବେ ନାହିଁ। ମାନେ ଗ୍ରେଜୁଆଲ କନ୍ଭର୍ସନ ଇଜ୍ ଆଡଭାଇଜ୍ ଆଣ୍ଡ ପର୍ଟିକୁଲାରଲି ଆମର ଏ ଯୋଉ କୋରାପୁଟ ଅଞ୍ଚଳ ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଯେଉଁଟାକି ଫୁଲବାଣୀ କୁହନ୍ତୁ, କୋରାପୁଟ କୁହନ୍ତୁ, କଳାହାଣ୍ଡି କୁହନ୍ତୁ, ଏଇ ଅଞ୍ଚଳରେ ଚାଷୀ ଆକ୍ଚୁଆଲି କମ୍ ପରିମାଣରେ ରାସାୟନିକ ସାର ବ୍ୟବହାର କରୁଛନ୍ତି, ବାଇ ଡିଫଲ୍ଟ ଏଗୁଡ଼ାକ ହେଉଛି ଅର୍ଗାନିକ। ସୋ ସେଇ ଜାଗାରେ ଆମେ ଯଦି ଏ ପ୍ରକାର ପ୍ରୋସେସ୍କୁ ଯଦି ଆମେ ଅବଲମ୍ବନ କରିବାକୁ ଆରମ୍ଭ କରିବା, ଆମର ବହୁତ ଗୁଡ଼ିଏ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ ଆ ଉପରେ କାମ କରୁଛନ୍ତି। ଆଜ୍ଞା
2: ଦେଖିଲ ଆଜ୍ଞା କେତେ କଥା କହିଗଲେ, ବୋଇଲେ ବିଭିନ୍ନ ପ୍ରକାର ଉପାୟ ରହିଛି, ହେଲେ ଆମେ ଖାଲି ଗୋଟିଏ ପେସାକୁ ଧରିଲେ ହବ ନାହିଁ, ଏହାର ପାଇଁ ମିଶା ସରକାରଙ୍କର ଯୋଜନା ବେଶୀ ରହିଛି, ସେଟା ମାନେ ଜାଣିବାର ଅଛି ଆଉ ଦେଖିବାର ଅଛି, ତେବେ ଯାଇକିରି ଆମେ ଭଲ ରୋଜଗାର କରିପାରିବା, କାହା ଉପରେ ଆଉ ନିର୍ଭର ହେବା ନାହିଁ।
3: ସବୁ ତ ଅନଲାଇନ ହେଇଗଲାଣି, ଅନଲାଇନ ଦେଖିଦେଲେ ମାନେ ମୋବାଇଲ ଖୋଲୁ ଖୋଲୁ ତ ଏଇଟା ବାହାରୁଛି ସେଇଟା ବାହାରୁଛି, ଗୋପାଳନ କିଏ ଫଳ ଚାଷ କରୁଛି, କିଏ ଫୁଲ ଚାଷ କରୁଛି, କିଏ ଧାନ, କିଏ ମକା, ଏମିତି ହେଇଛି,
2: ସବୁ ପ୍ରକାର ସୁବିଧା ଏବେ ହାତ ପାହାନ୍ତାରେ ଅଛି,
3: ଆମେ ନିଜେ ଟିକେ ମାଇଣ୍ଡ ଖର୍ଚ୍ଚ କରିବାର ଅଛି।
2: ହେଲେ ଶୁଣ ତ ଭଉଣୀ, ଆମେ ତ ଭଲ ଆଲୋଚନା ଗୋଟେ ଶୁଣିଲେ, ହେଲେ ଆମର ବୈଠକର ପରମ୍ପରା ଭାଙ୍ଗିବାନି, ଗୀତ ଗୋଟେ ଶୁଣିଦେବା, କିଷାନବାଣୀ ଗୀତ,
3: କିଷାନବାଣୀ ଗୀତ ଗୋଟେ ଶୁଣିବା, ନହେଲେ ତ ମନଟା ଭଲ ଲାଗୁନି।

0: ଦେଖିଲ କି ହେଲେ କଥା କିସ କହିଲି କହିଲେ ଏ ସକାଳୁ ସକାଳୁ ଯେମିତି ତମେ ପଇସା ପାଇବାକୁ ହେଲେ ମଣ୍ଡି ଚିନ୍ତା କଲ, ଆମେ ତ ଚାଷୀ ଲୋକ ଧାନ ଦିଟା ବିକିଲେ ପଇସା ମିଳିବ ହେଲେ ତା ସହିତ ଆଜିକାଲି ଗୋଟେ ତିନି ଚାରିଟା ଚାଷ ନ କଲେ ହବ ନାହିଁ ନାହିଁ ବୋଲି ଖାଲି ଧାନ ଉପରେ ନିର୍ଭର କଲେ ହବ ନାହିଁ। ଏବେ ଯେମିତି ଦେଖିଲେ ଗୋଟେ ଗୀତ ଗୋଟେ ଶୁଣିଦେଲେ ସରଦାମ ଟିକେ ହେଇଗଲା କାମଟା, ବୈଠକ ଆଇଲେ ଏଇଟା ମାନେ ଏକା ଟିକେ ଜାଣିବାକୁ ମିଳୁଛି ବୋଲ ତ। ତା ସହିତ ଆହୁରି ଗୋଟେ କଥା ରହୁଛି, ଖାଲି ବୈଠକ ଆଇଲେ ଆମେ ଗୀତ ଶୁଣିଦେଇକି ଆଲୋଚନା ଶୁଣିଦେଲେ ତ ହବ
1: ନାହିଁ,
0: ଭାଇମାନଙ୍କ କଥା ମିଶା ଶୁଣିଦଉଛେ ଆମେ, ଆମେ ମିଶା ଭାଇମାନଙ୍କୁ କହି ରଖିବା ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଭାଇମାନେ ଆମକୁ ଯୋଉ ଚିଠି ଲେଖି ପଠାଉଛନ୍ତି ତାଙ୍କ ଗାଁକୁ ଆମେ ଯେତେବେଳେ ଯାଉଛୁ ତାଙ୍କ ସହିତ ମିଶା ଆମେ ମିଶି ଥାଉଛୁ
1: କଥା ହଉଛୁ ତାଙ୍କ ସହିତ କେମିତି କଣ ଚାଷ କରୁଛନ୍ତି
0: ତାଙ୍କ ଅଞ୍ଚଳରେ କଣ ଚାଷ ସବୁ। ହେଲେ ଆଜି ମିଶା ସେମିତି ଗୋଟେ ଭାଇର କଥା ଗୋଟେ ଶୁଣିଦବା, ତମେ ଯେମିତି ପରଦିନ କଥାବାର୍ତ୍ତା ହେଇଥିଲ ସେଟା ଟିକେ ତମ ଭିତରେ କଥା ହେଇଥିଲ, ଆଜି ଟିକେ ଆମେ ମିଶା ଶୁଣିଦବା ଭାଇ କେମିତି ସବୁ ଚାଷବାସ କରୁଛନ୍ତି ତାଙ୍କ ଅଞ୍ଚଳରେ କଣ ସବୁ ରହିଛି,
1: ସେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ତା ବିଷୟରେ ଟିକେ ଶୁଣିବା ଭାଇନା ସେ କଣ କଣ କହୁଛନ୍ତି। ଆଜ୍ଞା ନମସ୍କାର।
2: ନମସ୍କାର,
1: ଆପଣଙ୍କର ପରିଚୟ ଟିକେ ଦେବେ।
2: ମୋର ପରିଚୟ ହଉଛି ମୁଁ ରଣ୍ଡାପାରି ରହୁଛି, ଜୟପୁର ଠୁ 10 କିଲୋମିଟର ଦୂରରେ ରଣ୍ଡାପାରି ପଞ୍ଚାୟତ।
1: ଆପଣ ଜଣେ ଚାଷୀ କି? ଆଜ୍ଞା
2: ହଁ ମୁଁ ଚାଷୀ।
1: ମୁଁ
2: ଧାନ ଚାଷ କରୁଥିଲି ସବୁ ଯାକ 15 ଏକର, ଲେବର ପ୍ରୋବ୍ଲେମ ପାଇଲି ଏବେ 3 ଏକର ଚାଷ କରୁଛି, ପ୍ଲସ ମୋର ବାଡ଼ରେ ଲଗେଇଛି ମଲ୍ଲି ଫୁଲ, ଗେଣ୍ଡୁ ଫୁଲ, ଆଉ ସେବତୀ ଫୁଲ, ବଡ଼ ଟଗର, ସାନ ଟଗର, ମନ୍ଦାର ଫୁଲ, 3-4 ପ୍ରକାର ଫୁଲ ଏଠି ଲଗେଇଛି ବାଡ଼ରେ, ଆହୁରି ଜାମ୍ବ, ଆମ୍ବ, ଲେମ୍ବୁ, ପଣସ, କଞ୍ଚା କଦଳୀ, ପାଚିଲା କଦଳୀ, ଏସବୁ ପ୍ରକାର ଚାଷ ଏ ଭିତରେ କରୁଛି।
1: ପନିପରିବା
2: ହଁ ଗୋଟେ ଏକର ଭିତରେ ମୁଁ ସବୁ ଯାକ କରୁଛି।
1: ଆଚ୍ଛା, ଧାନ କେତେ ଏକର ଲଗେଇଛନ୍ତି?
2: ଧାନ ମୁଁ ନିଜେ ଏବେ କରୁଛି 3 ଏକର, ଲେବର ପ୍ରୋବ୍ଲେମ ପାଇଲି 3 ଏକର କରୁଛି, ଆଉ ବାକି ସବୁ ଭାଗ ଚାଷ କରି।
1: ଆଚ୍ଛା ଆଚ୍ଛା, ଏଇ ଯୋଉ ଫୁଲ ଚାଷ କହିଲେ କେବେଠୁ ଆରମ୍ଭ କରିଛନ୍ତି?
2: ଫୁଲ ଚାଷଟା ଏବେ 2 ବର୍ଷ ହେଲା ମୁଁ ଷ୍ଟାର୍ଟ କରିଛି, ତାର ବିକ୍ରି ମଧ୍ୟ ମୁଁ ପର ଡେ 300-200 ଏମିତି କରି ବିକ୍ରି କରୁଛି।
1: ଫୁଲ ଚାଷ କରୁଛନ୍ତି ତାର ଋତୁ ଅନୁସାରେ କରୁଛନ୍ତି ନା ସବୁ ଋତୁରେ?
2: ସେଟା ଆଷାଢ ମାସରେ ଏକା ତାକୁ ଭଲ ଭଲ ଇଏ କରିକି ଗଛ ପତ୍ର ଲଗାଯାଏ, ଆମର ଆଷାଢ ମାସରେ ମୁଁ ଲଗାଉଛି।
1: ମାନେ ସବୁ ଫୁଲର?
2: ହଁ ସବୁ ଫୁଲ ଆଷାଢ ମାସରେ ଲଗେଇଲେ ଏକା ଫୁଲଟା ତାର ସମାନ ସେ ବର୍ଷା ଟାଇମ୍ ଲଗେଇବ, ତମର ଶୀତ ଦିନ ଟାଇମ୍ରେ ବଢିଆ ଫୁଲ ଫୁଲ ସବୁ ବଢିଆ ହବ।
1: ଚାଷ ପାଇଁ ମାଟି କେମିତି ଆବଶ୍ୟକ, ମାନେ କିପରି ମାଟି ହେବା ଦରକାର?
2: ମାଟି ବୋଲେ ପୁରା ହାଲକା ବୋଲେ ଷ୍ଟ୍ରଙ୍ଗ ନଥିବ ମାଟି, ଯେମିତି ଖତ ମାଟି ଭଳିଆ ଖତ ଯେମିତି ହାଲକା ଥିବ, ମାଟି ଖୋଳିଲେ ବି ସେ ପ୍ରକାର ହାଲକା ଥିବ ବୋଲେ ବୋଲେ ଗଛଟା ଭଲ ବଢିବ, ଗଛ ହାଲକା ଥିବ ବୋଲେ ନାଇଁ ବୋଲେ ତାକୁ ମାଟି ଖୋଳିକି ହାଲକା କରିକି ତାକୁ ଗୋବର ଖତ ଦେଇ କରିବା।
1: ଆଚ୍ଛା, ହେଲେ ଦେଖନ୍ତୁ ଧାନ ଆଉ ଗହମ ଭିତରେ ଯେମିତି ସାର ଦିଆଯାଉଛି, ଏ ଫୁଲ ଚାଷରେ ମଧ୍ୟ ସାର ଦିଆହଉଛି କି?
2: ଗୋବର ଖତ ଖାଲି ମୋର ଯାହା କିଛି ଦଉଛି 2-3 ଟ୍ରାକ୍ଟର ଖତ ଆଣି ରଖିଛି ଗୋବର ଖତ, ସେଇଟା

0: ୟୁଜ୍ ସାର କେବେ ପକାଏ ନାହିଁ।
1: ଆଚ୍ଛା ଆଚ୍ଛା, ହେଲେ ଏଇ ଯେ ଫୁଲ ଗଛକୁ ପାଣି କେତେବେଳେ କେତେବେଳେ ଦିଅନ୍ତି?
0: ପାଣି ମୁଁ ସକାଳେ ଦେବି 6ଟାରୁ 8ଟା ପର୍ଯ୍ୟନ୍ତ ଦେବି, ଆଉ ସନ୍ଧ୍ୟା 5ଟାରୁ 6ଟା ପର୍ଯ୍ୟନ୍ତ ଦେବି, ଦିନକୁ 2 ଉଳି।
1: ଦିଓଳି ଦେବେ?
0: ଆପଣ ଦେଲେ ଦି ସକାଳେ ଦେବେ ନା ସନ୍ଧ୍ୟାବେଳେ ଦେବେ, 2 ଉଳି ମୁଁ ଦିଏ।
1: ଆଚ୍ଛା, ବର୍ତ୍ତମାନ ତ ବହୁତ ଖରା ହେଉଛି, ନ ଦେଲେ ବି ତ ମରିଯିବ।
0: ମରିଯିବ। ହଁ ହଁ ତାକୁ ସେଥିପାଇଁ ଖରାଦିନ ପାଇଁ 2 ଉଳି ଦେବାକୁ ପଡ଼ିବ। ତମେ ଶୀତ ଦିନରେ 1 ଉଳି ଦେଲେ ବି ଚଳିବ,
1: ହଁ,
0: ମାତ୍ର ଖରା ଦିନରେ 2 ଉଳି ଦେବାକୁ ପଡ଼ିବ।
1: ଏଇ ଯେ ଫୁଲ ଚାଷରେ କ'ଣ କ'ଣ ସମସ୍ୟା ସବୁ ଦେଖାଯାଉଛି
0: ପୋକ
1: ଯେ?
0: ପୋକ ଲାଗିବ, ପୋକ ପୋକ ଲାଗିବ ତାହିଁରେ, ପୋକ ପୋକ ମଧ୍ୟ ଲାଗୁଛି
1: ହଁ, ତା
0: ତାକୁ।
1: ପାଇଁ କ'ଣ କେମିତି ନିୟନ୍ତ୍ରଣ?
0: ତାର ମେଡିସିନ ଗୋଟେ ମିଳୁଛି, ତା ନାଁ କ'ଣ ମୁଁ କହିପାରିନି, ଭୁଲି ଯାଇଛି। ସେ ମେଡିସିନଟା ଆଣିକି ରଖିଛି, କେବେ କେବେ ଏମିତି ଦରକାର ପଡ଼ିଲେ ସେଇଟା ମୁଁ ଆମ୍ବ ଗଛକୁ ଗୋଟେ ସ୍ପ୍ରେ କଲାବେଳକୁ ଏଇଟା ବି କରିଦେଉଛି। ସେ ପୋକ ପୋକ ଯାହା ଥିବ ତାହିଁରେ ଇଏ ହେଇଯିବ, ଲିଆ ଥା ସଫା ହେଇଯିବ।
1: ହେଲେ କେତେ ପୁରା ଜମିରେ ଏଇ ଯେ ଫୁଲ ଚାଷ ଯାକ କରୁଛନ୍ତି?
0: ଏଇଟା ମୋର ସବୁ ଯାକ ବୋଲେ ମୋର ତାହିଁରେ ପାଖାପାଖି 1 ଏକର ଏକା ସବୁ ଯାକ କରିଛି, ଫୁଲ ଆମ୍ବ ଜାମ୍ବ ଲେମ୍ବୁ ଏ ସବୁ ଗୋଟେ ଇଏ ରେକା କରିଛି ସବୁ ଯାକ।
1: ହେଲେ
0: ଫୁଲ ପାଖାପାଖି ମୋର 1400 ସ୍କୋୟାର ଫୁଟ ଭିତରେ ଏକା ହବ, ସେତିକି ଲଗେଇଛି ଫୁଲ। ଏଇ ଖାଲି ମଲ୍ଲି ଫୁଲ ଆଉ ସେବତୀ ଫୁଲ, ଆଉ ବାକି
1: ମାନେ
0: ସବୁ
1: ସେବତୀରେ ମାନେ କୋଉଟା, କୋଉ କୋଉ କଲର୍ ଲଗଉଛନ୍ତି?
0: ରଙ୍ଗ ଅଛି, ୱେଲ ଅଛି, 2ଟା କଲର ଏକା ଲଗେଇଛି। ଏବେ ନୂଆ ନୂଆ ଲଗେଇଛି ତ ସେଇଟା ମାନେ ଟ୍ରାଏ କରୁଛି କେମିତି ଭଲ ହବ, ତାପରେ ଦେଖି ଆଗକୁ ଆଗକୁ ବଢ଼େଇବି ବୋଲିକିରି।
1: ଆଚ୍ଛା ଆଚ୍ଛା,
0: ହଁ ହଁ ଟ୍ରାଏଲରେ ଅଳ୍ପ ଅଳ୍ପ କରୁଛି, ଅଧିକ କରିବା ପାଇଁ ବୋଲେ ତାପରେ ତାର କେମିତି ହେଉଛି କ'ଣ ହେଉଛି ଦେଖିବା। ହେଲେ ମଧ୍ୟ ମୁଁ ଏସବୁ ମିଶେଇକି ଦିନକୁ 500, 400, 300 ଏମିତି ଦେଖି ବିକ୍ରି କରୁଛି ଫୁଲ।
1: ହେଲେ ଏଇ ଯେ ବିକ୍ରି ବଟାଟା କେଉଁଠି କରୁଛନ୍ତି?
0: ଘରକୁ ଆସିକି ନେଇ ଯାଉଛନ୍ତି, ମୋ ସାହିରେ ଘର ପାଖରେ ଓଡ଼ିଶା ପଡ଼ିଶା ଆସିକି ଲୋକ ମାଗି ଫୁଲ ନେଉଛନ୍ତି, ପଇସା ଦେଇକି ନେଇ ଯାଉଛନ୍ତି।
1: ଆଚ୍ଛା, ଆଉ ମାର୍କେଟ
0: ହଁ
1: ଯିବା ଦରକାର ନାହିଁ ନି?
0: ମାର୍କେଟ ଯିବା ପଡ଼ୁନି।
1: ହେଲେ ଖର୍ଚ୍ଚ କେତେ ପୁରା କରିଥାଉଛନ୍ତି ମାନେ ଏକର ଗୋଟେ
0: ଖର୍ଚ୍ଚ ଆରେ ମୋତେ ପାଖାପାଖି 5000 ଟଙ୍କା ଖର୍ଚ୍ଚ ଖର୍ଚ୍ଚ କରିବାକୁ ପଡ଼ୁଛି। ଗୋଟେ ଲେବର ପଡ଼ିବ, ଦରକାର ପଡ଼ିଲେ 2ଟା କେବେ କେବେ ପଡ଼ୁଛି, 15 ଦିନ ଲେବର ଦରକାର ପଡ଼ିବ ମାସକୁ।
1: ଲାଭ କେମିତି ପାଉଛନ୍ତି?
0: ଲାଭ ଆପଣ ଦେଖନ୍ତୁ, ମୋତେ ତ ଏଇଟା ସେ ହିସାବରେ ମୋତେ 10,000 ଟଙ୍କା ଖଣ୍ଡେ ମିଳୁଛି ଲାଭ।
1: ଆଚ୍ଛା,
0: ସମାନ ଠିକ ଟାଇମରେ ହବ ସବୁ କଲେ ମୋତେ ମୋତେ ତାହିଁରେ 10,000 ସବୁ ପ୍ରକାର ଫୁଲ ତାହିଁରେ, ମଲ୍ଲି ଫୁଲ ଏସବୁ ମିଶି ଫୁଲରେ ଖାଲି।
1: ଗେଣ୍ଡୁ ଫୁଲ ତ ଖାଲି ଆମର ଏଇ ଯୋ ମାର୍ଗଶିର ମାସରେ ହିଁ ମିଳୁଥିଲା।
0: ହଁ ମାର୍ଗଶିର ମାସରେ ମିଳିଥିଲା, ମୁଁ ସେ ମାର୍ଗଶିର ମାସରେ ହିଁ କରୁଛି ଏଠି, ସେଇ ସେଇ ଟାଇମରେ ଏକା ଫୁଲ ଏଇଟା ଗେଣ୍ଡୁ ଫୁଲ କରୁଛି। ଏବେ ଅଳ୍ପ ଅଳ୍ପ ହେଇଛି, ଖରାପ ହେଇଗଲା ନା
1: ଆଚ୍ଛା,
0: ଗେଣ୍ଡୁ ଫୁଲ, ନହେଲେ ସେଇ ମାସରେ ଏକା ଫୁଲଟା ବହୁତ ହୋଇଥିଲା, ବହୁତ ମୋର ଫୁଲ ହେଇଥିଲା। ହଁ ପାଖାପାଖି ସେ ଗୋଟେ ମାସରେ ମୁଁ ପାଖାପାଖି 7-8 ହଜାର ଟଙ୍କାର ଫୁଲ ବିକ୍ରି କରିଛି।
1: ଏ ଫୁଲ ଚାଷ ପାଇଁ କିଛି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି କି?
0: ଯନ୍ତ୍ରପାତି ମୁଁ କିଛି ୟୁଜ୍ କରିନି, ମୁଁ
1: ହଁ,
0: ଖାଲି ଲଙ୍ଗଳ ଅଛି, ତାର କୁଷିବାଟା ମାନେ ତାର ମିଳୁଛି ବାହାରେ କିଣିକିରି ଆଣିଛି, ସେଟା ଗୋଟେ 3-4 ପ୍ରକାର କୁଷା କୁଷି କରିବା ପାଇଁ ତାହିଁରେ ଏକା ମୋର ସବୁ ୟୁଜ୍ କରୁଛୁ। ବହୁତ ପଇସା ତାହିଁରେ ଇନଭେଷ୍ଟମେଣ୍ଟ ନ କରି କେମିତି କମ୍ ଇନଭେଷ୍ଟମେଣ୍ଟ ହବ ସେଟା ଦେଖୁଛି ମୁଁ ସବୁବେଳେ।
1: ହଁ, ଆଉ ସରକାରୀ ସହାୟତା କିଛି ପାଉଛନ୍ତି କି ନା କିଛି?
0: ସରକାରୀ ସହାୟତା ଜିରୋ, କିଏ ଆସି ପଚାରିବାର ନାହିଁ, ଦେଖିବାର ନାହିଁ। ମୋର ତ କେତେ ସବୁ ଲଗେଇଛି, ଲୋକ ଦେଖିକି ପଚାରୁଛନ୍ତି କେତେ ବଢ଼ିଆ ହେଇଛି, କୋଉଠି କ'ଣ କରୁଛୁ, ସବୁ ପଚାରୁଛନ୍ତି, ସବୁ ଦେଖୁଛନ୍ତି, ମାତ୍ର ସରକାରୀ ସହାୟତା ଚାନ୍ସ ନାହିଁ, କିଛି ମିଳିବାଟା ନାହିଁ।
1: ଚାଷ ଛଡ଼ା ଆଉ କ'ଣ କରୁଛନ୍ତି?
0: ଚାଷ ବୋଲେ ମୁଁ ଆଗରେ ତ ଆମର ମା ଚାଷ କରୁଥିଲେ, ମୁଁ ବି ଚାଷ ଟିକେ ଦେଖାଦେଖି କରୁଥିଲି। ଏ ପେପର ମିଲ୍ ବନ୍ଦ ହେଇଗଲା ପରେ 2 ବର୍ଷ ବନ୍ଦ ହେଇଗଲା ଯେତେବେଳେ, ଏଇ ଭିତରେ ପଶିବା ମୁଁ ବାଧ୍ୟ ହେଇକିରି ଏସବୁ ଯାକ ଯୋଜନାରେ ପଶିଛି ବୋଲି ଆଶା, ଧୀରେ ଧୀରେ ବଢ଼ଉଛି କରିବି ବୋଲିକିରି।
1: ୟା ପୂର୍ବରୁ ପେପର ମିଳିଲେ ସର୍ଭିସ
0: ହଁ
1: କରୁଥିଲି?
0: ସର୍ଭିସ କରୁଥିଲି, କାନ୍ଦୁଲ ମୁଁ ଲଗେଇଥିଲି ପାଖାପାଖି 30 କେଜି କାନ୍ଦୁଲ ମୋର ହେଲା। ଲେବର ମିଳିନି, ତଳେ ଝଡ଼ିଗଲା, 10 କେଜି କାନ୍ଦୁଲ ତଳେ ୱେଷ୍ଟ ହେଇଗଲା, ଲେବର ମିଳିଲାନି, ମୁଁ ସବୁ ଯାକ ଲସ୍ ହେଇଗଲା ତାହିଁରେ ବି। ଲେବର ପାଇଁ ପ୍ରୋବ୍ଲେମ ପାଇଁ ସବୁ କିଛି କରି ହେଉନି, କୋଉଟା ହେଲେ ବି ଭାବିକି କରିବା ପଡ଼ୁଛି। ଇଆଡ଼େ କୁକୁଡ଼ା ଚାଷ, ଦେଶୀ କୁକୁଡ଼ା ଗୁଡ଼ା ଆଣିକି ଚାଷ ସେଟା ଗୋଟେ ଷ୍ଟାର୍ଟ କରିଛି, ଏବେ
1: ଆଚ୍ଛା
0: ପାଖାପାଖି ଆରମ୍ଭ କରିଛି।
2: ଭଉଣୀ, ସତ କଥା ଏକା ଯେ କ'ଣ କରିବା, ଆମେ ତ କହିବେନି କି ପାଠ ପଢିକିରି ବହି ଦେଖିକି ଚାଷ କରିଦେଲେ ତ ହବ ନାହିଁ,
1: ନାଇଁ ହବ,
2: ମାଟି ସହିତ ମିଶିଲା ଏକା ମାଟି ବିଷୟରେ ଜାଣିପାରିବା,
1: ଜାଣିପାରିବା,
2: ସବୁ ଜାଗାର ମାଟି ସମାନ ନାହିଁ ଆଉ ସବୁ ସମାନ ଭାବେ ଚାଷ କରିପାରିବେ ନାହିଁ।
1: ନାଇଁ ନାଇଁ,
2: ତେଣୁ କରି ଭାଇମାନଙ୍କ ଅନୁଭୂତିଟା ଆମ ପାଇଁ ଗୋଟେ ବଳ ଦଉଛି,
1: ଦଉଛି
2: ବୁଝିଲେ
1: ଦଉଛି।
2: ହେଲେ ଭଉଣୀ, ଆଉ ତ ବେଶୀ କଥାବାର୍ତ୍ତା ହେଲେ ହେବ ନାହିଁ, ଆମେ ତ ସମାନ ଟାଇମ ହିସାବରେ ଚାଲିବା ଲୋକ
1: ଦେଖ
2: ହିସାବରେ
1: ସମୟ
2: ହେଇଗଲାଣି। ହେଲେ ଯିବା,
1: ହଁ ଯିବା ଭାଇନା, ଯିବା,
2: ଆଉ ଗୋଟେ ନୂଆ କଥା ନୂଆ ବିଷୟ ନେଇ ଆହୁରି ଗୋଟେ ବୈଠକରେ ଆମେ କଥା
1: ବୈଠକରେ
2: ହେବା,
1: ଆରମ୍ଭ, ହଁ ବୈଠକରେ ନିଶ୍ଚୟ କଥା ହେବା,
2: ଯିବା ହେଲେ,
1: ଯିବା ଭାଇନା, ଯିବା।

0: ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ଆସନ୍ତୁ ଶୁଣିବା ଆଲୋଚନା ସମାଜଜନ ଓ ଗଣମାଧ୍ୟମ। ଆଲୋଚକ ହେଲେ ଡକ୍ଟର ସୁଧାଂଶୁ ଶେଖର ପଟ୍ଟନାୟକ।
1: ସମାଜ ଓ ଗଣମାଧ୍ୟମ ସୃଷ୍ଟିର ଅନାଦିକାଳରୁ ସମାଜ ଓ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ଅତି ନିବିଡ଼। ପୌରାଣିକ ଯୁଗରୁ ନାରଦଙ୍କୁ ବିଭିନ୍ନ ଘଟଣାର ବାର୍ତ୍ତାବହ ରୂପେ ଉପସ୍ଥାପନ କରାଯାଉଥିଲା। ତେଣୁ ବର୍ତ୍ତମାନ ବି ନାରଦଙ୍କ ଜନ୍ମଦିନକୁ ସାମ୍ବାଦିକତା ଦିବସ ରୂପେ ବି ପାଳନ କରାଯିବାର ନଜିର ରହିଅଛି। ବର୍ତ୍ତମାନ ଆଧୁନିକ ଯୁଗରେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ବିବେଚନା କରାଯାଏ। ଏଥିରୁ ସ୍ପଷ୍ଟ ଅନୁମୟ ସମାଜ ଓ ଗଣମାଧ୍ୟମର ସମ୍ପର୍କର ନିବିଡ଼ତା କିଭଳି ଭାବେ ରହିଅଛି। ପୁରାତନ ଯୁଗରେ ମନୁଷ୍ୟ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବସତି ସ୍ଥାପନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ଦୈନନ୍ଦିନ ଜୀବନକୁ ଯାପନ କରୁଥିଲା। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିଜର ସ୍ଥିତି ଓ ଘଟଣାଗୁଡ଼ିକ ସୀମିତ ରଖୁଥିଲା। ଏହା ଅନ୍ୟ ବସତି ଉପରେ ବିଶେଷ ଭାବେ ପ୍ରଭାବ ପକାଇ ପାରୁନଥିଲା ବା ଆବଶ୍ୟକତା ମଧ୍ୟ ଅନୁଭବ ହେଉନଥିଲା। କିନ୍ତୁ ସମୟକ୍ରମରେ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଦେଖାଯିବା ସହ ସମୟ ସହିତ ତାଳ ଦେଇ ନିଜର ମୌଳିକ ଆବଶ୍ୟକତାର ପରିମାଣ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ସମାଜ ଅନ୍ୟ ସମାଜ ଉପରେ ନିର୍ଭର କରିବାକୁ ଆରମ୍ଭ କଲା। ଆବଶ୍ୟକତା ଓ ଉଦ୍ଭାବନର ଗତି ଧୀରେ ଧୀରେ ବଢ଼ିବାରେ ଲାଗିଲା। କିଛି ସମୟକ୍ରମରେ ଜୀବନଯାପନର ଶୈଳୀରେ ପରିବର୍ତ୍ତନ ଦେଖାଦେବା ସହ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ମନୁଷ୍ୟ ନିଜର ମୌଳିକ ଚିନ୍ତାଧାରାରୁ ଉର୍ଦ୍ଧ୍ୱରେ ସମାଜ ଓ ବସତିର ବିକାଶ ଘଟିବା ସହିତ ପରିସୀମା ମଧ୍ୟ ବୃଦ୍ଧି ପାଇଲା। ବିଶେଷ ରୂପେ ନିଜ ଅଞ୍ଚଳର ଆବଶ୍ୟକତା ମେଣ୍ଟାଇବା ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଲା। ଏଥି ଯୋଗାଯୋଗର ଆବଶ୍ୟକତା ଅନୁଭବ କରିବାକୁ ଲାଗିଲା ଏହି ସମାଜ, ଏବଂ ଯୋଗାଯୋଗକୁ ସୁଦୃଢ଼ କରିବା ନିମନ୍ତେ ଚେଷ୍ଟା କରିବା ଆରମ୍ଭ କଲା। ଆମେ ପୂର୍ବକାଳର କଥା ଯଦି ଚିନ୍ତା କରିବା, ଗୋଟିଏ ଦେଶର ବା ଗୋଟିଏ ସାମ୍ରାଜ୍ୟର ରାଜା ଅନ୍ୟ ସାମ୍ରାଜ୍ୟକୁ ବାର୍ତ୍ତା ପ୍ରେରଣ ନିମନ୍ତେ କିଭଳି ଭାବେ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଥିଲା, ସେହି ସୈନିକମାନଙ୍କୁ ମାସ ମାସ ଲାଗୁଥିଲା ଗୋଟିଏ ସ୍ଥାନର ବାର୍ତ୍ତାକୁ ଅନ୍ୟ ସ୍ଥାନରେ ପହଞ୍ଚାଇବା ପାଇଁ। ସେହିଦିନଠାରୁ ବିଜ୍ଞାନର ଅଗ୍ରଗତି ହେବା ସହ ଆମେ ସର୍ବଦା ଚେଷ୍ଟା କଲୁ ଯେ ବାର୍ତ୍ତା କିଭଳି ଭାବରେ ଅନ୍ୟ ପାଖରେ ସୀମିତ ସମୟ କମ୍ ମୂଲ୍ୟରେ ପହଞ୍ଚିପାରିବ। ଏହାକୁ ନେଇ ବହୁତ ପ୍ରକାର ଗବେଷଣା ଆରମ୍ଭ ହେଲା, ଯାହାର ପରିସ୍ଥିତି ଏବଂ ଭବିଷ୍ୟତ ପାଇଁ ଆମେ ଚିନ୍ତାଶୀଳ ଥିଲୁ ତାହା ବର୍ତ୍ତମାନ ଆମେ ଅନୁଭବ କରୁଛୁ ଏହି ଡିଜିଟାଲ ଯୁଗରେ। ଯାହା ଆମର ଆବଶ୍ୟକତା ଥିଲା ଡିଜିଟାଲ ଯୁଗରେ, ବାର୍ତ୍ତା ସାଙ୍ଗେ ସାଙ୍ଗେ ବା ଅଳ୍ପ କିଞ୍ଚିତ ସମୟ ମଧ୍ୟରେ ପ୍ରେରଣ କରାଯାଇପାରୁଛି, ଏବଂ ସେହିଭଳି ଭାବରେ ଗୋଟିଏ ବାର୍ତ୍ତା ସମଗ୍ର ସମାଜକୁ ପ୍ରଭାବିତ କରିପାରୁଛି, ଏହା ଆମେ ସମସ୍ତେ ଏହାର ମୁଖ ସାକ୍ଷୀ। ତେଣୁ ଯେଉଁଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଠି ପ୍ରଥମରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଥାଏ ସରକାରଙ୍କ ତରଫରୁ। ପ୍ରତିଟି ବାର୍ତ୍ତା, ପ୍ରତିଟି ଗଣମାଧ୍ୟମ ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବା ଉଚିତ। ଆମେ ପ୍ରଥମରୁ ଆଲୋଚନା କରିଅଛୁ ଯେ ସମାଜ ଓ ଗଣମାଧ୍ୟମ ମଧ୍ୟରେ ଥିବା ସମ୍ପର୍କ ବିଷୟରେ। ସମୟ ଅନୁଯାୟୀ ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଆବିଷ୍କାର ଓ ଉଦ୍ଭାବନର ଘଟଣା ସମୂହ ସମସ୍ତ ମାନବ ସମାଜକୁ ପ୍ରଭାବିତ କରିବାକୁ ଆରମ୍ଭ କରିଥିଲା। ଧୀରେ ଧୀରେ ଯୋଗାଯୋଗର ମାଧ୍ୟମ ମଧ୍ୟ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ପାଲଟିଗଲା, ଏବଂ କ୍ରମବିକାଶ ଘଟି ପରିବର୍ତ୍ତ ମୁହୂର୍ତ୍ତରେ ଏହା ଗଣମାଧ୍ୟମ ରୂପରେ ଆବିର୍ଭାବ ଘଟିଲା। ସର୍ବଦା ଗଣମାଧ୍ୟମର ଭୂମିକା ସମାଜ ସଂସ୍କାର ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ବେଳେବେଳେ ସମାଜର ଦର୍ପଣ କହିଲେ ଅତ୍ୟୁକ୍ତ ହେବ ନାହିଁ ଏହି ଗଣମାଧ୍ୟମକୁ। ଆମ ମଧ୍ୟରେ, ଆମ ସମାଜରେ ଘଟିଯାଉଥିବା ସମସ୍ତ ଘଟଣାକୁ ସେ ସମାଜ ଆଗରେ ପ୍ରତିପାଦନ କରିବାର ସାହସ ଦେଖାଇ ଆସିଛି ଏହି ଗଣମାଧ୍ୟମ।

ସରକାରଙ୍କର ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ଆରମ୍ଭ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏହାର ଭୂମିକା ବିଶେଷ ଭାବେ ଉପଯୋଗୀ। ସରକାରଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ତଥା ଜନସାଧାରଣଙ୍କ ସ୍ୱର ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଅଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସକାରାତ୍ମକ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମୁକ୍ତ ଗଣମାଧ୍ୟମ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାଠୁ ଆରମ୍ଭ କରି ବେନିୟମ କାର୍ଯ୍ୟକୁ ସମାଲୋଚନା ମାଧ୍ୟମରେ ନିଜର ସ୍ୱରକୁ ଶାଣିତ କରିଥାଏ ଗଣମାଧ୍ୟମ। ସ୍ୱଚ୍ଛତା ନ୍ୟାୟ ସକାରାତ୍ମକ ଚିନ୍ତାଧାରାକୁ ସମାଜରେ ପ୍ରତିପାଦନ କରିବା ଓ ଏହା ପ୍ରତି ସଚେତନ ସୃଷ୍ଟି କରିବା ଏକ ଗଣମାଧ୍ୟମର ଗୁରୁଦାୟିତ୍ୱ। ଏକ ଭଲ ବାର୍ତ୍ତା ବା ଏକ ଭଲ ଖବର ପ୍ରସାରଣ କରି ଅନ୍ୟକୁ ଉଦ୍ବୁଦ୍ଧ କରିବା ବା ଅନ୍ୟକୁ ପ୍ରେରଣା ଯୋଗାଇବା ଗଣମାଧ୍ୟମର ଅନ୍ୟ ଏକ ଦାୟିତ୍ୱ ଏବଂ ନକାରାତ୍ମକ ଖବର ପ୍ରତି ଦୃଷ୍ଟି ଦେଇ ସମାଜର ଅନ୍ୟ ଦିଗ ପ୍ରତି ଆମେ ଚିନ୍ତାଶୀଳ ହୋଇ ଗଣମାଧ୍ୟମ ବେଳେବେଳେ ଏହି ନକାରାତ୍ମକ ଖବରରୁ ନିବୃତ ରହିବା ବି ଦେଖିଆସିଅଛୁ ଏବଂ ନିଜ ଦାୟିତ୍ୱକୁ ଠିକ୍ ଭାବେ ନିର୍ବାହ କରିବା ଗଣମାଧ୍ୟମର ଦାୟିତ୍ୱ ଏବଂ ଏହି ଦାୟିତ୍ୱ ଏକ ସୁସ୍ଥ ସମାଜ ଗଠନ କରିବାରେ ବିଶେଷ ରୂପେ ସାହାଯ୍ୟ କରିଥାଏ। ଗଣମାଧ୍ୟମର ଗୁରୁଦାୟିତ୍ୱ ହେଉଛି ପାଠକ ବା ଦର୍ଶକ ନିକଟରେ ସଠିକ୍ ଓ ନିରପେକ୍ଷ ବାର୍ତ୍ତା ବା ସୂଚନା ପ୍ରଦାନ କରିବା। ବର୍ତ୍ତମାନ ଯୁଗରେ ଗଣମାଧ୍ୟମର ପ୍ରସାରର ରୂପରେଖରେ ବହୁତ ପରିବର୍ତ୍ତନ ଦେଖାଦେଇଅଛି। ଛାପା ବା ପ୍ରିଣ୍ଟିଂ ବୈଦ୍ୟୁତିକ ବା ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରୁ ବର୍ତ୍ତମାନ ତା ଯାତ୍ରା ଡିଜିଟାଲ ଯୁଗରେ ପହଞ୍ଚିଅଛି। ଡିଜିଟାଲ ମାଧ୍ୟମରେ ଗଣମାଧ୍ୟମର ପ୍ରସାର ବିଶେଷ ଭାବେ ବର୍ତ୍ତମାନ କ୍ଷେତ୍ରରେ ଦୃଷ୍ଟିଗୋଚର ହୁଏ ଏବଂ ଲୋକାଦୃତ ମଧ୍ୟ ହୋଇଅଛି। ଏକ ଗଣମାଧ୍ୟମର ଖବର ପ୍ରସାରଣ ପାଇଁ ଆମେ ମାଧ୍ୟମର ବିଶ୍ୱସ୍ତନୀୟତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଉ। ତା ସହ ଗଣମାଧ୍ୟମର ସମୟ ସାପେକ୍ଷ ଏବଂ ମୂଲ୍ୟବୋଧ ଉପରେ ମଧ୍ୟ ଆମେ ଗୁରୁତ୍ୱ ପ୍ରଦାନ କରିଥାଉ। ସମାଜ ଓ ଗଣମାଧ୍ୟମ ଗଭୀର ଭାବେ ସମ୍ପୃକ୍ତ। ଗଣମାଧ୍ୟମ ସମାଜର ଚିନ୍ତାଧାରା ସଂସ୍କୃତି ଆଚରଣ ଓ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ଆଧୁନିକ ଯୁଗରେ ଗଣମାଧ୍ୟମ ଏକ ଶକ୍ତିଶାଳୀ ସଂଯୋଗ ଉପକରଣ ହୋଇପାରିଛି। ଏହା ଲୋକମାନଙ୍କୁ ସୂଚନା ଦିଏ, ସଚେତନ କରେ, ମନୋରଞ୍ଜନ କରେ ଏବଂ ସମଗ୍ର ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ। ଅନ୍ୟପଟେ ସମାଜ ମଧ୍ୟ ଗଣମାଧ୍ୟମକୁ ପ୍ରଭାବିତ କରେ, କାରଣ ଗଣମାଧ୍ୟମ ସମାଜର ସଂସ୍କୃତି ପରମ୍ପରା ମୂଲ୍ୟବୋଧ ଓ ସମସ୍ୟାକୁ ପ୍ରକାଶ କରେ। ସମାଜ ହେଉଛି ଏକ ସଂଗଠିତ ଗୋଷ୍ଠୀ ଯେଉଁଠାରେ ଲୋକମାନେ ଏକାସାଥିରେ ବସବାସ କରନ୍ତି। ସମାଜର ଲୋକମାନଙ୍କର ସାଧାରଣ ମୂଲ୍ୟବୋଧ ପରମ୍ପରା ନିୟମ ସଂସ୍କୃତିକୁ ଅନୁସରଣ କରନ୍ତି। ପରିବାର ବିଦ୍ୟାଳୟ ସମୁଦାୟ ସରକାର ଇତ୍ୟାଦି ସମାଜର ଏକ ଅଂଶ। ଏକ ଭଲ ସମାଜ ଶାନ୍ତି ସମାନତା ନ୍ୟାୟ ଓ ଉନ୍ନତିକୁ ପ୍ରୋତ୍ସାହନ ଦିଏ। କିନ୍ତୁ ସମାଜରେ ଦାରିଦ୍ର୍ୟ ବେକାରୀ ସମସ୍ୟା ଅପରାଧ ଶିକ୍ଷା ଓ ଦୁର୍ନୀତି ପରି ଅନେକ ସମସ୍ୟା ମଧ୍ୟ ରହିଅଛି। ଏହି ସମସ୍ୟାଗୁଡ଼ିକ ବିଷୟରେ ଗଣମାଧ୍ୟମ ଲୋକମାନଙ୍କୁ ସଚେତନ କରିଥାଏ ଆଲୋଚନା ପର୍ଯ୍ୟାଲୋଚନା ବା ସମାଲୋଚନା ମାଧ୍ୟମରେ। ଏକ ସୁସ୍ଥ ଗଣମାଧ୍ୟମ ହେଉଛି ଏକ ଭଲ ସମାଜ ଗଠନ କରିବାରେ ନିଜ ଦାୟିତ୍ୱ ନିର୍ବାହ କରିବାର ନିଜର ଚେଷ୍ଟା ଅନବରତ ରଖିଥାଏ। ଗଣମାଧ୍ୟମ ହେଉଛି ସେହି ସମସ୍ତ ଯୋଗାଯୋଗର ଉପାୟ ଯାହାଦ୍ୱାରା ସୂଚନା ଓ ଖବର ଲୋକମାନଙ୍କୁ ନିକଟରେ ପହଞ୍ଚାଇଥାଏ। ସମ୍ବାଦପତ୍ର ରେଡ଼ିଓ ଟେଲିଭିଜନ ସିନେମା ଇଣ୍ଟରନେଟ୍ ଓ ସୋସିଆଲ ମିଡ଼ିଆ ଏହି ଗଣମାଧ୍ୟମର ଏକ ଅଂଶ। ଆମେ କିଏ ନଜାଣେ ଓଡ଼ିଆ ଭାଷାରେ ପ୍ରସାରିତ ଖବର ଏବଂ ଓଡ଼ିଆ ଭାଷାରେ ପ୍ରଚଳିତ ବିଭିନ୍ନ ଖବରକାଗଜ। ସମାଜ ବା ସମ୍ବାଦଠୁ ଆରମ୍ଭ କରି ବର୍ତ୍ତମାନ ଯୁଗରେ ବିଭିନ୍ନ ପ୍ରକାର ୱେବ୍ ଚ୍ୟାନେଲ୍ର ବି ସୃଷ୍ଟି ହୋଇସାରିଛି ଓଡ଼ିଶାରେ। ବିବିସି ଭଳି ଆନ୍ତର୍ଜାତିକ ସଂସ୍ଥା ଆନ୍ତର୍ଜାତିକ ମୂଲ୍ୟବୋଧକୁ ସାରା ବିଶ୍ୱରେ ପହଞ୍ଚାଇପାରେ। ଏଏନ୍ଆଇ ପିଟିଆଇ ଭଳି ଗଣମାଧ୍ୟମର ସର୍ବାର ସଂସ୍ଥା ଆମକୁ ବିଭିନ୍ନ ଖବର ଯୋଗାଇବାରେ ସାହାଯ୍ୟ କରିଥାଏ। ଏହି ଗଣମାଧ୍ୟମର ବିଭିନ୍ନ ଅଂଶରେ ଆମେ ବର୍ଗୀକରଣ କରିଥାଉ, ଯଥା ମୁଦ୍ରିତ ଗଣମାଧ୍ୟମ, ଏଥିରେ ସମ୍ବାଦପତ୍ର ପତ୍ରିକା ପ୍ରସ୍ତୁତି

0: ଇତ୍ୟାଦି ରହିଅଛି। ଏହା ସବୁଠାରୁ ପୁରୁଣା ମାଧ୍ୟମ। ଯେତେବେଳେ ପ୍ରିଣ୍ଟିଂ ବିଷୟରେ ବୈଜ୍ଞାନିକ ଚିନ୍ତାଧାରା ଯୋଡ଼ି ହୋଇ ରହିଲା, ଧୀରେ ଧୀରେ ତା'ର କ୍ରମବିକାଶ ଘଟି ବର୍ତ୍ତମାନ କମ୍ପ୍ୟୁଟର ଯୁଗରେ ପହଞ୍ଚି ଏହି ଗଣମାଧ୍ୟମ ନିଜର ଅସ୍ତିତ୍ୱକୁ ବହୁମାତ୍ରାରେ ପରିପ୍ରକାଶ କରିପାରିଛି ଏବଂ ପରିବର୍ତ୍ତନ ସହିତ ତାଳ ଦେଇ ବର୍ତ୍ତମାନ ମୁଦ୍ରିତ ଗଣମାଧ୍ୟମ ଏକ ଉତ୍କୃଷ୍ଟ ଗଣମାଧ୍ୟମର ବାର୍ତ୍ତା ରୂପେ ଆମ ପାଖରେ ପହଞ୍ଚି ଆମକୁ ସେବା ଯୋଗାଇ ଦେଇଆସୁଛି। ସମୟର କ୍ରମବିକାଶ ସହିତ ପୁଣି ବୈଦ୍ୟୁତିକ ଗଣମାଧ୍ୟମ ବା ଇଲେକ୍ଟ୍ରୋନିକ ଗଣମାଧ୍ୟମ ବି ନିଜର ସ୍ଥିତି ଜାହିର କରିପାରିଛି, ଯଥା ରେଡିଓ, ଟେଲିଭିଜନ ଓ ଚଳଚ୍ଚିତ୍ର ଇତ୍ୟାଦି ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସୂଚନା ପ୍ରଦାନ କରିପାରେ ଏବଂ ଯେଉଁ ଇଣ୍ଟରନେଟ୍ ବର୍ତ୍ତମାନ ଆମ ପାଖରେ ପରିଚିତ, ସେ ବି ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ୱରେ ଏକ ସୂଚନାକୁ ପ୍ରସାରଣ କରିବାର ସକ୍ଷମ ଅଟେ। ଠିକ୍ ସେହିଭଳି ଭାବେ ଡିଜିଟାଲ ଗଣମାଧ୍ୟମ ଯଥା ଇଣ୍ଟରନେଟ୍, ୱେବସାଇଟ୍, ଅନ୍ଲାଇନ୍ ଖବର ଇତ୍ୟାଦି ବା ସାମାଜିକ ଗଣମାଧ୍ୟମ ସୋସିଆଲ ମିଡ଼ିଆ ଏହାର ଏକ ଅଂଶ। ଆଜିକାଲି ଏହାର ବ୍ୟବହାର ବହୁ ଦ୍ରୁତ ମାତ୍ରାରେ ବଢ଼ୁଅଛି, ବିଶେଷ ଭାବେ ଯୁବବର୍ଗ ଏଥିରେ ସଂଶ୍ଲିଷ୍ଟ। ସୋସିଆଲ ମିଡ଼ିଆ ଏହା ଲୋକମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ଅଛି ଏବଂ ବିଶ୍ୱସ୍ତରରେ ଗୋଟିଏ ଅଞ୍ଚଳର ଖବର ବା ଗୋଟିଏ ଅଞ୍ଚଳ ଘଟଣାକୁ ଅନ୍ୟ ପାଖରେ ଏକ ଗୋଷ୍ଠୀ ପାଖରେ ପହଞ୍ଚାଇବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ଲୋକମାନେ ଏଥିରେ ଭାବନା, ଫଟୋ ଓ ଭିଡ଼ିଓ ସେୟାର କରିଥାନ୍ତି। ସମାଜ ଓ ଗଣମାଧ୍ୟମ ପରସ୍ପରକୁ ପ୍ରଭାବିତ କରେ, ଏଥିରେ ଦ୍ୱିମତ କିଛି ନାହିଁ। ଗଣମାଧ୍ୟମ ସମାଜର ଅବସ୍ଥାକୁ ପ୍ରତିଫଳନ କରେ, ସମାଜକୁ ନେଇ ଗଣମାଧ୍ୟମ ଓ ଗଣମାଧ୍ୟମକୁ ନେଇ ସମାଜର ପରିକଳ୍ପନା। ସମାଜର ବିଭିନ୍ନ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ ହେବା ସହ ଏକ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିଆସୁଅଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ଗଣମାଧ୍ୟମ ଅଧିକ ଦ୍ରୁତ ଏବଂ ସୁଦୃଢ଼ ହୋଇଅଛି, ଯାହାଦ୍ୱାରା ସୂଚନା ତତ୍କ୍ଷଣ ଲୋକଙ୍କ ପାଖରେ ପହଞ୍ଚାଇବା ସମ୍ଭବ ହୋଇପାରିଛି। ଆମେ ଦେଖୁ ଗଣମାଧ୍ୟମର ଏକ ଖବର ସରକାରକୁ ଓଲଟପାଲଟ କରିବାରେ ବି ସକ୍ଷମ ରଖିଅଛି। ରାଜନୀତି ଓ ଗଣତନ୍ତ୍ରଠାରୁ ଆରମ୍ଭ କରି ଇତିହାସ ଓ ସଂସ୍କୃତି ରକ୍ଷା କ୍ଷେତ୍ରରେ ମଧ୍ୟ ଗଣମାଧ୍ୟମର ଭୂମିକାକୁ ସ୍ୱୀକାର ନ କରି ରହିହେବ ନାହିଁ। ବିଭିନ୍ନ ସରକାରୀ ନୀତି, ଯୋଜନା ଏବଂ ରାଜନୈତିକ ବିବାଦ ଉପରେ ଗଣମାଧ୍ୟମର ଜନସଚେତନତା ସୃଷ୍ଟି କରିଥାଏ। ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ସହିତ ଗଣତନ୍ତ୍ର ସୁଦୃଢ଼ କରିବାରେ ଗଣମାଧ୍ୟମର ବଡ଼ ଭୂମିକା ରହିଅଛି। ସାମ୍ବାଦିକମାନେ ଗଣମାଧ୍ୟମର ପ୍ରହରୀ ଏବଂ ଗଣମାଧ୍ୟମକୁ ଆଗକୁ ନେବାରେ ସେମାନଙ୍କର ବହୁ ଭୂମିକା ରହିଅଛି। ଏକ ଜାଗ୍ରତ ପ୍ରହରୀ ରୂପେ ସମାଜ ପାଇଁ ସେମାନେ ଅନବରତ କାର୍ଯ୍ୟ କରିଥାନ୍ତି। ଏହାଦ୍ୱାରା ବିଭିନ୍ନ ସାମାଜିକ ସମସ୍ୟା, ଅନ୍ୟାୟ ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ଜନହିତକର ବିଷୟବସ୍ତୁକୁ ଉପଯୁକ୍ତ ଗଣମାଧ୍ୟମରେ ଉତ୍ଥାପନ କରାଯାଇଥାଏ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଉତ୍ସର୍ଗୀକୃତ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କର ଅକ୍ଳାନ୍ତ ପ୍ରତିବଦ୍ଧତାକୁ ସମ୍ମାନ ଦେବା ଆମ ଦାୟିତ୍ୱ। ଦୈନିକ ଖବରକାଗଜ ସହିତ ବିଭିନ୍ନ ଡିଜିଟାଲ ଏବଂ ସାମାଜିକ ମିଡ଼ିଆରେ ପ୍ରସାରିତ ଖବରର ଉତ୍ତରଦାୟିତ୍ୱ ପାଇଁ ଦାୟିତ୍ୱବୋଧ କିଛି ରହିବା ଆବଶ୍ୟକ। ଯେଭଳି ଭାବରେ ଭୁଲ ବାର୍ତ୍ତା ବା ଭୁଲ ଖବର ଲୋକଙ୍କ ପାଖରେ ନ ପହଞ୍ଚୁ ଏବଂ ଭୁଲ ତଥ୍ୟ ଦେଇ ଯେ ଲୋକଙ୍କ ମଧ୍ୟରେ କିଭଳି ଭାବରେ ଆନ୍ଦୋଳନ ବା ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମଧ୍ୟରେ ପ୍ରସାରିତ ନ ହେଉ, ଏହା ଗଣମାଧ୍ୟମର ଉତ୍ତରଦାୟିତ୍ୱ ରହିବା ଆବଶ୍ୟକତା ଅଛି। ଆମେ ସମସ୍ତେ ଜାଣୁ ଦେଶରେ ଇଂରେଜ ଶାସନ ସମୟରେ କିଭଳି ଭାବରେ ଏହି ଜାତୀୟତାବାଦର ପ୍ରସାର ଏବଂ ସାଂସ୍କୃତିକ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଥିଲା। 1780 ଭାରତରେ ଜେମ୍ସ ଅଗଷ୍ଟନ୍ ହିକିଙ୍କ ଦ୍ୱାରା ଦେଶର ପ୍ରଥମ ସମ୍ବାଦପତ୍ର ବେଙ୍ଗଲ ଗେଜେଟ୍ ପ୍ରକାଶ ପାଇବା ପରଠାରୁ ଜନସାଧାରଣଙ୍କର ସଶକ୍ତିକରଣ ଲାଗି ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଅଛି ଏବଂ ସମାଜ ଏବଂ ଗଣତନ୍ତ୍ର ପରସ୍ପରର ପରିପୂରକ ଏବଂ ପ୍ରତ୍ୟେକର ଉପରେ ନିର୍ଭରଶୀଳ, ଏଥିରେ କୌଣସି ସନ୍ଦେହ ନାହିଁ।
1: ଶୁଣିଲେ ଆଲୋଚନା ସମାଜ, ଜନ ଓ ଗଣମାଧ୍ୟମ। ଆଲୋଚକ ଥିଲେ ଡକ୍ଟର ସୁଧାଂଶୁ ଶେଖର ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ୍ ଯୋଗେ ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ଉପସ୍ଥାପନା ଲାଲମୋହନ ମିଶ୍ର ଏବଂ ସନ୍ତୋଷୀ ଆଚାରୀ।

0: କୋଉ ବିଷୟରେ ଦକ୍ଷ ଅଛି, ସମସ୍ତଙ୍କ ଦେଇ ତ ସବୁ ବିଷୟରେ ପାରଙ୍ଗମ ହେଇପାରିବେନି, ଯେଉଁମାନେ ଗଣିତ ବିଜ୍ଞାନ ଏସବୁରେ ଟିକେ ଦକ୍ଷ ସେମାନେ ରୁଚି ବି ସେଇଥିରେ ଅଛି, ଆଗ୍ରହ ବି ଅଛି, ଆଉ ସେ ଦିଗରେ ସେମାନେ ନିଜର ଗୋଟେ ଲକ୍ଷ୍ୟ ରଖିଛନ୍ତି ହବା ପାଇଁ, ସେମାନେ ପ୍ଲସ୍ ଟୁ ସାଇନ୍ସ ନେଇକି କରିପାରିବେ, କିମ୍ବା ଯେଉଁମାନେ ଏଇ ଯୋଉ ବ୍ୟାଙ୍କିଂ ଲାଇନ କିମ୍ବା ଅନ୍ୟ ସେମାନେ କମର୍ସ କିମ୍ବା ଆର୍ଟସ ନେଇକି ମଧ୍ୟ ସେମାନେ ନିଜର କ୍ୟାରିୟର କରିପାରିବେ। ଯେମିତି ଆର୍ଟସ ଯଦି ଗୋଟେ ପିଲା ତାର ବିଜ୍ଞାନ କିମ୍ବା ଗଣିତ ଭଲ ହଉନି, ଆର୍ଟସର ବିଭିନ୍ନ ସବଜେକ୍ଟ ଯେମିତି ଇତିହାସ, ପଲିଟିକାଲ ସାଇନ୍ସ ଏସବୁ ନେଇକି ମଧ୍ୟ, ଇକୋନୋମିକ୍ସ ଏସବୁ ନେଇକି ମଧ୍ୟ ନିଜର କ୍ୟାରିୟର ସେମାନେ ପ୍ଲସ୍ ଟୁ ପରେ, ହେଲେ ଆର୍ଟସ ସବଜେକ୍ଟ ନେଇକି ମଧ୍ୟ ବହୁତ ଜଣ ଆଜିକାଲି ଯେମିତି ଗ୍ରାଜୁଏସନ ପରେ ଲ କରୁଛନ୍ତି, ସେଥିରେ ସେମାନେ ମଧ୍ୟରେ ନାଁ କମେଇଛନ୍ତି। ଆଜିକାଲି ତ ସୋସିଆଲ ମିଡିଆ ବହୁତ ଆକ୍ଟିଭ ଅଛି, ସମସ୍ତେ ବି ଆଜିକାଲି ବ୍ଲଗର ଇଏ ସବୁ ହଉଛନ୍ତି, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ଆନିମେସନ, ଗ୍ରାଫିକ ଡିଜାଇନ, ପ୍ୟାଟର୍ନ ଡିଜାଇନ ଏସବୁ ଯାକ ଶିଖିକି ମଧ୍ୟ ସେମାନେ ବିଭିନ୍ନ ପ୍ରକାର ଡିପ୍ଲୋମା କୋର୍ସ କରିକି ଏଥିରେ ମଧ୍ୟ ସେମାନଙ୍କର କ୍ୟାରିୟର କରିପାରିବେ।
1: ଏବେ
0: ତାପରେ
1: ସାଇନ୍ସ
0: ମ୍ୟାନେଜମେଣ୍ଟ
1: ପଢ଼ବା ପିଲା ସେ କେମିତି ତାର କ୍ୟାରିୟର କରୁଛି?
0: ସାଇନ୍ସ ପାଇଁ ଅଲଗା ରହୁଛି, ତାଙ୍କର ଯେମିତି ଇଞ୍ଜିନିୟରିଂ ରହୁଛି, ଆପଣଙ୍କର ମେଡିକାଲ ଲାଇନ ରହୁଛି, ଫାର୍ମାସି ରହୁଛି, ସେମାନେ ଡିଫେନ୍ସ ଆଜିକାଲି ଯେମିତି NDA ଗୋଟେ ରହୁଛି, ସେଇଟା ସେମାନେ ପାର୍ଟିକୁଲାରଲି ସାଇନ୍ସ ପିଲା ହିଁ ଯାଇପାରିବେ। ତା ଛଡା ସେମାନେ ଲ କରିପାରୁଛନ୍ତି, ସେମାନେ ବି ମିଡିଆ ଲାଇନ୍ ରେ ଯାଉଛନ୍ତି। ସାଇନ୍ସ ପିଲାମାନଙ୍କ ପାଇଁ ତ ବିପୁଳ ସମ୍ଭାବନା ଅଛି, ସେମାନେ ଯାହା ବି ଯେକୌଣସି ଲାଇନ୍ ରେ ବି ଯାଇପାରିବେ, ସେଥିପାଇଁ ପିଲା ଯିବାକୁ ପଡିବ। କମର୍ସ ନେଇକି ଏବେ ସିଏ ଚାର୍ଟାର୍ଡ ଆକାଉଣ୍ଟାନ୍ସ କରିପାରିବେ, କିମ୍ବା ଇଞ୍ଜିନିୟରିଂ ଯୋଉ ଆମର ପ୍ଲସ୍ ଟୁ ପରେ ଗୋଟେ JEE ଏଣ୍ଟ୍ରାନ୍ସ ରହୁଛି, ସେଟା ଦେଇକି ସେମାନେ IIT ଇଞ୍ଜିନିୟର ବି ହେଇପାରିବେ, କମର୍ସ ନେଇକି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କରିପାରିବେ, ବହୁତ ଗୁଡ଼େ କମ୍ପାନୀ ସେକ୍ରେଟାରୀ, ଅଡିଟ୍ ଲାଇନ୍ କୁ ଯାଇପାରିବେ, ଯେଉଁମାନଙ୍କର ଗଣିତ ଭଲ ହଉଛି ସେମାନଙ୍କର, ସେ ଯେଉଁମାନଙ୍କର ବାୟୋଲୋଜି ଭଲ ହଉଛି ସେମାନେ ମେଡିକାଲ ଲାଇନ୍ ଯାଇପାରିବେ, ଫାର୍ମାସି ଲାଇନ୍ ଯାଇପାରିବେ। ଏଥିପାଇଁ ବିଭିନ୍ନ ଏଣ୍ଟ୍ରାନ୍ସ ସବୁ ରହୁଛି, ପ୍ଲସ୍ ଟୁ ପରେ ସେ ସବୁ ଏଣ୍ଟ୍ରାନ୍ସ ଦେଇକି କ୍ୱାଲିଫାଇ କରିକି ଯିବାକୁ ପଡିବ। ତ ସକ୍ସେସ ହବନି ବୋଲି ନାହିଁ, କିନ୍ତୁ ତାକୁ ସେ ଅନୁସାରେ ସେତିକି ପରିଶ୍ରମ କରିବାକୁ ପଡିବ।
1: ହେଲେ ପିଲାମାନେ କି ଏକାଡେମୀ ଲାଇନ୍ ରେ ଗଲେ ଜବର ସୁବିଧା ହେଲାନି କି ଆମର ଇଏ କାଇଟା ବୋଲେ ଫିଟର ଫିଟର ଲାଇନ୍ ରେ ଗଲେ ବଢିଆ?
0: ହଁ, ସେଇଟା ଦେଖନ୍ତୁ, ଏଇଟା ହଉଛି କେତେ ପିଲା ଧରନ୍ତୁ ପାଠ ପଢାରେ ଏତେ ଭଲ ନଥିବେ, କିନ୍ତୁ ସେମାନେ ଅନ୍ୟାନ୍ୟ କାମରେ ଦକ୍ଷ ଥାଉଛନ୍ତି, ସେମାନେ ଏଇ ଯୋଉ ପ୍ଲସ୍ ଟୁ ଦିଗକୁ ନ ଯାଇକି ସେମାନେ ଯଦି ଯୋଉ ଭୋକେସନାଲ ଟ୍ରେନିଂ ସବୁ କରିବେ, ଆଜିକାଲି ଇଲେକ୍ଟ୍ରିସିଆନ ହେଇପାରୁଛନ୍ତି, ଫିଟର ହଉଛନ୍ତି, ସେମିତି ବିଭିନ୍ନ ପ୍ରକାର ଫ୍ୟାକ୍ଟରି ବି ସେମାନେ ଡିପ୍ଲୋମା କରିକି ITI କରିକି ଚାକିରି ମିଳିଯାଉଛି, ନଚେତ ବି ସେମାନେ କଣ କରୁଛନ୍ତି ନିଜର ଗୋଟେ ସ୍ୱତନ୍ତ୍ର ଅନୁଷ୍ଠାନ କରିକି ବ୍ୟାଙ୍କ ରୁ ଇଏ ଆଣି ସେଥିରେ ବି ନିଜର ଭଲ ପାରଦର୍ଶିତା ଦେଖାଉଛନ୍ତି। ତାପରେ ଆର୍ମି ବି ଜଏନ୍ କରିପାରୁଛନ୍ତି, ବିଭିନ୍ନ ଯୋଉ ଗଭର୍ଣ୍ଣମେଣ୍ଟ ର ବି ଯୋଉ ଛୋଟ ଛୋଟ ଇଏ ସବୁ ରହୁଛି, ଯୋଉ LDC କ୍ଲକ ଏସବୁ ମଧ୍ୟ ସେମାନେ ଜଏନ୍ କରିପାରୁଛନ୍ତି। ଯଦି ପିଲାର ପାଠ ଭଲ ହଉଛି ତାହେଲେ ପାରମ୍ପରିକ ଶିକ୍ଷା ନେଇକି, ଆଉ ଯଦି ତାର ଗୋଲ ଅଛି ଯେ ମୁଁ IHF କରିବି, ଅଧିକ ଉପାର୍ଜନ କରିବି, ତାହେଲେ ପାରମ୍ପରିକ ଭାବରେ ସେ ପ୍ଲସ୍ ଟୁ କରିକି, ତାପରେ ପ୍ଲସ୍ ଟୁ ପରେ ସେ ଆଉ ଟିକେ କ୍ଲିୟର ହେଇଯିବ ଯେ କୋଉ ବିଷୟରେ ମୁଁ, ସେତେବେଳେ ସେ ଆଉ ଟିକେ ଡିସିସନ ନେବା ପାଇଁ ଆଉ ଟିକେ ସକ୍ଷମ ହେଇଯିବ। ନାଇଁ ଯଦି ତାକୁ ଇମିଡିଏଟ୍ ଜବ୍ ଦରକାର, ତାର ପାରିପାର୍ଶ୍ୱିକ ପରିସ୍ଥିତି ସେଟା ଇଏ କରୁଛି, କିମ୍ବା ତାର ପାଠ ପ୍ରତି ସେଟା ଆଗ୍ରହ ଆଉ ନାହିଁ, ସେ ଅନ୍ୟ ମାନେ କିଛି ରୋଜଗାର କରିବା ପାଇଁ ସାଙ୍ଗେ ସାଙ୍ଗେ ଚାହୁଁଛି, ତାହେଲେ ଆଜିକାଲି ଭୋକେସନାଲ ଟ୍ରେନିଂ ଯୋଉ ITI ସର୍ଟ ଟର୍ମ କୋର୍ସ ଅଛି, ପଲିଟେକ୍ନିକ ଏସବୁ ଯାଇକି ନେଇକି ମଧ୍ୟ ସେ ଆଗକୁ ବଢିପାରିବ।
1: ବଢିଆ କଥା ବାବୁ, ତମ ସାଙ୍ଗରେ କଥା କରି ଜବର ଶ୍ରଦ୍ଧା ଲାଗିଲା। ପିଲାମାନେ କେମିତି ମେଟ୍ରିକ ପାସ୍ ହେଲାର ପଛେ କୋଉ ଲାଇନ କେ ଧରିଲେ ସରି ସେମାନେ ଆଗକେ ବଢି ପାରବା, ତମ ସାଙ୍ଗରେ କଥା କରି ଜାଣବାକେ ହେଲା। ତମର କଥା କି ଶୁଣାଇ ଦେବି, ଏମିତି ସେ କଥାବାର୍ତ୍ତା କରତେ ରହୁ।
2: କଥା ଜବର ଲମାଇଲୁ ସିନି ତ କଥା ଏ ଦେ ତକ ଡାବୁ ଅଛେ ବୋଲେ କାଇ ସେ ଥଣ୍ଡା ଉଠ ଗେନି ଖାଇବି, ତକ ଡାବୁ ନାଇଁ ବୋଲେ ତକ ଇତି ଛାଡ଼ବି ଆର ଉଠି ଯିବି ଖାଇଟା ବୋଲୁ ସିନି ତୁ
3: ଲଗେ ପରକା ପଇସା ନାଇଁ ଯୋ
2: ହେଲେ ତୁ ଇତି
3: ରହ ଡାବୁ ଦେବି ମୁଇଁ,
2: ତୁ ଇତି ସେ ବସି ରହ ମୁଇଁ ଗାଲିନି, ଜୁଆର ଲାଗ ପାଇବୁନି ମନ,
3: ଜୁଆର ଲାଗ ପାଇବୁନି ମନ ଗାଲୁନି।

0: ଚୈତିଜନ କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଉପସ୍ଥାପନାରେ ଥିଲେ ଲାଲମୋହନ ମିଶ୍ର ଏବଂ ସନ୍ତୋଷୀ ଆଚାରୀ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ News@9 ଏବଂ ଶେଷରେ ଶୁଣନ୍ତୁ ସ୍ପଟଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।
1: नमस्कार, आकाशवाणी से समाचार संध्या के साथ मैं लवलीन निगम। राष्ट्रपति द्रौपदी मुर्मू ने राष्ट्रपति भवन में पद्म पुरस्कार 2026 प्रदान किए। प्रसिद्ध फिल्म अभिनेता दिवंगत धर्मेंद्र और जानी मानी वायलिन वादक डॉ एन राजम

0: ବର୍ତ୍ତମାନ ଭେଟିଦେଉଛୁ ନାଟକ ପ୍ରଶ୍ନ, ରଚନା ଡକ୍ଟର ନାରାୟଣ ସାହୁ, ପ୍ରଯୋଜନା ଅଶୋକ ମିଶ୍ର।
1: ଏ କଣ୍ଡକ୍ଟର ବାବୁ ଦେଖ, ଏ କିସ ହେଲା? ତାର ସିଟ୍ ରଖିଥିଲି, କୁଆଡେ ଗଲା? ତାର ଜାଣିଲେ ତ କୋଉଟା ହେଲେ ଦେଖିବି, ଏଠିକା ରଖିଥିଲି, କିଏ ସବୁବେଳେ ନେଇଯାଉଛି? ଏ ବାମଣେ, ଏ ବାମଣେ, ଦେଖ ଦେଖ, ସିଆଡେ ଟର୍ଚ୍ଚ ଗଡ଼ିକିରି ଯାଇଛି କି?
2: ହଁ, ଏଇଠି ଏଇଠି ଏଇଠି ପଡ଼ିଛି, ଏଇଠି ପଡ଼ିଛି।
1: ହଁ, ଦିଅ ଦିଅ ଦିଅ,
2: ଗଡ଼ି ଆସିଛି ତ, ଏଇ ନିଅନ୍ତୁ।
1: ଶୁଣ ବାମଣେ, କିଏ କିଏ ତଳକୁ ଉତରନ, ବୁଝିଲ କି? ଅନ୍ଧାର ରାତି ହେଇଛି, ବାଘବେଲୁ ଜାଗା, ହଁ, କୋରାପୁଟିଆ ବଣ, ହଁ, ସିରା ପାଇଁ ଧୈର୍ଯ୍ୟ ଧରିକିରି ଟିକେ ଭିତରେ ବସ, ତଳକୁ ଉତରବାର ନାହିଁ।
2: ଓହୋ ଭାଇମାନେ, ଆରେ ଏମିତି ପାଟି କହିଲେ କଣ ହବ? ଆରେ ରୁହ, ଟିକେ ଶୁଣ, ଏମିତି ପାଟି କହିଲେ କଣ ହବ କହିଲ? ଆରେ କିଏ କଣ ଜାଣିଶୁଣି ହଇରାଣ
1: ଗାଡି କିସ ହେଲା, ଆମେ କିସ କରିବୁ?
2: ନା ନା, କିଏ କଣ ଜାଣିଶୁଣି ହଇରାଣ ପକଉଛି? ଡ୍ରାଇଭର ବାବୁ ତ ଦେଖୁଛନ୍ତି। ଓହୋ, ସେ ଦେଖିଲେ ସିନା ଜଣାପଡ଼ିବ କଣ ହେଇଛି। ରୁହ ରୁହ, ଟିକେ ଧୈର୍ଯ୍ୟ ଧରିବ, ଏ ରୁହ ରୁହ ରୁହ, ବାମଣେ ଏଠି ବାମଣେ ଟିକେ ଶୁଣ, ଆରେ ଶୁଣ ଟିକେ, ଗାଡି ଆଉ ଯାଇପାରିବ ନାହିଁ, ଗାଡିର ଏକ୍ସିଲ ଭାଙ୍ଗି ଯାଇଛି, ସକାଳ ନହେଲେ ଏଠି କିଛି କରିହବ ନାହିଁ। ଶୁଣ ବାବୁ ଶୁଣ,
1: ଆଚ୍ଛା
2: ମୋର କଥା ଶୁଣ,
1: ଆଚ୍ଛା ଡ୍ରାଇଭର,
2: କୋରାପୁଟରୁ ଗୋଟେ ମେକାନିକ ଧରିକିରି ଆଇଲେ ଏକା କୋଉଟା ହେଲେ ହବ।
1: ଆଚ୍ଛା, ତାହେଲେ ରାତିରେ କଣ ଏଇ ଘାଟି ଉପରେ କଟିବ?
2: ଆଉ କିଛି କରିବୁ ତ? ଆଉ କିଛି କରିବାର ନାହିଁ ବାବୁ, ଏଠି ବୁଝିଲ କି, ଏଠି କାବା ହେଇକିରି ବସିବା କଥା ଏକା। ଏ କଣ୍ଡକ୍ଟର ବାବୁ, ଟାଇମ କେତେ ହେଲା ଦେଖ, ହେ
1: ଗୋଟାଏ, ରାତି ପାଇବ ପାଞ୍ଚଟାରେ, 4 ଘଣ୍ଟା କାଳ ଏଇଠି ପଡି ରହିବାକୁ ହବ।
2: ଏଇଠି କଣ୍ଡକ୍ଟର ବାବୁ, ଟିକେ ଲୋକମାନଙ୍କର ଉପରେ ଆଖି ରଖ, ବୁଝିଲ କି, କିଏ ତଳକୁ ନ ଓହ୍ଲେଇଲେ ଭଲ, ହଁ, ନାଇଁ ବେଲେ ବାଘ ବାଲୁ ଟେକି ଧରି ପଳେଇବେ, ଆମେ ଦାୟୀ ନାହିଁ। ମୁଇଁ ଟିକେ ଯାଇକିରି ଆଉଛି, ହେ।
1: ଆଚ୍ଛା ଆଚ୍ଛା ଡ୍ରାଇଭର ବାବୁ, ଏ ତମେ କୁଆଡେ ବାହାରିଲ?
2: ବାଗରା ଏଠାରୁ ଗୋଟେ କିଲୋମିଟର ହବ ବାବୁ।
1: ଆଚ୍ଛା ଆଚ୍ଛା,
2: ବୁଝିଲ କି, ସିଟି ସିଟି ଗଲେ କିସ ହେଲେ ଗୋଟେ ବାଟ ମିଳିବ, କିଛି ନହେଲେ ସାଇକେଲ ଗୋଟେ ମିଳିଲେ ମିଶା କୋରାପୁଟ ଯାଇକିରି ଲୋକ ଉଠକୁ ଡାକି ଆଣିବାର ହବ।
1: ଆଚ୍ଛା, ଏ ରାସ୍ତାରେ ଆଉ କିଛି ବସ୍?
2: ନାଇଁ ନାଇଁ, ସବୁ ବସ୍ ବାହାରି ଯାଇଛି।
1: ତାହେଲେ ତମେ ବାଗରା ପର୍ଯ୍ୟନ୍ତ କେମିତି ଯିବ?
2: ଚାଲି ଚାଲିକିରି,
1: ଏକା ଏକା ଅନ୍ଧାରେ ଯିବ?
2: ଆହା, ଟର୍ଚ୍ଚ ଅଛି ପରା, ହିଲୁଆର ଆଡେ ଗୋଟେ ଅଛି ନାଇଁ କି, ଜନ୍ତୁକୁ ଦେଖିଲେ ବୁଲେଇ ଦବା କଥା ଏକା।
1: ମୁଁ ତମ ସାଙ୍ଗରେ ଯିବି।
2: କି ତମର ଘର କୋଉଠି ବାବୁ?
1: ଭୁବନେଶ୍ୱର।
2: ହଁ ହଁ, ଭଲଇଛି ଭଲଇଛି ବାବୁ, ଏଇଟା ଭୁବନେଶ୍ୱର ନାହିଁ, କୋରାପୁଟ, ବୁଝିଲ, ବଣକୁ ଦେଖିବ ତମର ମୁଣ୍ଡ ଖରାପ ହେଇଯିବ। କାହିଁକି ବାବୁ ତମକୁ, କାହିଁକି ଏଠି ଯ, ବସ ଗାଡ଼ିରେ ବସ, ମୁଇଁ ଯାଇକିରି ଆଉଛି,
1: କିଛି ହବନି, ଚାଲ।
2: ବୁଝୁନ କାହିଁକି ବାବୁ, ବୁଝୁନ କାହିଁକି, ଏଇଟା କଟକ ଭୁବନେଶ୍ୱର ନାହିଁ, ଟିକେ ଇଆଡେ ସିଆଡେ ହବ, ବାଘ କି ଭାଲୁ ଟେକିକିରି ନେଇଯିବେ।
1: ଓହୋ, କିଛି ହବନି, ଚାଲ ମୁଁ କହୁଛି, ଅନ୍ତତଃ କିଛି ଗୋଟେ ଅନୁଭୂତି ତ ହେଇଯିବ।
2: ହଁ, ତମର ଇଚ୍ଛା, ଆସିବ ହେଲେ ଆସ,
1: ଚାଲ ଚାଲ।

0: ଆଚ୍ଛା ଡ୍ରାଇଭର ବାବୁ, ଏତେ ରାତିରେ ବି ଏମାନେ
1: ତାଙ୍କର ଜୀବନ ବୋଇଲେ ଇଟା ଗା ବାବୁ, ବୁଝିଲ କି? କେତେ ଶୀତ ହଉ କାକର ହଉ, ତାଙ୍କର କୋଉଟାକୁ ଖାତିର ନାହିଁ।
0: ହଁ ହଁ, ବିଚିତ୍ର ହି ଜଙ୍ଗଲୀ ମଣିଷ।
1: ହେଇ ବାବୁ, ଏଠିକି ପ୍ରଥମ କରି ଆଇଛ କି ତମେ?
0: ନୂଆ କରି ଆସିଛି, ଦଶହରା ଛୁଟି 15 ଦିନ ସରିଗଲା, ହେଲେ ମୁଁ କିଛି ପାଇଲିନି।
1: ବୋଇଲେ

0: ମୁଁ ଜଣେ ଲେଖକ, ଏଇପଟେ ବୁଲି ଆସିଥିଲି। ଭାବିଥିଲି ଗୋଟେ କାହାଣୀ ଲେଖିବି ବୋଲି, ହେଲେ ଏତେ ଦିନ କଟିଗଲା, କିଛି ମିଳିଲାନି। ମୁଁ ଆଜି ଭୁବନେଶ୍ୱର ଫେରିଯାଉଛି।
1: ବୁଝିଲ କି ବାବୁ, ଆଜି ଯାକ ଏଠିକି ଯିଏ ଆଇଛି କିଏ ଖାଲି ହାତରେ ଯାଇନି ବାବୁ, ତମେ ପ୍ରଥମ କରି କହିଲ ଏଇ କଥା।
0: ତାହେଲେ ମୁଁ କାହିଁକି ଏମିତି ଖାଲି ହାତରେ ଫେରିଯାଉଛି?
2: ହେଇଠି ହେଇଠି ହେଇଠି ଆସ ବାବୁ, ଆସ ଇଆଡ଼ ଆସ। ଏଇଟା ଆଗରେ ଯୋଉ ଛକ ନାହିଁ କି, ସେଟା ଆଗା ବାଗରା ଛକ।
0: ଆଚ୍ଛା,
2: ସେଠି ସେ ଜାହ୍ନବୁଡ଼ା ଦୋକାନରୁ ଟିକେ ଡିକାସନ ମାରିଦେଲେ ଆହା କି ସେଲେ ଗୋଟେ ବାଟ ମିଳିଯିବ ବାବୁ।
0: ହଁ ହଁ, ଏ ନାଟୁଆ ଲାଇନ୍ରେ ନାଲି ଚାଟା ହିଁ ଚଳେ। ହାତରୁ ଖାଇ ଘୋଡ଼ା ଆଗରେ ନାଚିବା ପାଇଁ ଯେଉଁମାନେ ବାହାରନ୍ତି, ନାଲି ଚାଟା ସେମାନଙ୍କ ପାଇଁ ଅମୃତ।
2: ସତ କହିଲ ବାବୁ, ବୁଝିଲ କି, ଏ ନାଟୁଆ ଲୋକ ବୋଇଲେ ସବୁବେଳେ କାଙ୍ଗାଳିକା। ଦେଖୁନ ସେ ଜାହ୍ନବୁଡ଼ାକୁ, ତାର ତିନିଟା ପୁଅ, ଗୋଟେ ପୁଅ ଡାକ୍ତର, ଗୋଟେ ପୁଅ ଇଞ୍ଜିନିୟର, ଆହୁରି ଗୋଟେ ପୁଅ ମାଷ୍ଟର। ହେଲେ କିଏ ପଚାରୁଛି ତାକୁ, କିଏ ନା ବୁଢ଼ା ବୁଢ଼ୀ, ତାଙ୍କେ ଦୁଇଟା ଏକା ସେ ଚା ଦୋକାନରେ ଚଳୁଛନ୍ତି। ସେତିକା
0: ପୁଅମାନେ ତ ଯୋଗ୍ୟ, ତଥାପି ଜାନି ବୁଢ଼ା।
2: ବୁଝିଲ ବାବୁ, ବୁଢ଼ାର ଦେଶିଆ ନାଟ ଯିଏ ଦେଖିଛି ନାହିଁ କି, କେବେ ପାସରି ପାରିବ ନାହିଁ। ବୁଢ଼ା ପାଠ ବେଶୀ ପଢ଼ୁ ନାହିଁ, ଏ ଦୁଇ କି ତିନି ପଢ଼ିଛି, ମାତ୍ର ନାଟ ଦେଖିବ ବାବୁ। କହିବ ନାହିଁ ବାବୁ, ତମେ ତମେ କହିବ ନାହିଁ ବୁଢ଼ା ପାଠ ପଢ଼ୁ ନାହିଁ ବୋଲି କହିବ ନାହିଁ।
1: ହଁ
2: ଆହ, ଇ ଲାଇନ୍ରେ ରହିଲେ ତ ମଦପାଣି ଟିକେ ହବ ଗା ବୋଲ, ବୁଝିଲ କି, ତାକୁ ଆଉ ନାଇଁ ବେଲେ ହବ କି। ମାତ୍ର ପୁଅମାନଙ୍କୁ ସେଟା ପୋଷେଇବ ନାହିଁ, ସେଟା ପାଇଁ ସବୁବେଳେ ଲାଗା ଲାଗି ଗା, କାହାକୁ କାହାକୁ ପଡ଼ିବ ନାହିଁ। ବୁଢ଼ା ମିଶା ମାନିବା ଲୋକ ନାହିଁ ଯେ, ବୁଝିଲ କି।
0: ଆଚ୍ଛା ଆଚ୍ଛା ଆଚ୍ଛା, ଏବେ ତ ବୁଢ଼ାର ସେ ବୟସ ନଥିଲା ନାଚିବାକୁ,
2: ପନ୍ଦର ହବ, ପନ୍ଦର କୋଡ଼ିଏ ବର୍ଷ ହବ ବୁଢ଼ା ନାଚ ଛାଡ଼ିଦେଲା, ବୁଝିଲ କି। ଯା ଡାବୁପତ୍ର ରଖିଥିଲା ସବୁଯାକ ପିଲାମାନଙ୍କର ପଛରେ ଖର୍ଚ୍ଚ କଲା, ଆଉ କିସ କରିବ ସିଏ, ସରାସରି ଇ ଚା ଦୋକାନ।
0: ଡ୍ରାଇଭର ବାବୁ, ଆଉ କେତେ ବାଟ ରହିଲା?
2: ହେଇଗଲା ତ ଆଉ, ହେଇଟି ଆଗରେ ଯୋଉ ଏଇ ଯୋଉ ବୁଲାଣି ନାହିଁ କି, ସେ ପାଖରେ ତ ବୁଢ଼ାର ଦୋକାନ ଆଉ, ବୁଝିଲ କି ବାବୁ। ଖରା ବର୍ଷା ଶୀତ କାକର ଦିନ ରାତି ଯେତେବେଳେ ଦେଖିବ ବୁଢ଼ା ସେମିତି ବୋଇଥିବ ବାବୁ ଦୋକାନରେ। ଇ ବାଟେ ଯେତେ ବାସ ଗାଡ଼ି ଯିବ ନାହିଁ କି, ସବୁ ଜାନିବୁଡ଼ା ଦୋକାନରୁ ଡିକାସନ ପିଇକିରି କା ଯିବେ। ମାତ୍ର ବାବୁ ବଢ଼ିଆ ଲୋକ ବାବୁ, ସେ ଦେଖିଲେ ତମେ ଜାଣିବ
0: ଆଶ୍ଚର୍ଯ୍ୟ। ଏ ଯୁଗରେ ବି ଏମିତି ମଣିଷ ଅଛନ୍ତି,
2: ଆଜି ବୁଢ଼ା ଦୋକାନରେ ଲାଇଟ୍ କିଛି ଦିଶୁନି, ନୂଆ କଥା ଏଇଟା, କୋଡ଼ିଏ ବାଇଶ ବର୍ଷ ଭିତରେ ଏମିତି କେବେ ହେଇନଥିଲା।
0: ଆଚ୍ଛା ଡ୍ରାଇଭର ବାବୁ, ତମେ ତାହେଲେ କ'ଣ ଏ ଲାଇନ୍ରେ କୋଡ଼ିଏ ବାଇଶ ବର୍ଷ ଧରି ବସ୍ ଚଳୁଛ?
2: ହଁ, ଏବେ ମୋର ପୁଅ ବସ୍ ଚଳେଇଲାଣି। ଏତେ ବର୍ଷ ହେଲା ବୁଢ଼ା ଦୋକାନରେ ମୁଇଁ ଚା ପିଉଛି ରାତିରେ ଗଲାବେଳକୁ, ମାତ୍ର କେବେ ବନ୍ଦ ହେବାର ମୁଇଁ ଦେଖିନି। ଆଜି କି ସେ ଗୋଟେ ହେଇଛି,
0: କ'ଣ କରିବା ତାହେଲେ?
2: ଟିକେ ଆଗକୁ ଗଲେ ତାର ଘର ଅଛି, ବୁଝିଲ କି, ସେଠି ଗୋଟେ ସାଇକେଲ ଗୋଟେ ଯୋଗାଡ଼ କରିବା ଆଉ, କିସ ନହେଲେ କୋରାପୁଟ ଯାଇ ହବ ନାହିଁ କି କାମ ହବ ନାହିଁ।
0: ବୁଢ଼ା ଘରେ କ'ଣ ସାଇକେଲ ମିଳିବ?
2: ହଁ, ବୁଢ଼ାର ପୁରୁଣା ସାଇକେଲ ଗୋଟେ ଅଛି ନା, ଆଉ ଏବେ ବି କାମ କରୁଛି ସେଟା। ତମେ କାହିଁକି ଚିନ୍ତା କରୁଛ ବାବୁ, ଆସ କି ନା, କିଛି ଅସୁବିଧା ହବନି, ଚାଲ।
0: ମତେ ଲାଗୁଛି ମୋ ନାଟକ ପାଇଁ କାହାଣୀ ବୋଧେ ମୁଁ ପାଇଯାଇଛି।
2: ଡିକାସିନ ପାଣି ପେଟରେ ପଡ଼ିଲେ ବାବୁ ଆହୁରି ବଢ଼ିଆ ବଢ଼ିଆ ତମର ନୂଆ କାହାଣୀ ମାନେ ବାହାରିବ, ବୁଝିଲ କି।
0: ଆସିଲା ବେଳେ ମୁଁ କହୁଥିଲି ନା କିଛି ଅନୁଭୂତି ମିଳିବ ବୋଲି। ସତରେ ଡ୍ରାଇଭର ବାବୁ, ମୋ ନାଟକର ନାୟକ ସେ ଜାନିବୁଢ଼ାକୁ ଭେଟି ସାରିବା ପରେ ମୋତେ ଅନେକ କିଛି ମିଳିଯିବ।
2: ହଁ ବାବୁ ବାବୁ, ଧୀରେ ଧୀରେ ଉତର, ଧୀରେ ଉତର, ଏଇଟା ବୁଝିଲ କି ପାହାଡ଼ିଆ ଜାଗା, ଗୋଡ଼ ଖସିଗଲେ ହାତ ଗୋଡ଼ ଭାଙ୍ଗିଯିବ, ବୁଝିଲ କି। ଦେଖ ଦେଖ ଦେଖ ଦେଖ, କଣ୍ଟା କଣ୍ଟା ଅଛି, କଣ୍ଟା ଅଛି, ଦେଖିକିରି ଆସ।
0: ବୁଢ଼ା ଏଇ ବାଟେ ଯିବା ଆସିବା କରିପାରୁଛି?
2: କି କଥା କହୁଛ ବାବୁ, ବଣ ଭିତରେ ରହିବା ଲୋକ ସବୁ ଅଭ୍ୟାସ, ବୁଝିଲ କି। ହଁ, ଆଉ ଟିକେ ଅଛି ଏଇଠି, ଆଉ ଟିକେ ଆଉ ଟିକେ ଗଲେ ତ ହେଇଯିବ, ଆଉ ଆହୁରି ଗୋଟେ ବାଟ ଅଛି ବାବୁ, ବୁଝିଲ କି ନାହିଁ, ମାତ୍ର ସେଟା ଟିକେ ଦୂର ପଡ଼ିବ। ହେଲେ କିସ କରିବା ବାବୁ, ଏଇଟା ତ ଆଉ କଟକ ଭୁବନେଶ୍ୱର ତମର ବାଟ ହିଁ ନାହିଁ, ବୁଝିଲ କି, ସେଟା ଆଉ କୋଉଠି ମିଳିବ ଏଇଠି।
0: ହଉ ଚାଲ ଚାଲ, ଡ୍ରାଇଭର ବାବୁ ଟିକେ ଏପଟୁ ଟର୍ଚ୍ଚ ପକେଇଲ, ସେ ଶାଳ ଗଛ ପାଖରେ କ'ଣ ଗୋଟେ ସହସ ହେଉଛି, କାହିଁ କାହିଁ କିଛି ନାହିଁ ତ।
2: ଏଇଟା ତ ଗୋଟେ ସାପ, ଏ ସେ ଲୁହାସଟା ଦେଲ, ଦିଅ ଦିଅ ଦିଅ, କିସ କିସ କରୁଛ ବାବୁ, ଦେଲ ସେଟା ଆଗ, ଭଲ କାମ କରୁଛ ତମେ, ବୁଝିଲ। ଆରେ ସେ ଅଜଗର ପିଲାଟା ସେଟା,
0: ହଁ ତ
2: ତାର ଆଖି ଫିଟ୍ ନାହିଁ,
0: ତମେ ଦେଲ ସେଟା,
2: କାହିଁ ତାକୁ ମାରିବ ତୁଚ୍ଛାଡ଼ରେ।
0: ହେ, ଅଜଗର ଛୁଆର ଆଖି ଫିଟିଲେ ସେ ଆମକୁ ରଖିଥାନ୍ତା, ସାପ ଛୁଆକୁ ବିଶ୍ୱାସ ଅଛି?
2: ବାହ।

0: ସିଏ ତ ଆମର କିଛି କରି ନାହିଁ ନା, ତମେ କାହିଁକି ତାର ଲାଞ୍ଚରେ ହାତ ମାରିବ ଯାଇକିରି? ତମ ଆସ ବାବୁ, ଇଆଡ଼େ ଆସ ତ, ସେଠାରେ ସେ ପିଲାଟା ତ, ତାକୁ ତାର ବାଟରେ ଯିବାକୁ ଦିଅ।
1: ସତରେ ଡ୍ରାଇଭର ବାବୁ, ଜଙ୍ଗଲର ମଣିଷ ଆଉ ସହରୀ ମଣିଷ ଭିତରେ କେତେ ଫରକ।
0: ଏଇଠି ବାବୁ ବୁଢ଼ାଘର ହେଇଗଲା, ଏଇଠି ଦେଖ ଜାନି ବୁଢ଼ି କେମିତି ଝୁଟି କାଟିଛି ଦେଖ।
1: ମଣିଷ ଦୁଇଟାଙ୍କର ସିନା ବୟସ ବଢ଼ିଯାଇଛି, ହେଲେ ଘରଟାକୁ ଦେଖିଲେ ମନେ ହେଉଛି ଯେମିତି କାଲି ସକାଳେ କି ଘରଟାକୁ ତିଆରି କରିଛି।
0: ବୁଢ଼ା ଶୋଇ ପଡ଼ୁଛି ପୁରା, ଦେଖିବା ଡାକିବ,
1: ଡାକ ଡାକ
0: ଦାଦି, ଏ ଦାଦି, ଦାଦି, ହଁ ଦେଖିଲ ବାବୁ ବୁଢ଼ା କେମିତି ସାଙ୍ଗେ ସାଙ୍ଗେ ଚିନି ପକାଇଲା।
1: ହଁ ତ
0: ଆସ ଆସ, ମୁଣ୍ଡ ମୁଣ୍ଡ ନେଇକିରି ଆସ, ମୁଣ୍ଡ ନେଇକିରି ଆସ, ଏ ଦୁଆର ବନ୍ଧ ଆହୁରି ମୁଣ୍ଡରେ ବାଜିଯିବ। ସାନ ଘର ତ,
1: ଘର ଭିତରଟା କି ଅନ୍ଧାର
0: ଦାଦି, ଶୁଣୁ କି ଦେହ ଭଲ ନାହିଁ କି?
2: ହାରି ଖାଇବ ହାରି ଖାଇବ ସାର ଡ୍ରାଇଭର ବାବୁ। ଡ୍ରାଇଭର ସେ କୋର୍ଟ ଆସେ ନାହିଁ କି? ସେ କୋର୍ଟ ଥିଲେ ଲାନ୍ଥର ଆସେ, ସେଟା ବେଠି ଆଣି ଡ୍ରାଇଭର।
0: ଜୁପିଡ଼ି ମଠି ଅଛି
2: ଅଛି କି?
0: ମୁଇଁ ଲଗେଇଦେବି,
2: ଲାନ୍ଥର ଲଗା ଡ୍ରାଇଭର।
0: ବୁଝିଲୁ ଦାଦି, ଆମର ଗାଡ଼ିର ଏକ୍ସିଲ ଭାଙ୍ଗଲା, ହେଲେ କୋରାପୁଟରୁ ଯାଇକିରି ସେ ମେକାନିକ ଗୋଟେ ଡାକି ଆଣିବାର ଅଛି, ନହେଲେ ତ ଗାଡ଼ି ଯିବ ନାହିଁ ନା।
2: ସତ ସତ, ସେ ବାସ ଭିତରେ ଲୋକମାନେ ଜବର ହରହର ହେଇଯାଇଥିଲେ ଭାଇ ନାହିଁ ଡ୍ରାଇଭର।
0: ହଇ ଦାଦି, ହେଲେ ମୁଇଁ ଆଉ କିସ୍ କରିବି ଗାଡ଼ି ଭାଙ୍ଗି ଯିବାଟାକୁ?
2: ହେଲେ ଶୁଣ ଡ୍ରାଇଭର, ସେ ସାଇକେଲ ମଠା ଅଛେ ନାହିଁ କି? ସେଟା ଦୁକାନେ ଅଛେ।
0: ହଇ ସେଟା ପାଇଁ ଗାଇଲି,
2: ଏବେ ଏ ସାବି ଦର ସାବି ଧରି କରିଥିନେ ଆରି ସେ ସାଇକେଲ ବେଟ ଡ୍ରାଇଭର, ଆର ସେ ସାଇକେଲ ଧରିଥି ଯା ଖରାପ।
0: ଦାଦି ବଡ଼ାଇ ଦିଶୁ ନାହିଁ, କୁଆଡ଼େ ଗଲା?
2: ଢକରି ତ ଖାଲି ତ ଢକରି ତ ଭାରି ଗଲା ଡ୍ରାଇଭର। ଆରି
0: ସତେ କି?
2: ଆରି କାଇ ଦୁକାନ କାଇଟା ଖୋଲବୁ? ଦୁକାନ ଖାଇ ପାଇଁ ଖୋଲବୁ ଡ୍ରାଇଭର?
0: କହିଲି ନା ସେଟା ଏକା କି ହେଲେ ଗୋଟେ ହେଇଛି ଯେ, କେମିତି ହେଲା ଦାଦି ଏଇଟା?
2: ଡରି ଗଲା ବୁଝିଲୁ କି ଡ୍ରାଇଭର, ମନ ବଟେ ଦୁଃଖ ହେଇଗଲା ମୋତେ। ଦୁଇ ଲୋକ ମିଶିକରି ଆମେ ଯାଇରେ ତୁ ବୋଲେ ବଟେ ଶ୍ରଦ୍ଧା ଲାଗ୍ତା ମନ, ତାର ବାଟେ ସେ ଗଲା ମୋତେ, ତ ସଂସାର ଯାକ ତ ସମାନ ସବୁ ବାଟେ ଅନ୍ଧାର କାଟିଥିଲାନି ଡ୍ରାଇଭର।
0: ଦାଦି ପିଲାମାନେ, ଯେ ପିଲାମାନେ ଖବର ପତ୍ର ହେଲା କି ନାହିଁ?
2: ଭାଟକେ ଦେଖି ଦେଖି ସେମାନଙ୍କ ଡଗରାଇ ଡଗରାଇ ଖେଡ଼ ବେଲେ ଏଡ଼ ବେଲେ ଆଇ ଭାଇ କି ତେଡ଼ ବେଲେ ଆଇ ଭାଇ ବୋଲି ଜବର ଖସଟ ପାଇଲା ଡକରି, ସେମାନଙ୍କର ଭାଟକେ ଦେଖତେ ରହିଲା ମାତ୍ର ସେମାନେ ଖାଇ ଭାଇ ଆଇ ଭାଇ ଏତିକେ ଆମର ଲୋକ
0: ଖାଇବେ ଆମର
2: ଲୋକ
0: ଯିବି ହେଲେ ଖୁଜି ଗାଡ଼ି ଦେ
2: ଖୁଜି ଗାଡ଼ି ନେ ଖାଖର ପବନ ଗଲାନି ତ ଗାଠି ଉପରେ ଖାତା ସେ ଲୋକ ମାନେ ଜବର ଭରି ଯାଇଥିଲେ ଭାଇ ସେ ଦୋକାନ କେ ବେଟ
0: ହଉ
2: ଆରେ ସାଇକେଲ ନେ ତୁଇ
0: ସେ ପାଲିକି ଥିବାଟା ତ
2: ଓଇ ଯା ଯା ଯା ଯା ବାବୁ ଯା
0: ଯା ଦିଦି
2: ଯା ଯା ଯା
0: ହେ ଦେ ଦାଦି
2: ଓଇ
0: ଏଇଟା ଦେଖିଲୁ କି ନାହିଁ
2: ହଁ
0: ଏଇଟା ଗୋଟେ ବାବୁ
2: ଓଇ ଖାଇ ବାବୁ ଏଟା ଖାଇ
1: ନମସ୍କାର ମଉସା
2: ଜୁହାର ବାବୁ ଜୁହାର ବାବୁ
0: ମୋର ସାଙ୍ଗେ ଆସିଥିଲା ଟିକେ ଦେଖିବି ବୋଲିକିରି ସେ କଟକ ବାଟର ବାବୁ ଏଇଟା ଖଣ୍ଡେ ନାଟୁଆ ଲୋକ ପୁଣି ଦାଦି ମୁଁ ଯାଉଛି
2: ଯା
0: ସକାଳେ ଆଇବି।

0: ସେଗୋ ଫାଲ୍କେ ତୁ ଜାଣିଲୁ ଆଚୁସ୍କି ବାବୁ?
1: ହଁ ମୁଁ ତ ଜାଣିଛି।
0: ସେ ବୋଲେ ସେ ବରହମପୁର ମେଡିକାଲ ଆଛେ ନାଇଁ କି?
1: ହଁ ହଁ
0: ସିଥିଆ ଗାଇବେ ଆଛେ।
1: ମୁଁ ତାଙ୍କ ପାଖକୁ ଦିଦି ଥର ଯାଇଥିଲି, ଥରେ ନୁହେଁ।
0: ଥୁଇ
1: ହଁ
2: ଆଜ୍ଞା ନମସ୍କାର। ଆସିଗଲେ କ'ଣ ଆଜି ବି ସେ ଏକ ନମ୍ବର ପେସେଣ୍ଟ ବିଷୟରେ?
3: ହଁ ଆଜ୍ଞା, ସେଇ ଏକ ନମ୍ବର ପେସେଣ୍ଟ ବିଷୟରେ।
2: କ'ଣ ଯେ ଆପଣ ଚାହୁଁଛନ୍ତି, କାହିଁକି ସେ ପେସେଣ୍ଟ ପଛରେ ଛାଇ ଭଳି ଲାଗି ରହିଛନ୍ତି କହିଲେ? ସେ ଝିଅଟି ଆପଣଙ୍କର କିଏ କି?
3: ସବୁ କଥା କ'ଣ ଗୋଟିଏ ଥର କହିହେବ ଡାକ୍ତରବାବୁ?
2: ଦେଖନ୍ତୁ, ମୋ ଟାଇମ୍ର ମୂଲ୍ୟ ଅଛି, ଅଯଥା ଟାଇମ୍ ବରବାଦ କରିବାକୁ ମୁଁ ଆଦୌ ପସନ୍ଦ କରେନି।
3: ସେ କଥା ମୁଁ ବି ଜାଣେ ଆଜ୍ଞା, ସେଇଥିପାଇଁ ତ ଥରକୁ ଥର କାଉଣ୍ଟର୍ରେ ମୁଁ 50 ଟଙ୍କା ଲେଖାଏଁ ଡିପୋଜିଟ୍ କରୁଛି, ଆଉ ଏଥରକୁ ମିଶାଇ ମୁଁ ଆପଣଙ୍କୁ 250 ଟଙ୍କା ଦେଇସାରିଲିଣି।
2: କ'ଣ ଆପଣ ଚାହାନ୍ତି?
3: ସେଇ ପୁରୁଣା ପ୍ରଶ୍ନ, ଏକ ନମ୍ବର ପେସେଣ୍ଟ ଆଉ କେତେ ଦିନ ବଞ୍ଚି?
2: ଦେଖନ୍ତୁ, ବାରମ୍ବାର ଏ ପ୍ରକାର ପ୍ରଶ୍ନ ପଚାରି ମୋ ମୁଡ୍ ଖରାପ କରନ୍ତୁନି, ସିଧା କୁହନ୍ତୁ କ'ଣ ଆପଣ ଚାହାନ୍ତି।
3: ଓହୋ, ତାକୁ ଭୀଷଣ ଯନ୍ତ୍ରଣା ହେଉଛି, ଦୃଷ୍ଟିଶକ୍ତି ତାର କମି ଆସୁଛି।
2: କ୍ୟାନ୍ସର ରୋଗ ପାଇଁ ଆଉ କ'ଣ କିଛି କରାଯାଇପାରିବ?
3: ଲିକୁମିଆରେ କ'ଣ କେହି?
2: ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି, ତେଣିକି ରୋଗୀର ଭାଗ୍ୟ।
3: ହଁ, ଯେତେବେଳେ ମେଡିକାଲ ସାଇନ୍ସ ହାର ମାନେ ସେତେବେଳେ ଏଇ ଭାଗ୍ୟ ଭଗବାନର ନାମ ଉଚ୍ଚାରଣ ହୁଏ।
2: କ'ଣ ଆପଣ କହିବାକୁ ଚାହାନ୍ତି?
3: ଆଠ ମାସ ହେଲା ସେ ଆପଣଙ୍କ ନର୍ସିଂ ହୋମରେ ପଡ଼ିଲାଣି, ଅଥଚ
2: କ୍ୟାନ୍ସରଟା ଜ୍ୱର କି ଝାଡ଼ା ରୋଗ ନୁହେଁ, ଗୋଟାଏ ବଟିକା କି ପାନେ ଔଷଧରେ ଭଲ ହେଇଯିବ। ଲିକୁମିଆ ରୋଗ ବିଷୟରେ ଆପଣ ଜାଣନ୍ତି? କିଛି ଜାଣନ୍ତିନି। ଯାଆନ୍ତୁ ଯାଆନ୍ତୁ, ପଚାରି ବୁଝିବେ, ଯେକୌଣସି ଡାକ୍ତର ବି କହିଦେବ।
3: ଅନ୍ୟତ୍ର ଯିବାର ଥିଲେ ମୁଁ ଏଠାକୁ କାହିଁକି ଆସିଥାନ୍ତି? ସହରରେ ଡାକ୍ତରର ଅଭାବ ନାହିଁ କି ନର୍ସିଂ ହୋମର ବି ଅଭାବ ନାହିଁ।
2: ସିଧାସଳଖ କୁହନ୍ତୁ ଆପଣ କ'ଣ ଚାହାନ୍ତି।
3: ମାନେ ମାନେ ମାନେ ଡକ୍ଟର, ମିତା ଆଉ କେତେଦିନ ବଞ୍ଚିବ? ମାନେ ଚେଷ୍ଟା କଲେ ଡକ୍ଟର, ମାନେ ଚେଷ୍ଟା କଲେ
2: କୁହନ୍ତୁ
3: ଆଉ ଟିକେ ଶୀଘ୍ର। ମାନେ ମାନେ ମୁଁ କ'ଣ କହୁଥିଲି କି ଡକ୍ଟର?
2: କୁହନ୍ତୁ କୁହନ୍ତୁ।
3: ଚେଷ୍ଟା କଲେ ଟିକେ ଟିକେ ଶୀଘ୍ର ମରିପାରନ୍ତାନି?
2: ହ୍ୱାଟ୍ ଡୁ ୟୁ ମିନ୍? ଆପଣ ଆପଣ ଇତି ନିଚ। ସେ ମରିଗଲା ପରେ ଆପଣ ତା ସମ୍ପତ୍ତି ବାଡ଼ିର ମାଲିକ ହେବେ, ଏଇଆ ନା? ଯୌବନ ଥିଲାବେଳେ ମିତାକୁ ପ୍ରେମ କରୁଥିଲେ, ସେ ଆଜି ମୃତ୍ୟୁ ଶଯ୍ୟାରେ ଦିନ ଗଣୁଛି। ସେ ଚାଲିଗଲା ପରେ ପୁଣି ଆଉ କାହାକୁ ଧରିବେ? ମୁଁ ଆପଣଙ୍କୁ ପୋଲିସରେ ଦେବି, ମୁଁ ଆପଣଙ୍କୁ ପୋଲିସରେ ଦେବି। ୟୁ ଆର୍ ସୋ ମିନ୍।
3: ଡୋଣ୍ଟ କ୍ରସ୍ ଦ ଲିମିଟ୍ ଡକ୍ଟର, ସହିବାର ମଧ୍ୟ ଗୋଟେ ସୀମା ଅଛି। ଆପଣ ଜାଣି ରଖିବା ଉଚିତ, ମିତା ହେଉଛି ମୋ ଭଉଣୀ। ତା କଷ୍ଟ ମୁଁ ଦେଖିପାରୁନି ଡକ୍ଟର, ମୁଁ ଦେଖିପାରୁନି। ମୁଁ ଚାହୁଁଛି ସେ କେମିତି ନର୍କ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ପାଇଯାଉ ଡକ୍ଟର, ଶୀଘ୍ର ମୁକ୍ତି
2: ପାଇଯାଉ।
3: ଡକ୍ଟର, ଏଇଟା ବୋଧହୁଏ ମୋର ଆପଣଙ୍କ ସହିତ ଶେଷ ସାକ୍ଷାତ, ଆଉ କେବେ ମୁଁ ଏଠିକି ଆସିବିନି।
4: ସାର୍ ସାର୍, ଏକ ନମ୍ବର ପେସେଣ୍ଟ ସେ ଝିଅଟା ମରିଗଲା।
3: ଗୋପାଳ ବାବୁଙ୍କ ସହିତ ସାକ୍ଷାତର ସେ ମୁହୂର୍ତ୍ତ ଗୁଡ଼ାକ କେବେ ଭୁଲି ହେବନି। ମଉସା, ଆଉ ଗୋଟେ ବିଷୟ ଜାଣିଛନ୍ତି ମଉସା?
0: ଖାଟା ବାବୁ,
3: ଏଇ ତିନି ଦିନ ତଳେ ଟିଭିରେ ଗୋପାଳ ବାବୁଙ୍କ ଫଟୋ ଦେଖାଯାଇଥିଲା। ସବୁଠାରୁ ଭଲ ଡାକ୍ତର ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କୁ ପୁରସ୍କୃତ କରିଛନ୍ତି। ଆଉ ଜାଣିଛନ୍ତି, ନଗଦ 25,000 ଟଙ୍କା ପୁରସ୍କାର ମିଳିଛି।
0: ପୁରସ୍କାର ମିଳିଲେ ଖାଇ ନା ମିଳିଲେ ଖାଇ ଆସି ବାବୁ, ଶୁଣି ଘରେ ଶ୍ରଦ୍ଧା ବା ଲୋକ ତ ନାହିଁ, ଡକୁରୀରେ ତା ବୋଲେ ଆଜି ଚୋପର ଶ୍ରଦ୍ଧା। ଏତା ପିଲା ତାହାକେ ପଚାରିଲେ ନାଇଁ ସିନା, ମାତ୍ର ତାର ମାର ପାଦ ବୋଲେ ଆରି ଥଲେ ନରେ ଥା ଉପରେ ଆଗା ଉଡ଼ି ବୁଲୁଥା ଡକୁରୀ ସେତ ନାହିଁ
3: କାଲା ହେଲା। ଆଚ୍ଛା ମଉସା, ଦେଖିଲେ ଏ ପିଲା

0: ତମେ କ'ଣ ଚାହୁଁଥିଲ ଆମେ ସବୁଦିନ ଏଇ ବଣ ଜଙ୍ଗଲରେ ପଡ଼ି ରହିଥାନ୍ତୁ? ନିଜେ ତ ଆଲୁଅ ଟିକେ ଦେଖିଲନି, ଅନ୍ୟମାନଙ୍କୁ ବି ସେଇଥିରେ ବାନ୍ଧି ରଖିବାକୁ ଚାହୁଁଛ?
1: ହଇ ବାବୁ, ସତ କଥା ଆକା ବୋଲେ ତୁ ବସ୍ତି କି ଗାଲୁସ୍ତ ସେଟାର ପାଇଁ ତୋର ଯୋଡ଼େ ଯାକ ଆଙ୍କି ସେଟା ସମାନ ମିଲି ଗଲା ଅଛେ ବଡ଼ ବଡ଼ ଲୋକମାନେ ବଡ଼ ବଡ଼ ଲୋକମାନେ ଗଲା ଚାଷ ତୁମନ ଆମର ଗାଁ ଏ ଗାଁର ମାଟିର ଖେଉଡ଼ିଆ ଆମର ଡଙ୍ଗର ଆମର ପର୍ବତ ଏଠାରେ ତୁମନକେ ନିଖ ନଲା ହାରି ଖାଇ ତୁମନକେ ନିଖ ଲାଗ୍ସି ହା
0: ଆମେ ତ କେବେ ଡ୍ୟୁଟିରେ ଖିଲାଫ କରିନୁ, ମାସକୁ ମାସ ଟଙ୍କା ପଠେଇଛୁ, ପାଖରେ ଟଙ୍କା ଥିଲେ କୋଉ କଥା ଅଭାବ?
1: ଏରେ ଏ ପିଲା, ଏ ରଘୁ, ଏରେ ଶୁନ, ମୁଁ ତ କହିଦେଲିନି ଶୁନ, ଏ ଢୋକରା ଆରେ ଢୋକରି ତୁମର ଡାବୁ ପତର କି ଆମେ କେବେ ମିଶା ଆଶା ନ କରିଦେଲୁ? ହା ବାରେ ପିଲା ହେଇଗଲା, ପୁଣି ବଡ଼ ବଡ଼ ପିଲା ହେଇଗଲା ହେ ମନ ହା ବା ବାବା, ଓ ତୁ ସମାନ ଆମକେ ଚିହ୍ନିଲୁସ ପିଲା, ହା ବା ସମାନ ଚିହ୍ନିଲୁ ତୁ ଆମକେ।
2: ହେ ଦେଶୁନ ରଘୁ ଆଇଲା ଯେ, ତୁ କେଡ଼ବେଲେ ଆସିଲୁ ଯେ?
0: ଦେଖୁଛୁ ଦେଖୁଛୁ ବୋ, ବାପା କଣ କହିଯାଉଛନ୍ତି?
2: ତାର ମନ କେ ଭଲ ହେସି ବାବୁ, ତୋ ମାନକେ ବେଶୀ ଦିନ ହେଲା ନାଇ ଦେଖିଲି, ତ ମନଟା କେନ୍ତା କେନ୍ତା ଲାଗତେ ମୋର ବୁଆ।
0: ବୋଉ ତୋ ଦେହ ଏଠି ଜମା ଭଲ ରହୁନି, ଏ ବୟସରେ ତୁ ଏତେ କାମ କରିବାଟା ଠିକ ନୁହେଁ, ତାପରେ ଅନୁର ପିଲାଟାକୁ ବି।
2: ଆଲେ ପିଲା, ତୁ ତ କେବେ ମିଶାର ହେନ୍ତା କଥା ଚିଠି ନାଇଁ ଲେଖିଲାର,
0: ବୋଧେ ଏଇ ତିନି ଚାରି ଦିନ ଭିତରେ
2: ବୁଆରିକେ ଏକଟା ଏକଟା ଛାଡ଼ିକରି ଆସିଲୁ ଯେ, ହେନ୍ତା ଅବସ୍ଥା ତାନେ ଏକଟା କରି ନାଇଁ ଆସବାର ବୁଆ, କିଏ ହେଲେ ମିଶା ତାର ଲଗେ ରେବାର କଥା।
0: ତୁ ଥରେ ଖାଲି ସହରକୁ ଚାଲିବ ବୋଉ, ଅନୁ ପାଖରେ ମାସକ ଏଇଟା ରହିଯିବୁ, ଦେଖିବୁ ଦେହ ତୋର ପୁରାପୁରି ଠିକ ହେଇଯିବ, ଏଇ ସିଜନଟା ଚାଲିଯାଉ, ମୁଁ ତତେ ପାଖକୁ ନେଇଯିବି।
2: ହେତକି ଦିନ କାଏ ମୁଁ ବଚିରେଲେ ତ ହେ ଦେ, ତୁ କେନ୍ତା ହେବୁ ଯେ ହେନ୍ତା ଠିଆ ହେଇକରି କହିତେ ଉସ୍କି, ବସ ବସ ଇତି ବସ।
0: ବୋଉ ଘରଟା ଝାଡୁ ଦିଆ ହେଇନି ବୋଧେ?
1: ଗୋଟେ ହାଟ ଫରା ହେଲା, ଆରି ଘରକେ ସାଫା କରବା ଲୋକ ନାଇଁ ନିକେ,
0: ଏମିତି ଅବସ୍ଥା ରହିଲେ ରୋଗ ନିଶ୍ଚୟ ହବ, ଟଙ୍କା ଦଉଛୁ ଚାକରଟା ରଖିଦେଲେ କଣ ଅସୁବିଧା ହେଇଯିବ?
2: ଚାକର ବାକର କାଏ ଲଡ଼ା ଆମକେ, ମୋର ଗାଗର ଧୀ ଖଣ୍ଡେ ଭଲ ହେଇଯାଇଛି ଦେଖବୁ, ମୁଁ କାଏଟା ସବୁଦିନ ହେନ୍ତା ପଡ଼ିରେ ବି କି କାଏଟା।
0: ବୋଉ ତୁ ପୁଣି କୁଆଡ଼େ ଉଠିଲୁ?
2: ଘରଟା କେନ୍ତା କିଛି କିଛି ହେଲା ଯେ ଦେଖନି, ଛନକ ବାର୍ନି ମାରିଦେବି। ଏ ବାବୁ ଗୋପାଲ କେ ତୁ ଭେଟ ଘାଟ ହେଲୁଛେ କି ନାଇଁ? ତାକେ ଛଣ କହିଦେସ ବାବୁ ଗାଁ କେ ଛଣ ଯା ବୋଲି।
0: ମୋର ତ ସବୁବେଳେ ଟୁର ପଡୁଛି, ଅନୁ କହୁଥିଲା ଭାଇ ଫୋନ କରୁଥିଲି।
2: କାଇଟା ହେଲେ ଖଣ୍ଡେ ଖାଇଦେସ କି ହେନ୍ତା ଠିଆ କାହିରେ ବୁସେଲେ?
0: ତୁ ମୋ ପାଇଁ ଆଦୌ ବ୍ୟସ୍ତ ହୁଅ ନା ବୋଉ, ମୁଁ ବ୍ରେକଫାଷ୍ଟ କରିଦେଇଛି, ଲଞ୍ଚ ଡିନର ସେସବୁ ବନ୍ଦୋବସ୍ତ ହେଇଯାଇଛି।
2: ଆରେ ହାଟା କାଏ ଆଏ?
0: ଜଳଖିଆ ଜଳଖିଆ ଜଳଖିଆ ମୁଁ ଖାଇଦେଇଛି, ବଙ୍ଗଳାରେ ସବୁ ଜିନିଷପତ୍ର ରହିଛି, ମିଟିଂଟା ଯଦି ଶୀଘ୍ର ସରିଯାଏ ମୁଁ ପୁଣି ମୁହଁ ମାରି ଯିବି, ମୁଁ ଯାଉଛି ବୋଉ।
2: ତୋର ଗାଗର ମୁଣ୍ଡକେ ଯତ୍ନ ନବୁ, ସେ ସଞ୍ଜନୁ ଘରକେ ପଲେ ଆସିବୁ। ହେ ଦେ ଶୁଣ, ଆଇଲା ବେଲକେ ମାତର ଟାଉନ ଥାନୁ ଏ ବାବୁ ଅଙ୍ଗୁର କଲେ ଦୁଇଟା ଆଣିଦେବୁ, ସେ ମୁଁକେ ବେଶୀ ମନ ଲାଗ୍ସି ଅଛେ।
1: ସଞ୍ଜାଇ କରି ସକାଲ ପାଇଲା ଆରି ରାତି ଗଲା, ମାତ୍ର ଟୋକରି ନାଇଁ କି ସେ ବାଟକେ ଦେଖି ଏହି କରି ଆଗା ବସିଦେଲା, ରଘୁ ଆଇସି ଆଇସି ବୋଲି ବାଟକେ ଦେଖି ଦେଖି ବସିଦେଲା।
3: ରଘୁନାଥ ଆସିନି ମଜା,
1: ସେ ତ ଗୋର୍ଖେ ଆସି ନାରେଲା ବାବୁ, ତାହାକେ କାମ ପଡ଼ିଲା ବୁଝିଲ, କାମ ପଡ଼ିଲା ବୋଲି ଗାଁକେ ଚନେ ଦେଖିଲା ପରା ହେଲା।

0: ମାଉସୀଙ୍କୁ ତାହେଲେ ଅଙ୍ଗୁରା ମିଳିଲାନି।
1: ସେମାନଙ୍କର ଖାତା ଉପରେ ମୋତେ ବିଶ୍ୱାସ ନାହିଁ ବାବୁ, କେବେ ମିଶା ବିଶ୍ୱାସ ନାହିଁ।
0: ହଁ ମଉସା
1: ବୁଝିଲୁ, ମୁଇଁ ଜାଣି ସେମାନେ ଯେଉଁଟା ଦେବା କେବେ ହେଲେ ଭଲ ମନ ସେମାନଙ୍କର ବୋଲେ ଅନ୍ତର ନିର୍ମଳ କରି କେବେ ମିଶା ନଥିବ ସେମାନେ।
0: ମଉସା ମାଉସୀଙ୍କ ଆଶା କ'ଣ? ଆଶାରେ ରହିଗଲା ମଉସା।
1: ନା ଖାଇବା ଆଶା ହେଇଯାଇଛି, ହଙ୍ଗୁର ମୁଁ ଖାଇଲି ମୁଇଁ ମାତ୍ର ବୁଢ଼ିଆରି ଅଙ୍ଗୁର ନ ଖାଇଲା।
0: ମଶା ମଶା କ'ଣ ହେଲା ମଶା?
1: ଖାଏ ବୋଲି ଆରି ତ କହିବି ବାବୁ, ଖାଏ ବୋଲି ଆରି କହିବି ତୋଗେ
0: ହେଲା ମଶା।
1: ମୋର ଖର ମାଘା ଖରା ସାର, ମୋର ମନ୍ଦ ଖର ନହେଲେ ଗୋପାଲ ଆରି ଆମେ କେମିତି କରିବେ ସେହି ବାବୁ?
0: ହଉ ମଶା,
1: ଗୋପାଲ ବାଲା ପିଲା ଦେଖି
0: ଭଗବାନ ଅଛନ୍ତି, ଭଗବାନ ଅଛନ୍ତି ମଉସା।
2: ରଖୁ ଗୋଟେ ଦିନ ମିଶା ନାଇଥିଲା, ଠିଆ ଠିଆ ଭାରି ଗଲା।
1: ଏ ସଂସାରେ କେ ଏକାର ନାଇଁ ଡକରି ବୁଝିଲୁ କି? ଖାଇବା ପାଇଁ ତୁ ଆଶା ରଖିଲୁ ନିମନ ଭିତରେ।
2: ଆସୁ ଆସୁ ମୋର ଗାଗର ମୁଣ୍ଡ କେଡେ ନିମାନ ଲାଗତେ ରହିଲା ବୋଲନି, ଯେନ୍ତା ଭାରି ଗଲା ଆରି ଜନ କଥା କେ
1: ହଏ ହଏ ତୋର ମନ ଭିତରେ ସେଟା ଆଗା ତୁ ବିଚାର ନା କରତେ ରା, ଆରି ତୋର ମନ
2: ବୁଝାଇସ୍କୋ ଦେଖବୁସ। ରଖୁ ଯେନ୍ତା ହେଲେ ତାର ପାଖେ ଆମକେ ନେଇ ଯାଇଛି, ମାତର ଅନୁର ପିଲା ଜନମ ହେଇଯାଉ ହେଁ। ଆରି ଦେଖ ହେନ୍ତା ଅବସ୍ଥା ଥାନେ ଯାଇ ମୁଇଁ ତାର କାଇଟା କରିପାରିବି କମ ଆଗେ? ମୁଇଁ ତ ବୋବା ଉଠି ନାଇ ପାରିଲିନି, ତାକେ କାହି କାଦେ ହରବର କରିବି?
1: ଖାଇବା ସେ ପାଙ୍ଗୁଆ କଥା ମନ କହିଲୁ ସିନି ଡକରି, ସେଟା ମନ ତୋର ମୁଣ୍ଡ ଭିତରେ ନୁ ପୁରା। ମୋକେ କେ ପୁଅ ନାଇଁ, ପିଲା ନାଇଁ, ମୋକେ କେ ବେଟା ନାଇଁ, ବେଟି ନାଇଁ, କେ ନାଇଁ କି କେ ମୋକେ ନା ରହିଲା ଏ ଆଗେ।
2: ତୁ କାହି କାଦେ ଭାଙ୍ଗି ଯିବୁସ ଯେ ପିଲାମାନେ ଯେନ୍ତା ହେଲେ ଘରକେ ଆସବେ। ହେ ଦେ ଗୋପାଲ ଆସିଲା ବେ।
3: ବୋ ବୋ ତୋ ଦେହ କେମିତି ଅଛି? ବାପା ନମସ୍କାର।
1: ଜୁହାର ଜୁହାର, ବୋଲେ ବୋଲେ ଆଇଲୁ ତ?
2: ଆରେ ଗୋପାଲ, ମୋର କଥା ତ କେମନ ପଡ଼ସିଛେ କି ନାଇଁ?
3: ତୋ ଟେଲିଗ୍ରାମ ପାଇବା ପରେ ତ ଆସିଛି।
2: ଦେଖଲୁସ ମୁଇଁ କହିବି ଯେ ପିଲାମାନେ ଆମର ଘରକେ ଆଇବେ, ଏଗା ହେତ କରି କରି ଆସିବେ।
3: ତୁ କେମିତି ଭାବୁଛୁ ଆମେ ତତେ ଭୁଲି ଯାଉଛୁ ବୋଲି? ସମସ୍ତଙ୍କର ସୁବିଧା ଅସୁବିଧା ଲାଗି ରହିଛି, ତା ଛଡ଼ା ସରକାରଙ୍କ ପାଖରେ ମୁଣ୍ଡ ବିକିଛୁ, ମନ ଇଚ୍ଛା ତ ଏମିତି ଆସି ହେବନି। ଆଚ୍ଛା ବାପା, ମାସକୁ ମାସ ଆମେ ଟଙ୍କା ପଠାଉଛୁ, ଗୋଟେ ପିଲା ବି ଏ ଯାଏ ରଖିପାରିଲନି, ପୁଅର ଅବସ୍ଥା ଆସି କ'ଣ ହେଲାଣି? ତାହେଲେ ସେ ଟଙ୍କା
1: ବୋଲେ ତୁ ମୋ ହିସାବ ମାଗିଲୁ ନିକି? ଏତେ ଶୁନ, ସେ କଷ୍ଟ ଦେଲେ ତୋର ସେ ଘର ପୁସ୍ତକ ଅଛି, ଯା ଦେଖ ତୋ ମନ ଫଟାଇବାଟା ସେ ଭିତରେ ଜମା ହେଲା।
3: ଆମେ ତ ଟଙ୍କା ପାସ୍ବୁକ୍ରେ ଜମା କରିବା ପାଇଁ ଦେଇନଥିଲୁ, ବୋଉର ଦେହ ଭଲ ପାଇଁ ପଇସାଟିଏ ବି ଖର୍ଚ୍ଚ କରିନେ।
1: ନାଇଁ ନାଇଁ ଲଣା ନାଇଁ ଆମକେ, ବୁଝିଲୁସ୍ କି? ସେଟା ବାବୁ ତମ ମୁନ୍ କନ୍ ଥିନି କେନ୍ତା ଆଣିଲା ଚାଷ ସେଟା ମନ ମୁଁ ଜାନେ, ତୁଇ ଭାବୁଲୁସ୍ ନି ମୁଇଁ ନ ଜାଣି ବୋଲି କି? ମୁଁ ଜାନେ
2: କାହିଁକି ପିଲା ସାଙ୍ଗରେ ଲାଗୁଛି ଯେ
1: ମୁଇଁ ତମକେ ପାଠ ପଢ଼ାଇ ଦେଲି, ମୁଇଁ ତମକେ ମୁନୁଷ କରିଲି ହେ, ଏଟା ପାଇଁ କି ଗରିବ ଠଠରେ ଚିପି କରି ପଇସା କମାଇବା ପାଇଁ ମୁଁ ତମକୁ ପାଠ ପଢ଼ାଇ ଦେଲି କି?
3: ବାପା ପ୍ରାଇଭେଟ ପ୍ରାକ୍ଟିସ କରିବା ପାପ ନୁହେଁ ବାପା, ମୁଁ ତ ଠକିକିରି ରୋଜଗାର କରୁନି, ସେଥିପାଇଁ ମୋତେ ପରିଶ୍ରମ କରିବାକୁ ପଡ଼ୁଛି।
1: ତମେ ମୁନ୍ ନାଇଁ କି? ତମେ ମୁନ୍ ଯଦି ସତେ ଯଦି କାମ କରତେ ତା ବୋଲେ ଆମର ଦେଶର ଜନ ଅବସ୍ଥା ବି ଏଲା ଅଛି ନାହିଁ କି? ସେନ୍ତାର ଅବସ୍ଥା ଆମର ଦେଶ ନା ରହେତା
3: ବାପା। ବାପା ତମେ ତମେ ଆମକୁ ଭୁଲ ବୁଝୁଛ, ରୋଗୀଙ୍କ ପାଖରେ ମୋର
1: ଏଦେ ଯା ଯା ଯା ମୋତେ ସେ ଖାତା ମନ୍ତି ନ କହ, ଗାଁର ଖାତା ବୁଝିବାକେ ଯାକେ ବେଲ ନାଇଁ, ହି ମାର ଖାତା ବୁଝିବାକେ ଯାକେ ବେଲ ନାଇଁ, ସିଆଡ଼େ ରୋଗୀ ମନର ଖାତା ବୁଝତେ ରେ ସିକି ଯା।
2: ତୁ ଶୁନ ବାଡି ଥାନ ଯା, ମରିଚ ଦୁଇଟା ଆଣିଲେ ପିଲା ଖାଇସେ।
1: ଓଇ ଆଇବି ଆଇବି, ମୁଇଁ ଜନ ତା ସତ କଥା କହିଲି ତମକେ ହିନ୍ତାରି ସେ
3: ବୁଝିଲୁ ବୋ, ଏଇଥିଲାଗି ମୁଁ ଗାଁକୁ ଆସେନି।
2: ତୁ କାହିଁ କାହିଁ ଯେ ତାର କଥା ଶୁଣ ମୁଶେ, ସେ କାହିଁ ତାର ଗୁଣ ଛାଡ଼ିଛି କି? ଏ ବାବୁ ମୋର ନାତି ପିଲାକେ ତୁ ନାଇଁ ଆଣିଲୁ ଯେ, କାଡ଼େଟା ହେଲା ବେ ବାବୁ?
3: ଆସିଛି।

0: ମୁଣ୍ଡରେ ରହିଗଲା, ଆସୁଥିବ ଗାଁ କଥା ପଡ଼ିଲେ ତାକୁ ରାତି ଯାକ ନିଦ ହବନି।
1: ଦେଖିଲୁସ୍ ତୋର ବୁଆ କେନେ ଗଲା, ମରିଚ ଦିଟା ଆଣମା କାଜେ, ଆରି ଏତକି ବେଲ ଲାଗ୍ସି ଯେ।
0: ଲଙ୍କା କଣ ହବ, ଆମେ ତ ଖାଇଦେଇ ଆସିଛୁ।
1: ପିଲା କନ୍ତି ଗଲା, ଦେଖ ଆଲେ ଯା।
0: ସିଏ କଣ ଛୋଟ ଛୁଆ ହେଇଛି, ହଜିଯିବ। ହଉ ମୁଁ ଦେଖୁଛି।
2: ଗୋପାଲ କଣ ଭାଡ଼ଗାଲ ଡଗରି
1: ତାର ପିଲାକେ ଖୋଜବାକେ ଗଲା ଯେ।
2: ପିଲା ବୋଲି ବୁଲ ବୁଲା ହେଲା କି?
3: ଜେଜେ ନମସ୍କାର।
2: ମୋର ନାତି ପିଲା। ହଉ ହଉ ହଉ ବୋ ବୋ ହଉ ଡଖରାଇଟା ବାବୁ।
1: ମୋର ଧନ ମୋର ପାଖେ ଆସ, ଏତେ ଦିନ ଡକରା ଡକରିକେ କଥା ମନ ନାଇଁ ପଡ଼ିଲା ତୋକେ?
3: ମୋର ତ ସବୁବେଳେ ମନ ଆସିବାକୁ, ହେଲେ ଡାଡି କଣ ଛାଡ଼ୁଛନ୍ତି?
1: ହାଇ ଦେଶାନେ ତୋର ମା ବୁଆ ତୋକେ ଭଲରେ ରଖିଲେ ଚତ ବୋବା, ଆର ଦେଖି ବନ ଜଙ୍ଗଲ ଥାନେ ତୁ କାଟା ଖାଇବୁସ।
3: ସତ କହୁଛି ଜେଜେମା, ବାପା ଦାଦାଙ୍କର ଆଉ କିଛି କାମ ନାହିଁ, ଖାଲି ପଇସା ଚିନ୍ତା, କେମିତି କୋଠା ହବ, ବ୍ୟାଙ୍କ ବାଲାନ୍ସ ବଢିବ, ଗାଡି ମଟର କିଣା ହବ, ଏଇ ଚିନ୍ତା। ରାତି ଦିନ ସବୁବେଳେ ବାବା ମାଙ୍କର ସେ ଗୋଟେ କଥା, ଟଙ୍କା ଟଙ୍କା ଟଙ୍କା।
2: ଭୁଲ ଭୁଲ ଏ ବାବୁ, ତୋର ବାବା ଆରି ମା ଆମର କଥା ଏତକ ଲାଇନି କି ନାହିଁ ବାବୁ?
3: ଡାଡି ମାମିଙ୍କ ଟାଇମ କାହିଁ ତମ କଥା ମନେ ପକେଇବାକୁ?
1: କାଇଟା ହେନ୍ତା କରିବେ ସେ ଯେ ବେଲ ନାଇଁ ମିଲେ, ତୋର ମା ନ ଆସିଲାର ବାବୁ।
3: କିଏ କହିଲା? ମାମି ତ ଆମ ସାଙ୍ଗରେ ଆସିଛନ୍ତି।
2: ତୁ ମୋର ସାଙ୍ଗେ ହେଲା ଅଛେ ଖୁନ୍ତି ଅଛେ ତ
3: ସର୍କିଟ ହାଉସରେ। ଡାଡି ତମକୁ କଣ କିଛି କହିନାହାନ୍ତି? ହଁ ସିଏ ତମ ପାଖକୁ ଆସିଥିଲେ ସିନା କହିଥାନ୍ତେ।
1: ଓହୋ, ତୋର ବାବା ଆମର ଲଗେ ନାଇଁ ଆସିଲା,
3: ଦେଇରେ ବାହାଘର ପାଇଁ ଆସିଛନ୍ତି। କୋରାପୁଟ ସର୍କିଟ ହାଉସରେ ମାମି ରହିଛନ୍ତି, ଆଜି ସନ୍ଧ୍ୟାରେ ତାଙ୍କ ଘରକୁ ଯିବେ। ଦେଇର ବରମ ଇଞ୍ଜିନିୟର ଅଛି, ତାଙ୍କରି ଘରକୁ କଥା ପକା କରିବା ପାଇଁ ଡାଡି ମାମି ଯିବେ। ବରଟା ଆମ ଘରକୁ ଯାଇଥିଲା, ଦେଇକୁ ପସନ୍ଦ କରିଛି, 5 ତାରିଖ ଦିନ ନିର୍ବନ୍ଧ ହବ।
1: ଗୋପାଳ ହେଲେ ମୋର ପାଖେ ନାଇଁ ଆସେନି।
2: ତୋର ଗୋପାଳ ଜବର ଗୋପାଳ ଗୋପାଳ ଗୋପାଳ ଗୋପାଳ ବୋଲତେ
1: କାହିଁ କରୁ ତେବେ, 10 ମାସ ପେଟେ ଧରି ଜନମ କଲି, ଗୋପାଳ ମୋକେ ମିସ୍ କଥା କହିଲା। ହେଲେ
3: ଜେଜିମା ଏକଥା ଯେମିତି ଡାଡି ନ ଜାଣନ୍ତି, ଜାଣିଲେ ନା ମୋ ଉପରେ ଭୀଷଣ ରାଗିବେ।
1: ନାଇଁ ବାବା ମୁଇଁ କାହିଟା ନାଇଁ କହେ।
3: ଆଚ୍ଛା ଜେଜେ ଏ ଅଙ୍ଗୁର
2: ଏଟା ମୁଇଁ ଆଣିଲେ ଅଛି ବାବୁ, ଖାଇବୁସ କି? ଖା ବାବୁ ଖା।
1: ହେ ଦେ ମୋର ପାଖେ ଛାନେ ବସ ବୁଆ,
2: ଯା ଯା ଯା
1: ମୋର ପାଖେ ଏ ବସି କରି ଖା।
2: ମାଲକ ବସା ଯା।
0: ବୁଲ ବୁଲ ଇଡିଅଟ, ଫୋପାଡ ଫୋପାଡ ତାକୁ, ଖାଇବା ଲାଗି ମରି ଯାଉଛୁ।
2: ପିଲା କେ ବୁଝାଇଦେଲେ ନଈ ତାକି ବାବୁ, ହେ ଦଶ ଥାକି ସେଙ୍କର ମନ ଖାଇବା ଫିଙ୍ଗି ଦେଲୁ ସେ ବାବୁ।
0: ଏ ଇଡିଅଟଟାକୁ ଥରେ ନୁହେଁ ହଜାର ଥର ବୁଝେଇଛି।
3: ଡାଡି ତମେ ତ ବୁଝିଛ କ୍ୟାନ୍ସର ଡିଅ ରୋଗ ନୁହେଁ, ଅଙ୍ଗୁର ଖାଇଲେ ତ କିଛି କ୍ଷତି ନୁହେଁ।
1: କଣ ସାର
2: ସେଟା ଖାଇଟା ବାବୁ।
0: ଚାଲ ଚାଲ ଏବେ ମୋ ସାଙ୍ଗରେ ଚାଲ, ତୁ ଏଠି ରହିବା ଦରକାର ନାହିଁ।
2: ଗୋପାଳ ଏ ଗୋପାଳ ପିଲା କି ନୁହେଁ ନୁହେଁ ଗୋପାଳ, ସେ ଗୋଟେ ଦିନ ରହିତି ଘରେ ରହ। ନୋକାନ ବାବୁ ନୋକାନ ଗୋପାଳ ଏ ଗୋପାଳ କା ଭେ ଦେଖିଲୁ ସିନି ତାକେ ପିଲା କେ ନୁହେଁ
1: ପିଲାକେ ଆମର କଥା ଯଦି ତୋତେ ମନେ ପଡ଼ୁଛି, ତୁ ଆମର କାଜେ ଚିଠି ଲେଖିବୁ ସେ ଆମେ ଡକରା ଡକରି ଦେଖତେ ରେବୁ।
2: ସଞ୍ଜଲା ବି ଖାଇଦେସ
1: ନାଇଁ, ମୋକେ ଭଲ ନାଇଁ ଲାଗୁଛି ଯେ ମୁଇଁ ନାଇଁ ଖାଇବେ।

0: ଆଜି ଖାଇବି, ମୋର ବେଳେ ହେଲା, ଏବେ ମୁଁ ଯିବି।
1: ତ କେତେ ଆର କହିଲିନି ମୁଇଁ, ତୁ ଖାଇବି ତାର କହିଲୁନି। ତୋ ଖାଇଟା ନୁହେଁ, ଖାଇଟା ନୁହେଁ, ତୋକେ ହୁଡ଼ି ଅଛେ, ମାଉଲି ଅଛେ, ମୁଇଁ ଅଛି, ତୋର ଲୋକ ତୋ ଖାଇଟା ନୁହେଁ, ଢୋ ଖାଇଟା ହେଇଛି ତୋକେ।
0: କାଇ କରୁସ କହ ତେବେ, ସବୁ ଲୋକ ଆସିଲେ ଦେଖିଲୁସ ତ, ହେଲେ ନଟିଆ ନାଇଁ ଆସିଲା।
1: ଖାଇବା ସେ ଖାତା ମନେ ଏତେ କଲୁସିନି ତୁଇ ଡୋକରି, ସେ ଖାତା ମନେ ଖାଇବା ଫାଙ୍ଗବା ତୁଇ ଏତେ କଲୁସିନି।
0: ହେତେ ଦେଖ ମୁଇଁ କହିବି ଯେ ମୁଇଁ ଭାରି ଗଲେ ମିଶା, ତୋର ଖବର
1: ବୁଝବୁ
0: ପିଲାମାନେ ତ ନାଇଁ ପଚାର।

0: Mose, ସତରେ ତମ ପ୍ରତି ବହୁତ ଅନ୍ୟାୟ ହେଇଛି ମଉସା। ଜୀବନର ଅବଶିଷ୍ଟ ଦିନଗୁଡ଼ିକରେ ମୁକାବିଲା ପାଇଁ ଈଶ୍ୱର ତୁମକୁ ଶକ୍ତି ଏବଂ ସାହସ ଦିଅନ୍ତୁ।
1: ହେଲେ
0: ମଉସା, ହେଲେ ମଉସା ବୁଲବୁଲ
1: ଠାକୁର ଖାଇ କରିଥିମି ତାର ଘର ଖେବା ହାଇଥିଲି ତାହା।

0: ଶେଷ ହେଲା ନାଟକ ପ୍ରଶ୍ନ। ରଚନା କରିଥିଲେ ଡକ୍ଟର ନାରାୟଣ ସାହୁ, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏତେ ଭାଇ ଭଉଣୀ ମନ ଶୁନା, ଆଇବା ଗୁରୁବାର ବୋଇଲେ ଏଇ ମାସର 28 ତାରିଖେ
2: ସଞ୍ଜେ 5:30 ବେଲେ ଛୁଇତି ଜନ କାର୍ଯ୍ୟକ୍ରମ ଭିତରେ ପ୍ରଚାରିଛି ନାଟକ 2×4।
3: ଆଚ୍ଛା ପିଲାମାନେ ସବୁ ଗିଳିଛ? ଆରେ ମୁଁ ପଚାରିବାର ଅର୍ଥ ହେଲା ଖାଇଛ ତ ସବୁ?
2: ଭାଇ ଭଉଣୀ ମୋର ନାଟକ ହେଲାନି 2×4।
1: ଆକାଶବାଣୀ
0: ଜୟପୁର ଭେଟି ଦେଉଛୁ କେତୋଟି ଗୀତ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଅନ୍ଧା କାନୁନ ଚଳଚ୍ଚିତ୍ରରୁ। ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀ ଥିଲେ କିଶୋର କୁମାର। ସଙ୍ଗୀତ ପରିଚାଳନା କରିଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଏଥର ଗୁଲସନ ବାବରାଙ୍କ ରଚନାରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ସଙ୍ଗୀତ ପରିଚାଳନା କଲ୍ୟାଣଜୀ ଆନନ୍ଦଜୀ। ଚଳଚ୍ଚିତ୍ର ଜଞ୍ଜିର।

ଶେଷରେ ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ସବୀର କୁମାର। ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ। ଚଳଚ୍ଚିତ୍ର ବେତାବ।